ଆକାଶବାଣୀ ବାରିପଦା। ଆଜି ଗୁରୁବାର 1948 ଶତାବ୍ଦ ଆଷାଢ଼ 18 ଦିନ, ଇଂରାଜୀ 2026 ମସିହା ଜୁଲାଇ ମାସ 9 ତାରିଖ। ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ପ୍ରଭାତୀ ଅଭିନନ୍ଦନ ଜଣାଇ ଆରମ୍ଭ କରୁଛୁ ଆମର ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆମ କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ ଯୋଗେ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ଆଜିର ବନ୍ଦନା କାର୍ଯ୍ୟକ୍ରମ। ଆଜି ବନ୍ଦନାର ପ୍ରଥମ କଣ୍ଠଶିଳ୍ପୀ ତୃପ୍ତି ଦାସ, କଣ୍ଠରେ ତାଙ୍କର ଗୁରୁକୃଷ୍ଣ ଗୋସ୍ୱାମୀଙ୍କ ଗୀତ ରଚନା।

ବନ୍ଦନା କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆକାଶବାଣୀ ବାରିପଦା କେନ୍ଦ୍ରରୁ। ବନ୍ଦନାରେ ଏଥର କଣ୍ଠଶିଳ୍ପୀ ବାଣିଜ୍ୟ ରାମ, ସେ ଗାଇଛନ୍ତି ପ୍ରଶାନ୍ତ ମିଶ୍ରଙ୍କ ଗୀତ ରଚନାରୁ।

0: ଏଇ ଭକ୍ତି ଗୀତଟି ଗାଇଛନ୍ତି କଣ୍ଠଶିଳ୍ପୀ ମଞ୍ଜୁଲତା ନାଥ। କଣ୍ଠରେ ତାଙ୍କର ଅଭିରାମ ପରମହଂସଙ୍କ ଗୀତ ରଚନା।
1: ସେଇଟା ସବୁ ହେଉଛି ଗୁଡ଼ାକ।

ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କାର୍ଯ୍ୟକ୍ରମ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛି ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଟିକିଏ ପରେ।

ଶ୍ରୀଜଗନ୍ନାଥଙ୍କ ରୀତିନୀତିରେ ମାନବୀୟ ଚଳଣି ଅନେକ ରହିଛି। ସେଥିପାଇଁ କୁହାଯାଏ ଯଥା ଦେହେ ତଥା ଦେବେ। ଆମେ ଯେପରି ସକାଳୁ ଉଠି ମୁହଁ ଧୋଇ ଦାନ୍ତ ଘଷି ସ୍ନାନାଦି ନିତ୍ୟକର୍ମ ସମ୍ପାଦନ କରୁ, ପ୍ରଭୁଙ୍କର ସେପରି ନୀତି ହୁଏ। ଶୁକ୍ଳ ପୁଷ୍ପ ପ୍ରେକ୍ଷଣ କରାଯାଇଥିବା ଜଳରେ ପ୍ରଭୁଙ୍କର ମୁଖ ପ୍ରକ୍ଷାଳନ ହୁଏ। ପ୍ରଭୁଙ୍କର କୁମ୍ଭାଟୁଆ କିମ୍ବା ବଉଳ ଦାନ୍ତ କାଠିରେ କର୍ପୂର ଗୁଣ୍ଡ ତ୍ରିଫଳା ଚୂର୍ଣ୍ଣ ଲଗାଯାଇ ଦନ୍ତମାର୍ଜନ କର୍ମ ସମ୍ପାଦନ ହୁଏ। ଏହାପରେ ଶ୍ରୀଜୀଉଙ୍କ ବିମ୍ବସ୍ନାନ ହୁଏ। ଏହି ନୀତିକୁ ଅବକାଶ କୁହାଯାଏ। ଦିନେ ଶ୍ରୀଚୈତନ୍ୟ ଅବକାଶ ନୀତିରେ ଶ୍ରୀମନ୍ଦିର ପରିସରରେ ଥାଆନ୍ତି। ଅବକାଶ ପରେ ନୀତି ବ୍ୟବହୃତ ଦାନ୍ତକାଠି ଖଣ୍ଡିଏ ମହାଜନ ସେବକ ଶ୍ରୀ ଚୈତନ୍ୟଙ୍କୁ ଦେଲେ। ଏହି ବ୍ରହ୍ମଭୋଗ୍ୟ ଦାନ୍ତକାଠିକୁ ଶ୍ରୀମନ୍ ଚୈତନ୍ୟ ଦେବ ତାଙ୍କର ଅନୁଗାମୀ ସାଧୁ ହରିଦାସଙ୍କ ପଛପଟେ ପୋତି ଦେଇ ପାଣି ଢାଳିଲେ। ବ୍ରହ୍ମସତ୍ୟ ହେତୁ ଜଳ ମଧ୍ୟ ଚିନ୍ମୟ ହୋଇଯାଏ। ନାମନିଷ୍ଠ ସନ୍ନ୍ୟାସୀ ହରିଦାସ ଦିନକୁ ନିଷ୍ଠାର ସହ 300,000 ନାମ ଜପ କରନ୍ତି। ଶ୍ରୀଜଗନ୍ନାଥଙ୍କ ମହିମା, ଶ୍ରୀ ଚୈତନ୍ୟଙ୍କ ବିଶ୍ୱାସ, ହରିଦାସଙ୍କ ନାମନିଷ୍ଠାରେ ଦାନ୍ତକାଠିରୁ ଗଛ ହେଲା। ଗଛ ବଢ଼ି ବଢ଼ି ମହାଦ୍ରୁମରେ ପରିଣତ ହେଲା। ଏହା ସାଧୁ ହରିଦାସଙ୍କୁ ଖରା ବର୍ଷା କାକରରୁ ରକ୍ଷା କଲା। ଏହି ଗଛ ଉପରେ ବର୍ଷେ ଆଖି ପଡ଼ିଲା ରାଜକର୍ମଚାରୀଙ୍କର। ସେ ବର୍ଷ ରଥଯାତ୍ରା ପୂର୍ବରୁ ବଉଳ କାଠ ନିଅଣ୍ଟ ହେଲା। ବଉଳ କାଠରେ ପ୍ରସ୍ତୁତ ସେନାପଟା ପ୍ରଭୁଙ୍କ ପହଣ୍ଡି ବିଜେ ପୂର୍ବରୁ ପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହୁଏ। ପ୍ରତିବର୍ଷ ବଉଳ କାଠ ସାକ୍ଷୀଗୋପାଳ ବକୁଳ ବନରୁ ସଂଗ୍ରହ ହୁଏ। ସେ ବର୍ଷ କାଠ ନ ମିଳିବାରୁ ରାଜକର୍ମଚାରୀମାନେ ରାଜାଙ୍କୁ ଖବର ଦେଲେ, ବାଲି ସାହିରେ ସେନାପଟା ଉପଯୋଗୀ ବକୁଳ ବୃକ୍ଷଟିଏ ଅଛି, ଭୋଇ ସେବକ ଓ କଳାବେଠିଆଙ୍କ ଦ୍ୱାରା ଗଛଟି ହଣା ହୋଇ ଅଣାଯିବାର ନିଷ୍ପତ୍ତି କରାଗଲା। ଶ୍ରୀ ଚୈତନ୍ୟ ଏ ଖବର ପାଇଲେ ବଉଳ ଗଛ କଟା ହେବ ଶୁଣି ମନ କଷ୍ଟ ହେଲା। ରାଜସଭାରେ ଶ୍ରୀ ଚୈତନ୍ୟ ପହଞ୍ଚିଲେ। ରାଜାଙ୍କୁ ପଚାରିଲେ, ରାଜନ, ଗୋଟିଏ ମାଟି କୁଡ଼ୁଆରେ ମହାପ୍ରସାଦ କ'ଣ 2 ଥର ଅର୍ପଣ କରିହେବ ଠାକୁରଙ୍କୁ? ରାଜା କହିଲେ, ନା, ଉଚ୍ଛିଷ୍ଟ ହୋଇଯିବ। ଶ୍ରୀ ଚୈତନ୍ୟ ମହାପ୍ରଭୁ ପଚାରିଲେ, ବିଗତ ଦିନର ଉଲାଗି ଫୁଲମାଳ କ'ଣ ପ୍ରଭୁଙ୍କୁ ପୁନର୍ବାର ଅର୍ପଣ କରିହେବ? ମହାରାଜ କହିଲେ, ନା, ଏପରି ହୁଏ ନାହିଁ। ତାହେଲେ ଶ୍ରୀ ଜଗନ୍ନାଥଙ୍କ ଦାନ୍ତଘଷାରେ ବ୍ୟବହୃତ ଦାନ୍ତକାଠିରୁ ସୃଷ୍ଟି ହୋଇଥିବା ଗଛ ପୁନଶ୍ଚ ପ୍ରଭୁଙ୍କୁ ଲାଗିହେବ କିପରି? ରାଜା କହିଲେ, ଏହା କ'ଣ ସତ୍ୟ? ଭଲ ବଉଳ କାଠ ତ ମିଳୁନାହିଁ, ତେଣୁ ଗଛ କାଟିବାକୁ ହେବ। ଶ୍ରୀ ଚୈତନ୍ୟ କହିଲେ, ଯାହା ଠିକ୍ ଭାବୁଛ ତାହା କର। ଶ୍ରୀ ଚୈତନ୍ୟ ଜଗନ୍ନାଥ ମହାପ୍ରଭୁଙ୍କୁ ମନେ ମନେ ଏହା ଜଣାଇ ସଭାରୁ ଉଠି ଆସିଲେ। ଚୈତନ୍ୟ ସ୍ୱୟଂ ମନା କରିବା ସତ୍ତ୍ୱେ ରାଜା ବିଚାରିଲେ, ଚୈତନ୍ୟଙ୍କ ସବୁ କଥା ସତ ବୋଲି ପ୍ରମାଣ କ'ଣ? ରାଜାଙ୍କ ନିର୍ଦ୍ଦେଶରେ ସକାଳେ ବାଲି ସାହିର ବଉଳ ଗଛ ନିକଟକୁ ଭୋଇ ସେବକ ଓ କଳାବେଠିଆମାନେ ଗଲେ। ଗଛର ଚୌହଦି ବଦଳି ଯାଇଛି, ଚିହ୍ନି ହେଉନି ସେ ଗଛ। ସଳଖ ସୁନ୍ଦର ବଉଳ ଗଛ ଅଷ୍ଟବକ୍ର ରୂପ ଧାରଣ କରିଛି, ଠିକ୍ ଛତାଟିଏ ପରି, ସତେ ଯେପରି ଭକ୍ତ ହରିଦାସଙ୍କୁ ଛାୟା ପ୍ରଦାନ କରୁଛି। ଗଛର ମଞ୍ଜ ନାହିଁ, ଅନ୍ତସାର ଶୂନ୍ୟ, ଫମ୍ପା ହୋଇଯାଇଛି। ଏ ବିଚିତ୍ର ଘଟଣା ଦେଖି କଳାବେଠିଆ ଫେରିଆସିଲେ। ରାତ୍ରରେ ରାଜାଙ୍କୁ ସ୍ୱପ୍ନାଦେଶ ହେଲା, ହେ ରାଜନ, ଶ୍ରୀ ଚୈତନ୍ୟ ଠିକ୍ କହୁଛନ୍ତି। ବୃକ୍ଷ ସ୍ୱରୂପରେ ଭକ୍ତ ସାଧକ ହରିଦାସଙ୍କୁ ଛାୟା ପ୍ରଦାନ ପୂର୍ବକ ମୁଁ ସେଠି ଛତା ଭଳି ରହିଛି ଓ ରହିବି ନାମ ଶୁଣିବା ପାଇଁ। ରାଜା ସ୍ୱପ୍ନ ଘଟଣା ବର୍ଣ୍ଣନା କଲେ। ସାରା ସହର ଶ୍ରୀ ଜଗନ୍ନାଥ ଓ ଶ୍ରୀ ଚୈତନ୍ୟଙ୍କ ମହିମା ଖେଳିଗଲା। ଏତେ କଥା ପରେ ଦିଅଙ୍କ ଗଛରେ କୁରାଢ଼ୀ ମାରିବାକୁ ଆଉ କିଏ ସାହସ କରିବ? ସେହି ବକୁଳ ଗଛର ନାମ ହେଲା ସିଦ୍ଧ ବକୁଳ। ଏବେ ବି ପୁରୀ ବାଲି ସାହିର ସିଦ୍ଧ ବକୁଳ ମଠରେ ସେହି ଗଛ ଅଛି, ଯାହା ଶ୍ରୀ ଜଗନ୍ନାଥଙ୍କ ମହିମା ସହ ଶ୍ରୀ ଚୈତନ୍ୟ ଓ ହରିଦାସଙ୍କ ସ୍ମୃତି ଓ କୀର୍ତ୍ତିକୁ ସାଇତି ରଖିଛି।

ଅନୁଚିନ୍ତା ଉପସ୍ଥାପନ କରିଥିଲେ ଦିଲ୍ଲୀପ ଶ୍ରୀଚନ୍ଦନ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 90ତମ ଭାଗ।

ଭଗବାନ କପିଳଦେବ କହୁଛନ୍ତି ଯେ ପ୍ରାଣୀମାନେ ପ୍ରବୃତ୍ତି ମାର୍ଗରେ କାମ କରି କେବଳ ଶ୍ରମ ଲାଭ କରନ୍ତି, ନିବୃତ୍ତି ମାର୍ଗରେ କାର୍ଯ୍ୟ କଲେ ମୋକ୍ଷ ମିଳେ। ସୁକୃତ ଦୁଷ୍କୃତ ଆଦି ଜୀବ ନିତ୍ୟ ଭୋଗ କରୁଥାଏ। ଦେବହୂତିଙ୍କ ପ୍ରଶ୍ନର ଉତ୍ତରରେ ଭଗବାନ କପିଳ କହିଲେ ଯେ ସେ ନିଜେ ହିଁ ସମସ୍ତ ରୂପ ବହନ କରନ୍ତି। ଯିଏ ବିଶ୍ୱର ଆତ୍ମା ସେ ସୂକ୍ଷ୍ମ ସ୍ୱରୂପରେ ବିଦ୍ୟମାନ, ସେ ଆଧ୍ୟାତ୍ମରୂପୀ ଚୈତନ୍ୟ ହିଁ ମହତ। ଇନ୍ଦ୍ରିୟମାନଙ୍କ ପ୍ରଭୁ ହିଁ ଶ୍ୟାମସୁନ୍ଦର,

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 90ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ବୈଷ୍ଣବ ଚରଣ ସାମଲ। ସଙ୍ଗୀତ ପରିଚାଳନା କରିଥିଲେ ଓମ୍ ପ୍ରକାଶ ମହାନ୍ତି। ବର୍ଣ୍ଣନାରେ ଥିଲେ ସଞ୍ଜୟ କୁମାର ଶତପଥୀ। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। କଣ୍ଠଦାନ କରିଥିଲେ ସୁଭାଷ ଦାସ, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଧାନ ଚାଷ ପାଇଁ ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ। ଘରେ ସାଇତି ରଖିଥିବା ବିହନ ବ୍ୟବହାର କରୁଥିଲେ ଗଜା ପରୀକ୍ଷା କରାଇ ନିଅନ୍ତୁ। ମୁଖ୍ୟ ଜମିକୁ 7-10 ଦିନ ଅନ୍ତରରେ 2 ଥର କାଦୁଅ କରି ଭଲ ଭାବରେ ସମତୁଲ କରିଦିଅନ୍ତୁ। ପର୍ଯ୍ୟାପ୍ତ ପରିମାଣର ମାଟିର ଆର୍ଦ୍ରତାକୁ ଦେଖି ବୁଣାବୁଣି କରନ୍ତୁ। ଛଟା ବୁଣା ଧାନ ପାଇଁ 24-30 କିଲୋଗ୍ରାମ ଏବଂ ସିଡ୍ରିଲ୍ ଦ୍ୱାରା ବୁଣା ଧାନ ପାଇଁ 12-16 କିଲୋଗ୍ରାମ ଉତ୍କୃଷ୍ଟ ବିହନ ବ୍ୟବହାର କରନ୍ତୁ। ମୁଖ୍ୟ ଜମିରେ ପ୍ରଥମ ଥର କାଦୁଅ କରିବା ସମୟରେ ଧଣିଚା ଗଛକୁ ଭଲ ଭାବରେ ମିଶାଇ ଦିଅନ୍ତୁ। 1 ଏକର ଧାନ ଚାଷ ପାଇଁ 400 ବର୍ଗମିଟର ବା 10 ଡେସିମିଲ ତଳିଘେରା ଆବଶ୍ୟକ ହୋଇଥାଏ। ଉଚ୍ଚ ଜମି ଧାନ ଚାଷରେ ଶେଷ ଥର ଜମି ପ୍ରସ୍ତୁତି ସମୟରେ ସାର ସହ ମଞ୍ଜି ବୁଣା ଯନ୍ତ୍ର ସାହାଯ୍ୟରେ କିମ୍ବା ଦେଶୀ ଲଙ୍ଗଳ ସିଆର ପଛରେ 75 କିଲୋଗ୍ରାମ SSP କିମ୍ବା 27 କିଲୋଗ୍ରାମ DAP ସହିତ 20 କିଲୋଗ୍ରାମ MOP ପ୍ରୟୋଗ କରନ୍ତୁ। 6 ଧାଡ଼ି ଚିନାବାଦାମ ପରେ 2 ଧାଡ଼ି ହରଡ଼ ସମ ବ୍ୟବଧାନରେ ଅନ୍ତଃ ଫସଲ ହିସାବରେ ଚାଷ କଲେ ଯବକ୍ଷାରଜାନ ସାର ମିଳିବା ସହିତ ଉପକାରୀ କୀଟମାନଙ୍କର ସଂରକ୍ଷଣ ଓ ବଂଶବୃଦ୍ଧି ହୋଇଥାଏ। ଭେଣ୍ଡି ବିହନ ବୁଣିବା ପୂର୍ବରୁ ପ୍ରତି 1 କିଲୋଗ୍ରାମ ବିହନରେ 3 ଗ୍ରାମ ଥିରାମ ସହିତ 7 ଗ୍ରାମ ଇମିଡ଼ା କ୍ଲୋପ୍ରିଡ୍, 70% WS କୀଟନାଶକ ମିଶାଇ ବିଶୋଧନ କଲେ ଫସଲରେ ରୋଗପୋକ ଓ ଶୋଷକ ପୋକର ପ୍ରାଦୁର୍ଭାବ କମିଯାଇଥାଏ। ଧାନ ବୁଣିବା ପୂର୍ବରୁ 1 କିଲୋଗ୍ରାମ ବିହନରେ 10 ଗ୍ରାମ ଟ୍ରାଇକୋଡ୍ରମା ପାଉଡର କିମ୍ବା 3 ଗ୍ରାମ କ୍ୟାପ୍ଟନ କିମ୍ବା 3 ଗ୍ରାମ ଥିରାମ ମିଶାଇ ବିଶୋଧନ କରନ୍ତୁ। ସିଡ୍ରିଲ୍ କିମ୍ବା ଦେଶୀ ଲଙ୍ଗଳ ସିଆର ପଛରେ 15-15 ସେଣ୍ଟିମିଟର କିମ୍ବା 20-10 ସେଣ୍ଟିମିଟର ବ୍ୟବଧାନରେ ଏବଂ 4-6 ସେଣ୍ଟିମିଟର ଗଭୀରରେ ସିଧା ଧାଡ଼ିରେ ଧାନ ବିହନ ବୁଣନ୍ତୁ। ଚାଷୀଭାଇମାନେ ଜଳସେଚନ ଓ ଜଳ ନିଷ୍କାସନର ସୁବିଧା ଥିବା ଅଞ୍ଚଳରେ କାଦୁଆ ତଳିଘେରା ପାଇଁ ଚୟନ କରନ୍ତୁ। ସାମୂହିକ ତଳିଘେରା ମଧ୍ୟ କରିପାରିବେ। ତଳିଘେରାକୁ 1.5 ମିଟର ଓସାର, 10 ସେଣ୍ଟିମିଟର ଉଚ୍ଚତା ଏବଂ ସୁବିଧା ଅନୁସାରେ ଲମ୍ବ ରଖି ଛୋଟ ଛୋଟ ପଟାଳି କରନ୍ତୁ। ପଟାଳି ମଝିରେ 30 ସେଣ୍ଟିମିଟର ଉଚ୍ଚତାର ନାଳି ଜଳସେଚନ ପାଇଁ ରଖନ୍ତୁ। ପଟାଳିର ପ୍ରତି ବର୍ଗମିଟର ପିଛା 40-50 ଗ୍ରାମ ବିଶୋଧିତ ଗଜା ଧାନକୁ ଧାଡ଼ି ପ୍ରତି 5 ସେଣ୍ଟିମିଟର ବ୍ୟବଧାନରେ ବୁଣନ୍ତୁ ଓ ଶୁଖିଲା ଗୋବର ଖତକୁ ଛିଞ୍ଚି ଏହାକୁ ଘୋଡ଼ାଇ ଦିଅନ୍ତୁ। ତଳିଘେରାକୁ ଓଦା ରଖନ୍ତୁ ଏବଂ ଠିଆପାଣି କିପରି ନ ରହିବ ସେଥିପ୍ରତି ଯତ୍ନ।

0: ନିଅନ୍ତୁ। ଏକ ଏକର ମକା ଚାଷ ପାଇଁ 6-7 କିଲୋଗ୍ରାମ ବିହନ ଦରକାର ପଡ଼ିଥାଏ। ଫଲ୍ ଆର୍ମି ୱାର୍ମ ନାମକ କୀଟର ପରିଚାଳନା ପାଇଁ ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ବିହନରେ 4 ମିଲିଲିଟର ସାଇନା ଟ୍ରାନିଲିପ୍ରୋଲ 19.8% ସହିତ ଥାୟୋମେଥୋକ୍ଜାମ୍ 19.8% FS କୀଟନାଶକ ମିଶାଇ ବିହନ ବିଶୋଧନ କରନ୍ତୁ। ମୂଳସାର ହିସାବରେ ଏକର ପ୍ରତି 55 କିଲୋଗ୍ରାମ DAP 25 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରନ୍ତୁ। ଉପଯୁକ୍ତ ଗଛ ସଂଖ୍ୟା ରଖିବା ପାଇଁ ମକା ମଞ୍ଜିକୁ ସିଡ୍ରିଲ୍ ବ୍ୟବହାର କରି କିମ୍ବା ଲଙ୍ଗଳ ସିଆର ପଛରେ ଧାଡ଼ିରେ 4-5 ସେଣ୍ଟିମିଟର ଗଭୀରରେ ବୁଣନ୍ତୁ। ମକା ଫସଲରେ ଘାସ ନିୟନ୍ତ୍ରଣ ପାଇଁ ବୁଣିବାର 1-2 ଦିନ ଭିତରେ ଜମି ବତର ଥିବା ଅବସ୍ଥାରେ ଆଟ୍ରାଜିନ୍ ଘାସମରା ଔଷଧ ଏକର ପ୍ରତି 800 ଗ୍ରାମ ଔଷଧକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଚିନାବାଦାମ ଫସଲରେ ଘାସ ନିୟନ୍ତ୍ରଣ ପାଇଁ ବିହନ ବୁଣିବାର 1-2 ଦିନ ମଧ୍ୟରେ 80 ମିଲିଲିଟର ଅକ୍ସା ଫ୍ଲୁରୋଫେନ୍ ନାମକ ଘାସମରା ଔଷଧ କିମ୍ବା 1 ଲିଟର ପେଣ୍ଡିମେଥାଲିନ୍ ନାମକ ଘାସମରା ଔଷଧ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ସର୍ବଦା ଘାସମରା ଔଷଧକୁ ସଫା ପାଣିରେ ମିଶାଇ ମାଟିରେ ବତର ଥିବା ଅବସ୍ଥାରେ ଫ୍ଲାଟ୍ ଫ୍ୟାନ୍ କିମ୍ବା ଫ୍ଲାଟ୍ ଜେଟ୍ ନୋଜଲ ଥିବା ସ୍ପ୍ରେୟର୍ରେ ସିଞ୍ଚନ କରନ୍ତୁ।
1: ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଏ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଗୋଟିଏ କିମ୍ବା 2 ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି। ତେବେ ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା 2 ସ୍ଥାନରେ ଘଣ୍ଟା ପ୍ରତି 30-40 କିଲୋମିଟର ବେଗରେ ପବନ ବହିବା ସହିତ ଘଡ଼ଘଡ଼ି ବିଜୁଳିର ସମ୍ଭାବନା ରହିଛି। ଶୁଣିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା। ଆକାଶବାଣୀ କଟକ ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ଆଜିର କାର୍ଯ୍ୟକ୍ରମର ସୂଚନା।

ସାନ୍ତାଳିଆଖଳା ପ୍ରଚାର କରିବୁ ସକାଳ 7:25ରେ, ସକାଳ 8:15 ଏବଂ 8:45ରେ ରହିଛି ଗୀତାଞ୍ଜଳି କାର୍ଯ୍ୟକ୍ରମ। ରିଲେ କରି ପ୍ରଚାର କରିବୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଯଥାକ୍ରମେ ସକାଳ 9:00, ସକାଳ 10:05 ଏବଂ ଦିନ 12:30। ଦିନ 12:00 ଚହଲା କାର୍ଯ୍ୟକ୍ରମରେ ଶୁଣିବେ ଝୁମର ମହିଳା ମହଲ। ଅପରାହ୍ନ 2:20। ଅପରାହ୍ନ 5:30 ରହିଛି ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି ଭକ୍ତିଗୀତ କାର୍ଯ୍ୟକ୍ରମ ସନ୍ଧ୍ୟା 6:00। ସନ୍ଧ୍ୟା 6:15 ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମ ପ୍ରଚାର କରିବୁ ସନ୍ଧ୍ୟା 7:00। ସନ୍ଧ୍ୟା 7:30 ରହିଛି ଚାଷବାସ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ। ଅନୁରୋଧରେ ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ଶୁଣିବେ ରାତି 8:00। ରାତି 8:30 ପ୍ରଚାର କରିବୁ ଚିଠିପତ୍ର ଉତ୍ତରକୁ ନେଇ କାର୍ଯ୍ୟକ୍ରମ ସମୀପେଶୁ ଗୀତ ଅତୀତ ରାତି 8:40। ରାତି 10:00 ପ୍ରଚାର କରିବୁ ଦାସକାଠିଆ ଏକକ ହିନ୍ଦୀ ଚଳଚ୍ଚିତ୍ର ଗୀତ କାର୍ଯ୍ୟକ୍ରମ ରହିଛି ରାତି 10:30। ଶୁଣିଲେ ଆଜିର କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଓ ପରେ ପରେ ଓଡ଼ିଆରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଅଳ୍ପ ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
3: नमस्कार। आकाशवाणी कटक आंचलिक संवाद पढ़ुछंती सत्यव्रत बेहुरा। उपराष्ट्रपति सीपी राधाकृष्णन आज ओडिशा गस्तरे आसिबे। ए अवसर रे उपराष्ट्रपति भुवनेश्वर स्थित ओडिशा कृषि और वैषयिक विश्वविद्यालय ठारे गभीर समुद्ररु मत्स्य संपदर स्थायी उपयोग पई मत्स्यजीवी को प्राधिकरण पत्र बंटन करिवे। ଏଥିସହ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କରିବେ। ଏହି ମାଛଧରା ମିଶନ କାର୍ଯ୍ୟକାରୀ ହେବା ଦ୍ୱାରା ରାଜ୍ୟର ମତ୍ସ୍ୟଜୀବୀମାନେ ସମୁଦ୍ରର 370 କିଲୋମିଟର ସୀମା ମଧ୍ୟରେ ମାଛ ଧରିପାରିବେ। କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିବାର କାର୍ଯ୍ୟସୂଚୀ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଲୋକସେବା ଭବନଠାରେ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀ ମାଝୀ ପ୍ରଥମ ପର୍ଯ୍ୟାୟରେ 2200 ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ 2027 ମାର୍ଚ୍ଚ ମାସ ସୁଦ୍ଧା ଜମି ଚିହ୍ନଟ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି କାର୍ଯ୍ୟର ଅଗ୍ରଗତି ପାଇଁ ଜିଲ୍ଲାପାଳମାନେ ପ୍ରତି ସପ୍ତାହରେ ଏହାର ତଦାରଖ କରିବା ସହ ଏକ ସାପ୍ତାହିକ ରିପୋର୍ଟ ପ୍ରସ୍ତୁତ କରିବେ। ମୁଖ୍ୟମନ୍ତ୍ରୀ ନିଜେ ପ୍ରତିମାସରେ ପ୍ରକଳ୍ପର ସମୀକ୍ଷା କରିବେ ବୋଲି ବୈଠକରୁ ଜଣାପଡ଼ିଛି। ରାଜ୍ୟରେ ପ୍ରାଥମିକ ଶିକ୍ଷାର ବିକାଶ ପାଇଁ ବର୍ତ୍ତମାନ ସୁଦ୍ଧା 322 ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ବାଲେଶ୍ୱର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ କେନ୍ଦ୍ରରୁ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ ଦୂରଗାମୀ କ୍ଷେପଣାସ୍ତ୍ର ପିନାକର ସଫଳ ପରୀକ୍ଷଣ ହୋଇଛି। ପରୀକ୍ଷଣ ସମୟରେ ନିୟୋଜିତ ସମସ୍ତ ଅତ୍ୟାଧୁନିକ ଦୂରଗାମୀ ଲକ୍ଷ୍ୟଭେଦୀ କ୍ଷେପଣାସ୍ତ୍ରର ଗତିପଥକୁ ସଫଳତାର ସହ ଟ୍ରାକ୍ କରିଥିଲା। ଏହି କ୍ଷେପଣାସ୍ତ୍ର 60 କିଲୋମିଟର ଦୂରତା ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ। ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ରାସ୍ତା, ସେତୁ ଓ କୋଠାବାଡ଼ି ନିର୍ମାଣ ପ୍ରକଳ୍ପଗୁଡ଼ିକୁ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବା ଉପରେ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଗୁରୁତ୍ୱାରୋପ କରିଛନ୍ତି। ଲୋକସେବା ଭବନଠାରେ ଅନୁଷ୍ଠିତ ବିଭାଗୀୟ ସମୀକ୍ଷା ବୈଠକରେ ଧାର୍ଯ୍ୟ ସମୟ ମଧ୍ୟରେ କାର୍ଯ୍ୟ ସମ୍ପନ୍ନ କରିବା ଏବଂ ମାସିକ ସମୀକ୍ଷା ବୈଠକ ମାଧ୍ୟମରେ କାର୍ଯ୍ୟର ଅଗ୍ରଗତି ଓ ସମସ୍ୟାର ସମାଧାନ ପାଇଁ ଅଧିକାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଥିଲେ। କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଭୁବନେଶ୍ୱରରେ ଆୟୋଜିତ ଜାତୀୟ କର୍ମଶାଳା ଭୁବନେଶ୍ୱର ଘୋଷଣାନାମା ଗ୍ରହଣ ସହ ଉଦ୍ଯାପିତ ହୋଇଛି। ଜନଜାତି ଜ୍ଞାନ, ଗବେଷଣା, ନବସୃଜନ ଓ ପ୍ରମାଣଭିତ୍ତିକ ନୀତି ନିର୍ଦ୍ଧାରଣକୁ ସୁଦୃଢ଼ କରି ବିକଶିତ ଭାରତ 2047 ଲକ୍ଷ୍ୟ ସାକାର ଦିଗରେ ଏହି ଘୋଷଣାନାମାକୁ ଗୁରୁତ୍ୱପୂର୍ଣ୍ଣ।

0: ପଦକ୍ଷେପ ବୋଲି କର୍ମଶାଳାରେ କୁହାଯାଇଛି। ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ବେସରକାରୀ ନର୍ସିଂ ଶିକ୍ଷାନୁଷ୍ଠାନଗୁଡ଼ିକର ବ୍ୟାପକ ଯାଞ୍ଚ କରି ଚଳିତ ମାସ ଶେଷ ସୁଦ୍ଧା ଡିଏମ୍ଇଟିଙ୍କ ନିକଟରେ ରିପୋର୍ଟ ଦାଖଲ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ନିର୍ଦ୍ଦେଶ ଦେଇଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶ୍ରୀ ମହାଲିଂ କହିଛନ୍ତି, ଯାଞ୍ଚରେ କୌଣସି ଅନିୟମିତତା ଧରାପଡ଼ିଲେ ସମ୍ପୃକ୍ତ ଅନୁଷ୍ଠାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ କଟକ ମହାନଗର ନିଗମ ପକ୍ଷରୁ ଏକ ନୂଆ ଆହାର କେନ୍ଦ୍ରର ଶୁଭାରମ୍ଭ ହୋଇଛି। 60 ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି କେନ୍ଦ୍ରରେ ପ୍ରତିଦିନ 600 ଜଣଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଓ 400 ଜଣଙ୍କ ପାଇଁ ରାତ୍ରିଭୋଜନ ବ୍ୟବସ୍ଥା ରହିଛି। ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଆଜି ପୂର୍ବାହ୍ନ 11:00 ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ। ପ୍ରଥମ ଦିନ ପର୍ଯ୍ୟାୟକ୍ରମେ 1 ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସନ ହେବ। ନିୟମ ଅନୁସାରେ ପ୍ରଥମେ 7 ନମ୍ବର ଗେଟ୍ ଖୋଲାଯିବା, ପରେ 4ଟି ଗେଟ୍ ଖୋଲିବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆଜି ସକାଳ 6:00 ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର 614.65 ଘନଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 1,64,900 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ସେହି ସମୟ ମଧ୍ୟରେ 27,590 ଘନଫୁଟ ଜଳ ନିଷ୍କାସନ ହେଉଛି। ଜଳଭଣ୍ଡାରରୁ ଜଳ ନିଷ୍କାସନକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାପାଳ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ମହାନଦୀ ଓ ଏହାର ସମସ୍ତ ଶାଖା ନଦୀରେ ଗାଧୋଇବା, ପହଁରିବା କିମ୍ବା ମାଛ ଧରାକୁ ନିଷିଦ୍ଧ କରିଛନ୍ତି। ଗଞ୍ଜାମ ଜିଲ୍ଲାର ଛତ୍ରପୁରଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟାନ୍ୱୟନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ଓ ଆଗାମୀ କାର୍ଯ୍ୟ ଯୋଜନାର ସମୀକ୍ଷା କରାଯିବା ସହ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଥିଲା। ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁ ନନ୍ଦାହାଣ୍ଡି ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ସରକାରୀ ସେବା ପ୍ରଦାନର ସ୍ଥିତି ସମୀକ୍ଷା କରିଛନ୍ତି। ଗଞ୍ଜାମ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ 181 ଗ୍ରାମ ଚୟନ କରାଯାଇଛି। ସେଥିମଧ୍ୟରୁ 40% ଅଧିକ ଅନୁସୂଚିତ ଜାତି ଜନସଂଖ୍ୟା ଥିବା ଗ୍ରାମଗୁଡ଼ିକର ଭିତ୍ତିଭୂମି ବିକାଶ ପାଇଁ ପ୍ରତି ଗ୍ରାମ ନିମନ୍ତେ 40 ଲକ୍ଷ ଟଙ୍କା ବ୍ୟୟ କରାଯିବ ବୋଲି ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିକ୍ଷୟ ପୋଷଣ ଯୋଜନା ଅଧୀନରେ 60 ଜଣ ଯକ୍ଷ୍ମା ରୋଗୀଙ୍କୁ ପୋଷଣ କିଟ୍ ବଣ୍ଟନ କରାଯାଇଛି। ଏହି ଅଭିଯାନ ମାଧ୍ୟମରେ ଜିଲ୍ଲାର 800 ଜଣ ରୋଗୀଙ୍କୁ ଓ ସେମାନଙ୍କ ପରିବାରଙ୍କୁ ପ୍ରତିମାସ ନିୟମିତ ଭାବେ ପୋଷଣ କିଟ୍ ଦିଆଯାଉଛି। ନବରଙ୍ଗପୁର ଜିଲ୍ଲାରେ ରଥଯାତ୍ରାକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ଲକ୍ଷ୍ୟରେ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ରଥଯାତ୍ରାକୁ ନେଇ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଲାଗି ବୈଠକରେ ମତ ପ୍ରକାଶ ପାଇଛି। ରାଜ୍ୟରେ ବର୍ଷାର ପରିମାଣ ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 4 ଦିନ ପର୍ଯ୍ୟନ୍ତ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବର୍ଷା ହେବା ନେଇ ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ପ୍ରସାରଣ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ ଆଲୋଚନା, ବୟସ୍କ ଲୋକଙ୍କ ମୁଖ ଗହ୍ୱରର ସ୍ୱାସ୍ଥ୍ୟ ରକ୍ଷା। ଆଲୋଚନା କରିଛନ୍ତି ଡାକ୍ତର ଅଦିତି ପ୍ରଭାରଥ।
2: ଦେଶରେ ଆର୍ଥିକ ଅଭିବୃଦ୍ଧି ଓ ସ୍ୱାସ୍ଥ୍ୟ ସଚେତନତା ବଢ଼ିବା ଫଳରେ ହିଁ ବରିଷ୍ଠମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆସନ୍ତୁ ଦେଖିବା ବରିଷ୍ଠ ନାଗରିକମାନଙ୍କର ମୁଖ ଗହ୍ୱର ସମସ୍ୟାଗୁଡ଼ିକ କ'ଣ ଓ ତା'ର ସରଳ ସମାଧାନ କିପରି କରିହେବ। ମୁଖ ଗହ୍ୱର ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକ ମୁଖ୍ୟତଃ ଦାନ୍ତ, ମାଢ଼ି, ଜିଭ, କଳତନ୍ତୁ ଓ ତାଳୁକାତନ୍ତୁରେ ହୋଇଥାଏ। ଦାନ୍ତ ପୋକ କାଟିବା ହେଉଛି ଦାନ୍ତର ମୁଖ୍ୟ ରୋଗ। ଦାନ୍ତ ପୋକ କଟା ରୋଗ ଏକ ସଂକ୍ରାମକ ରୋଗ ନହେଲେ ମଧ୍ୟ ଅନେକ ଲୋକ ଏହି ରୋଗର ଶିକାର ହୋଇଥାନ୍ତି। ଦାନ୍ତଗୁଡ଼ିକର ବାହାରକୁ ଦେଖାଯାଉଥିବା ଉଜ୍ଜଳ ଶୁଭ୍ର ଅଂଶଟିକୁ ଏନାମେଲ କହିଥାଉ। ଏହି ଏନାମେଲ ଉପରେ ଯଦି ଶର୍କରା ଜାତୀୟ ଖାଦ୍ୟର ଆସ୍ତରଣ ଅଧିକ ସମୟ ଧରି ରୁହେ, ତେବେ କେତେକ ନିର୍ଦ୍ଦିଷ୍ଟ ପ୍ରଜାତିର ବୀଜାଣୁ ବା ବ୍ୟାକ୍ଟେରିଆ ଏହି ସ୍ତର ଉପରେ ବଂଶ ବିସ୍ତାର କରି ଲାକ୍ଟିକ୍ ଅମ୍ଳ ସୃଷ୍ଟି କରିଥାନ୍ତି। ଲାକ୍ଟିକ୍ ଅମ୍ଳ ଏନାମେଲରୁ କ୍ୟାଲସିୟମ ଓ ଫସ୍ଫରସ୍କୁ ଦ୍ରବୀଭୂତ କରି ଦାନ୍ତରେ ଛିଦ୍ର ସୃଷ୍ଟି କରିଥାଏ। ଛିଦ୍ରଗୁଡ଼ିକ ହିଁ ଦନ୍ତକ୍ଷୟ ରୋଗର ପ୍ରାଥମିକ ଅବସ୍ଥା। ଥରେ ଦାନ୍ତରେ ଛିଦ୍ର ସୃଷ୍ଟି ହେଲେ ତାହା ଦାନ୍ତର ଉପର ଅଂଶକୁ ନଷ୍ଟ କରି କ୍ରମେ ଦାନ୍ତ ମଜାକୁ ଛୁଇଁଥାଏ। ଦାନ୍ତ ମଜାରେ ଦାନ୍ତର ସ୍ନାୟୁ ଓ ରକ୍ତଜାଲକ ସବୁ ଥାନ୍ତି, ତେଣୁ ଦାନ୍ତଗୁଡ଼ିକ ସମ୍ବେଦନଶୀଳ ହୋଇଯାଆନ୍ତି ଏବଂ ଯନ୍ତ୍ରଣା ଅନୁଭୂତ ହୁଏ। ରୋଗାକ୍ରାନ୍ତ ଦାନ୍ତଗୁଡ଼ିକର ସଠିକ୍ ଚିକିତ୍ସା କରାନଗଲେ ଯନ୍ତ୍ରଣାରୁ ରକ୍ଷା କରିବା ପାଇଁ ଦାନ୍ତଗୁଡ଼ିକୁ ଓପାଡ଼ିବାକୁ ହୋଇଥାଏ। ତେଣୁ ଦାନ୍ତ ପୋକ କଟା ରୋଗ ଆରମ୍ଭ ହେଲା ମାତ୍ରେ ଡାକ୍ତରଙ୍କ ପରାମର୍ଶରେ ଦାନ୍ତର ଫିଲିଂ ଓ ରୁଟ୍ କେନାଲ ଉପଚାର ଇତ୍ୟାଦି କଲେ ପ୍ରାକୃତିକ ଦାନ୍ତଗୁଡ଼ିକୁ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚାଇ ରଖିହେବ। ଦାନ୍ତ ପୋକ କାଟିବା ବା ଦନ୍ତ ଅଣ୍ଡକ୍ଷୟ ରୋଗ ବ୍ୟତୀତ ମୁଖ ଗହ୍ୱରରେ ଆଉ କେତେକ ରୋଗ ବା ସମସ୍ୟା ହୋଇଥାଏ, ଯଥା ପାଟି ଓ

0: କଣ୍ଠ ଅଳତି ଯାହାକୁ ଆମେ ଓରୋଫ୍ୟାରିଞ୍ଜିଆଲ କ୍ୟାଣ୍ଡିଡିଆସିସ୍ କହିଥାଉ। ଏହି ରୋଗ ହେଲେ ଜିଭ ଓ ପାଟି ସାରା ଛତୁ ଫୁଟିଲା ପରି ଧଳା ଧଳା ସଂକ୍ରମଣର ଦାଗ ସବୁ ଦେଖାଯାଏ। ଏହା ପାଟିରେ ଫଙ୍ଗଲ ବା ଇଷ୍ଟ ସଂକ୍ରମଣ ଯୋଗୁଁ ହୋଇଥାଏ। ଯେଉଁ ବ୍ୟକ୍ତିମାନେ ଦୀର୍ଘ ଦିନ ଧରି ଶ୍ୱାସଜନିତ ରୋଗରେ ପୀଡ଼ିତ ହୋଇ ଷ୍ଟିରଏଡ୍ ଇନହେଲର ବ୍ୟବହାର କରୁଥାନ୍ତି ବା କର୍କଟ ରୋଗ ପାଇଁ ରେଡିଏସନ୍ ବା କେମୋଥେରାପି ନେଉଥାନ୍ତି ସେମାନଙ୍କଠାରେ ମଧ୍ୟ ଏଭଳି ଲକ୍ଷଣମାନ ଦେଖାଦେଇଥାଏ। ଏଭଳି ରୋଗର ଚିକିତ୍ସା ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା କରାଯିବା ଉଚିତ। ମୁଖ ଗହ୍ୱର ଜଳନ ସଂରକ୍ଷଣ ଯାହାକୁ ଆମେ ମାଉଥ୍ ବର୍ନିଂ ସିଣ୍ଡ୍ରୋମ କହିଥାଉ, ଏଥିରେ ସବୁବେଳେ ପାଟି ପୋଡ଼ା ଜଳା ହୁଏ, କିନ୍ତୁ ଏହା କୌଣସି ଏକ ନିର୍ଦ୍ଦିଷ୍ଟ ପାଟି ରୋଗ ନୁହେଁ। ମାତ୍ର ଏହା କେତେକ ଗୁରୁତର ରୋଗ ଯଥା ମଧୁମେହ ଯାହାକୁ ଆମେ ଡାଇବେଟିସ୍ କହିଥାଉ, ରଜ ନିବୃତ୍ତି ଯାହାକୁ ଆମେ ମେନୋପଜ୍ କହିଥାଉ, ଥାଇରଏଡ୍ ହରମୋନ୍ର ନ୍ୟୁନତା ଯାହାକୁ ଆମେ ହାଇପୋଥାଇରଏଡିଜିମ୍ କହିଥାଉ, ବା କେତେକ ଆଲର୍ଜିକ୍ ରୋଗର ପରିପ୍ରକାଶିତ ଲକ୍ଷଣ ହୋଇପାରେ। ଦେହରେ କେତେକ ଭିଟାମିନ୍ ଏବଂ ଖଣିଜ ଲବଣର ଅଭାବ ହେଲେ ମଧ୍ୟ ଏପରି ଲକ୍ଷଣମାନ ଦେଖାଦେଇଥାଏ। ତେବେ ସଠିକ ରୂପେ ରୋଗ ନିର୍ଣ୍ଣୟ ନହେଲେ ଚିକିତ୍ସାର ସୁଫଳ ମିଳେ ନାହିଁ। ମୁଖ ଗହ୍ୱର ଶୁଷ୍କତା ଯାହାକୁ ଆମେ ଜେରୋଷ୍ଟମିଆ କହିଥାଉ, ଏହା ମଧ୍ୟ କୌଣସି ଏକ ନିର୍ଦ୍ଦିଷ୍ଟ ରୋଗ ନୁହେଁ। ବୟସାଧିକ ଲୋକଙ୍କର ଲାଳ ଗ୍ରନ୍ଥି ଶୁଖିଗଲେ ବା ଅନ୍ୟ କୌଣସି ରୋଗ ପାଇଁ ଖିଆ ହେଉଥିବା ଔଷଧର ପ୍ରଭାବରେ ମଧ୍ୟ ଏହା ହୋଇପାରେ। ଯଦି ମୁଖ ଗହ୍ୱର ଶୁଷ୍କତା ଅନୁଭୂତ ହୁଏ, ତେବେ କିଛି ସମୟ ବ୍ୟବଧାନରେ ଅଳ୍ପ ଅଳ୍ପ ପାଣି ପିଇବା ଉଚିତ। ମୁଖ ଗହ୍ୱର ଦୁର୍ଗନ୍ଧ ଯାହାକୁ ଆମେ ହାଲିଟୋସିସ୍ କହିଥାଉ, ମୁଖ ଗହ୍ୱର ଦୁର୍ଗନ୍ଧ ମୁଖ୍ୟତଃ ପାଟି ଭିତରେ ଅପରିଷ୍କାର ରହିଲେ ହୋଇଥାଏ। ଦାନ୍ତ ସନ୍ଧିରେ ବା ଜିଭ ଉପରେ ଖାଦ୍ୟ କଣିକା ସବୁ ଲାଗି ରହିଲେ ସେଗୁଡ଼ିକ ବ୍ୟାକ୍ଟେରିଆ ମାନଙ୍କ ଦ୍ୱାରା ବିଘଟିତ ହୋଇ ଦୁର୍ଗନ୍ଧ ବାହାରେ। ଏହିପରି ଦୁର୍ଗନ୍ଧରୁ ମୁକ୍ତି ପାଇବା ପାଇଁ ମୁଖ ଗହ୍ୱରକୁ ପରିଷ୍କାର ରଖିବା ଉଚିତ। ଦରକାର ହେଲେ ଡାକ୍ତରଙ୍କ ପରାମର୍ଶରେ ଔଷଧ ବା ମାଉଥ୍ୱାଶ୍ ବ୍ୟବହାର କରାଯାଇପାରେ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା, ବୟସ୍କ ଲୋକଙ୍କ ମୁଖ ଗହ୍ୱର ସ୍ୱାସ୍ଥ୍ୟ ରକ୍ଷା। ଆଲୋଚନା କରିଥିଲେ ଡାକ୍ତର ଅଦିତି ପ୍ରଭାରଥ। ଆକାଶବାଣୀ କଟକ ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ଆମନ୍ତ୍ରଣ କ୍ରମେ ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଗତ ସନ୍ଧ୍ୟାରେ ମେଲବୋର୍ଣ୍ଣରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଆଜି ଭୁବନେଶ୍ୱରଠାରେ ଶୁଭାରମ୍ଭ କରିବେ ଉପରାଷ୍ଟ୍ରପତି। କୋଚିଠାରେ ଚାଲିଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ସମାପ୍ତ ହେବ ଆଜି। ଇରାନ ଉପରେ ଆମେରିକାର ପୁନର୍ବାର ବିମାନ ଆକ୍ରମଣ। ପଶ୍ଚିମ ଏସିଆରେ ଉତ୍ତେଜନା ସ୍ଥିତିକୁ ନେଇ ଭାରତର ଉଦ୍ବେଗ ପ୍ରକାଶ। ଏବଂ ଭାରତ ଇଂଲଣ୍ଡ ଚତୁର୍ଥ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ବ୍ରିଷ୍ଟଲରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମେଲବୋର୍ଣ୍ଣଠାରେ ତାଙ୍କର ଅଷ୍ଟ୍ରେଲୀୟ ପ୍ରତିପକ୍ଷ ଆନ୍ଥୋନି ଆଲବାନିଜ୍ଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ବୈଠକ କରିବେ। ବିଶେଷକରି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପ୍ରତିରକ୍ଷା, ଗୁରୁତ୍ୱପୂର୍ଣ୍ଣ ବୈଷୟିକ ଜ୍ଞାନକୌଶଳ, ଶିକ୍ଷା ଏବଂ ଜନସମ୍ପର୍କ ଆଦି କ୍ଷେତ୍ରରେ ଜାରି ରହିଥିବା ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଦୁଇ ନେତା ଆଲୋଚନା କରିବାର ଆଶା କରାଯାଉଛି। ଏହାଛଡ଼ା ଶ୍ରୀ ମୋଦିଙ୍କ ଏହି ଗସ୍ତ ଭାରତ ଅଷ୍ଟ୍ରେଲିଆ ସମନ୍ୱିତ ରଣନୈତିକ ଭାଗିଦାରୀକୁ ଏକ ନୂତନ ଗତି ଦେବାର ସମ୍ଭାବନା ରହିଛି। ଏତଦ୍ବ୍ୟତୀତ ପ୍ରଧାନମନ୍ତ୍ରୀ ଭାରତ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଫୋରମ୍ରେ ଉଦ୍ବୋଧନ ଦେବା ସହିତ ଉଭୟ ଦେଶର ବ୍ୟାବସାୟିକ ନେତୃବୃନ୍ଦଙ୍କୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ ଅବସରରେ ଶ୍ରୀ ମୋଦି ମେଲବୋର୍ଣ୍ଣଠାରେ ଭାରତୀୟ ସମ୍ପ୍ରଦାୟଙ୍କ ସହିତ ଭାବ ବିନିମୟ କରିବେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଗତ ସନ୍ଧ୍ୟାରେ ଏକ ତିନିଦିନିଆ ଗସ୍ତରେ ଯାଇ ମେଲବୋର୍ଣ୍ଣରେ ପହଞ୍ଚିଛନ୍ତି। ଶ୍ରୀ ମୋଦି ତାଙ୍କର ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ସେଠାରେ ପହଞ୍ଚିବା ପରେ ଭାରତୀୟ ସମ୍ପ୍ରଦାୟଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିସହିତ ସ୍ଥାନୀୟ କଳାକାରଙ୍କ ଦ୍ୱାରା ତାଙ୍କ ସ୍ୱାଗତ ନିମନ୍ତେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଛି। ଏହି ଅବସରରେ ଅଷ୍ଟ୍ରେଲିଆ ଓ ଭାରତ ପକ୍ଷରୁ ମିଳିତ ଭାବେ ମା ତୁଝେ ସଲାମ ସଙ୍ଗୀତକୁ ବାଦ୍ୟଯନ୍ତ୍ରରେ ପରିବେଷଣ କରାଯାଇଛି। ଏହାଦ୍ୱାରା ଦୁଇ ଦେଶର ଜନସମ୍ପର୍କକୁ ସଶକ୍ତ କରିବା ଦିଗରେ ସଙ୍ଗୀତର ଭୂମିକା ପ୍ରତିଫଳିତ ହେଉଛି। 10 ବର୍ଷ ମଧ୍ୟରେ ଶ୍ରୀ ମୋଦିଙ୍କର ତୃତୀୟ ଥର ଲାଗି ଏହି ଅଷ୍ଟ୍ରେଲିଆ ଗସ୍ତ ଦ୍ୱିପକ୍ଷୀୟ ସମ୍ପର୍କରେ ଏକ ଉଲ୍ଲେଖନୀୟ ଅଭିବୃଦ୍ଧିର ପ୍ରତିଫଳନ ବୋଲି ଅଷ୍ଟ୍ରେଲିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ନାଗେଶ ସିଂ କହିଛନ୍ତି। ସେ କହିଛନ୍ତି ବିଶ୍ୱରେ

ଦେଖାଦେଇଥିବା ବିଭିନ୍ନ ପରିସ୍ଥିତି ପରିପ୍ରେକ୍ଷୀରେ ଭାରତ ଅଷ୍ଟ୍ରେଲିଆ ପରସ୍ପରର ନିକଟତର ହୋଇପାରିଛନ୍ତି। ଏଥିସହିତ ଦୁଇ ଦେଶ ଏକକ ରଣନୈତିକ ସ୍ୱାର୍ଥ ଏବଂ ଭାଗିଦାରୀ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ଥିବା ସମ୍ପର୍କକୁ ଅଧିକ ସଶକ୍ତ କରିବା ଦିଗରେ ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ସିଂ କହିଛନ୍ତି। ଉପରାଷ୍ଟ୍ରପତି ସିବି ରାଧାକ୍ରିଷ୍ଣନ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କରିବେ। କେନ୍ଦ୍ର ସରକାରଙ୍କ ମତ୍ସ୍ୟ ବିଭାଗ ଏବଂ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ମତ୍ସ୍ୟ କ୍ଷେତ୍ରର ଡିଜିଟାଲାଇଜେସନ୍ ଉପରେ ଧ୍ୟାନ ଦିଆଯାଇଛି। ଏଥିସହିତ ମତ୍ସ୍ୟଚାଷୀ ଉତ୍ପାଦକ ସଂଗଠନ ଓ ମତ୍ସ୍ୟ ସମବାୟ ସମିତିଗୁଡ଼ିକୁ ସୁଦୃଢ଼ କରିବା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଉଛି। ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ ରାଜ୍ୟ ସରକାରଙ୍କ ଏକ ପ୍ରମୁଖ ନୀଳ ଅର୍ଥବ୍ୟବସ୍ଥା, ଯାହା ରାଜ୍ୟର ଉପକୂଳ ଏବଂ ଗଭୀର ସମୁଦ୍ର ମାଛ ଧରିବା ସମ୍ଭାବନାକୁ ସୁଦୃଢ଼ କରିବ। ଆଧୁନିକ ମତ୍ସ୍ୟଚାଷ ଭିତ୍ତିଭୂମି, ବୈଜ୍ଞାନିକ ପଦ୍ଧତିରେ ମତ୍ସ୍ୟଚାଷ ପରିଚାଳନା, ବଜାର ସଂଯୋଗୀକରଣରେ ନିବେଶ ମାଧ୍ୟମରେ ମତ୍ସ୍ୟଚାଷୀଙ୍କ ଆୟ ବୃଦ୍ଧି ଏବଂ ସାମୁଦ୍ରିକ ମତ୍ସ୍ୟଚାଷ କ୍ଷେତ୍ରର ଦୀର୍ଘସ୍ଥାୟୀ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ମତ୍ସ୍ୟ ପ୍ରାଣୀ ସମ୍ପଦ ଓ ପଞ୍ଚାୟତିରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। କୋଚିଠାରେ ଚାଲିଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ଆଜି ସମାପ୍ତ ହେବ। ଏ ସମ୍ପର୍କରେ ସୂଚନା ଦେଇ ଆମ ସମ୍ବାଦଦାତା କହିଛନ୍ତି, ଭାରତର ଅଧ୍ୟକ୍ଷତାରେ ତଥା ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏହି ବୈଠକରେ ମହିଳା ସଶକ୍ତିକରଣ ଏବଂ ମହିଳା ନେତୃତ୍ୱାଧୀନ ବିକାଶ ଉପରେ ଆଲୋଚନା କରାଯାଇଛି। ଆଜି ସନ୍ଧ୍ୟାରେ ଏକ ଯୁଗ୍ମ ପ୍ରସ୍ତାବ ପାରିତ ହେବାର ଆଶା କରାଯାଉଛି ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଏହି ବୈଠକରେ 11 ଦେଶର ମନ୍ତ୍ରୀମାନେ ଯୋଗ ଦେଉଛନ୍ତି। ଭାରତ ମିଆଁମାର ଦ୍ୱିପକ୍ଷୀୟ ସୁରକ୍ଷା ସହଯୋଗ ସମ୍ପର୍କରେ ଆଲୋଚନା କରାଯାଇଛି। ଗତକାଲି ନୂଆଦିଲ୍ଲୀଠାରେ ଶେଷ ହୋଇଥିବା ଦୁଇଦିନିଆ 23ତମ ଭାରତ ମିଆଁମାର ଜାତୀୟସ୍ତରୀୟ ବୈଠକରୁ ଏହି ସୂଚନା ମିଳିଛି। ଏ ସମ୍ପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସନ୍ତାସବାଦ ଉଗ୍ରବାଦ କାର୍ଯ୍ୟକଳାପ, ନିଶାଦ୍ରବ୍ୟ ଚୋରାଚାଲାଣ, ଅସ୍ତ୍ରଶସ୍ତ, ବନ୍ୟପ୍ରାଣୀ ଓ ମାନବ ଚାଲାଣ, ସାଇବର ଅପରାଧ ସମେତ ସମସ୍ତ ପ୍ରକାର ଅପରାଧ ବିପକ୍ଷ ଲଢ଼େଇରେ ସହଯୋଗ ଜାରି ରଖିବା ଉପରେ ଉଭୟ ଦେଶ ସମ୍ମତି ପ୍ରଦାନ କରିଛନ୍ତି। ଏ ଦିଗରେ ପରସ୍କର ସହିତ ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନ କରିବା ସହିତ ଦକ୍ଷତା ନିର୍ମାଣ ଏବଂ ସୁରକ୍ଷା ଦିଗରେ ଦେଖାଦେଉଥିବା ଆହ୍ୱାନଗୁଡ଼ିକର ସଫଳ ମୁକାବିଲା ଦିଗରେ ସହଯୋଗ ବୃଦ୍ଧି କରିବା ଲାଗି ଉଭୟ ପକ୍ଷ ରାଜି ହୋଇଛନ୍ତି। ଏହାଛଡ଼ା ଭାରତ ମିଆଁମାର ସୀମାରେ ସୁରକ୍ଷା ସ୍ଥିତିର ସମୀକ୍ଷା କରାଯାଇଛି। ସୀମାରେ ଶାନ୍ତି, ସ୍ଥିରତା ଓ ସୁରକ୍ଷା ବଜାୟ ରଖିବା ଦିଗରେ ଉଭୟ ପକ୍ଷ ନିଜର ପ୍ରତିବଦ୍ଧତା ଜାହିର କରିଛନ୍ତି। ଭାରତ ମିଆଁମାର ଥାଇଲାଣ୍ଡ ତ୍ରିଭୁଜ ରାଜପଥ ସମେତ କାଲାଦାନ ବହୁବିଧ ଗମନାଗମନ ପ୍ରକଳ୍ପକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ଲାଗି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ଉଭୟ ପକ୍ଷ ଗୁରୁତ୍ୱ ଆରୋପ କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଯୁକ୍ତରାଷ୍ଟ୍ର ଆମେରିକା ଇରାନ ଉପରେ ପୁନର୍ବାର ବିମାନ ଆକ୍ରମଣ କରିଛି। ଇରାନ ପକ୍ଷରୁ ଆକ୍ରମଣ କରାଯିବା ଦ୍ୱାରା ଅସ୍ତ୍ରବିରତି ଚୁକ୍ତିନାମା ଶେଷ ହୋଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା ପରେ ଏହି ଆକ୍ରମଣ କରାଯାଇଛି। ଏଥିସହିତ ହର୍ମୁଜ୍ ପ୍ରଣାଳୀରେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଇରାନ ଆକ୍ରମଣ କରିଛି ବୋଲି ରାଷ୍ଟ୍ରପତି ଟ୍ରମ୍ପ ଅଭିଯୋଗ କରିଛନ୍ତି। ଏହାପରେ ତେହେରାନ ପକ୍ଷରୁ ଯଦି କୌଣସି ଆକ୍ରମଣ କରାଯାଏ ତେବେ ୱାଶିଂଟନ୍ ଏକ ଶକ୍ତ ସାମରିକ କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଏହାର ଦୃଢ଼ ଜବାବ ଦେବ ବୋଲି ଟ୍ରମ୍ପ କହିଛନ୍ତି। ପଶ୍ଚିମ ଏସିଆରେ ବର୍ତ୍ତମାନ ଦେଖାଦେଇଥିବା ଉତ୍ତେଜନା ପରିସ୍ଥିତିକୁ ନେଇ ଭାରତ ଉଦ୍ବେଗ ପ୍ରକାଶ କରିଛି। ବୈଦେଶିକ ମନ୍ତ୍ରଣାଳୟ କହିଛି, ବର୍ତ୍ତମାନ ସେଠାରେ ଜାରି ରହିଥିବା ଆକ୍ରମଣ ଏବଂ ଉତ୍ତେଜନା ପରିସ୍ଥିତି ଦ୍ୱାରା ଆଞ୍ଚଳିକ ଶାନ୍ତି, ସୁରକ୍ଷା ଓ ସ୍ଥିରତା ପ୍ରତି ବିପଦ ଦେଖାଦେଇଛି। ସେଠାରେ ଉତ୍ତେଜନା ହ୍ରାସ ଦିଗରେ ସହଯୋଗ କରିବା ସହିତ ସାଧାରଣ ନାଗରିକଙ୍କର ସୁରକ୍ଷା ସୁନିଶ୍ଚିତ କରିବା ଏବଂ ନିରବଚ୍ଛିନ୍ନ ଶକ୍ତି ଯୋଗାଣ ଓ ବାଣିଜ୍ୟିକ କାରବାର ଜାରି ରଖିବା ଦିଗରେ ସମ୍ପୃକ୍ତ ସମସ୍ତ ପକ୍ଷ ସହଯୋଗ କରିବାକୁ ଭାରତ ଆହ୍ୱାନ ଦେଇଛି। ପଶ୍ଚିମ ଏସିଆ ବିବାଦର ଏକ ଶାନ୍ତିପୂର୍ଣ୍ଣ ତଥା ଦୀର୍ଘସୂତ୍ରୀ ସମାଧାନ ଲାଗି ତୁରନ୍ତ ସମସ୍ତ ପକ୍ଷ କୂଟନୀତି ଓ କଥାବାର୍ତ୍ତାର ସାହାଯ୍ୟ ନେବା ଲାଗି ଭାରତ ପରାମର୍ଶ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଚାଷୀଙ୍କ ସଶକ୍ତିକରଣ ଲାଗି ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ନୂଆଦିଲ୍ଲୀଠାରେ ଚାଲିଥିବା କୃଷି ନେତୃତ୍ୱ ସମ୍ମିଳନୀ 2026ର ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେଇ ସେ ଏହି ମତ ବ୍ୟକ୍ତ କରିଛନ୍ତି। ଶ୍ରୀ ସିଂ କହିଛନ୍ତି, ସର୍ବନିମ୍ନ ସହାୟକ ମୂଲ୍ୟରେ ଐତିହାସିକ ବୃଦ୍ଧି, ପିଏମ୍ କିଷାନ ଯୋଜନାରେ ଆର୍ଥିକ ସହାୟତା, ପିଏମ୍ ଫସଲ ବୀମା ଯୋଜନାରେ ସୁରକ୍ଷା ପ୍ରଦାନ, ରେକର୍ଡ ପରିମାଣର କୃଷି ଋଣ ପ୍ରଦାନ, ସାର ବାବଦରେ 13 ଲକ୍ଷ କୋଟି ଟଙ୍କା ପ୍ରଦାନ ଭଳି ବିଭିନ୍ନ

ଯୋଜନା କାର୍ଯ୍ୟକାରୀ କରିବା ସହିତ ଚାଷୀଙ୍କ ଆୟ ବୃଦ୍ଧି କରିବା ଏବଂ କୃଷି କ୍ଷେତ୍ରକୁ ଆତ୍ମନିର୍ଭର କରାଇବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ଦେଶର ସୁରକ୍ଷା, ରଣନୈତିକ ସ୍ୱୟଂଶାସନ ଏବଂ ସାର୍ବଭୌମତ୍ୱ ଦିଗରେ ଖାଦ୍ୟ ସୁରକ୍ଷା ଭିତ୍ତିଭୂମି ରୂପେ କାର୍ଯ୍ୟ କରିଥାଏ ବୋଲି ଶ୍ରୀ ସିଂ କହିଛନ୍ତି। ସେ କହିଛନ୍ତି ସୀମାରେ ମୁତୟନ କରାଯାଇଥିବା ସୈନିକ ଏବଂ କ୍ଷେତରେ ଚାଷ କରୁଥିବା କୃଷକ ଉଭୟ ଦେଶର ଆତ୍ମସମ୍ମାନକୁ ସୁରକ୍ଷିତ ରଖିବା ଦିଗରେ ସମାନ ଧରଣର ଜାତୀୟ କର୍ତ୍ତବ୍ୟ ସମାପନ କରିଥାନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଗତକାଲି ତାଙ୍କର ଆଫଗାନ ପ୍ରତିପକ୍ଷ ମାଓଲାଏ ଆତାଉଲ୍ଲା ଓମାରୀଙ୍କ ସହିତ ମିଳିତ ଭାବେ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା କୃଷି ଭାଗିଦାରୀର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। କୃଷି, ଜଳସେଚନ, ପଶୁପାଳନ, କୃଷି ଗବେଷଣା, ଶିକ୍ଷା, କ୍ଷମତା ନିର୍ମାଣ ଓ କୃଷି ବ୍ୟବସାୟ ଆଦି କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିବା ଉପରେ ଉଭୟ ଦେଶ ଆଲୋଚନା କରିଛନ୍ତି। ଏହାଛଡ଼ା ଖାଦ୍ୟ ସୁରକ୍ଷା, ଶସ୍ୟ ଉତ୍ପାଦନ, ଜଳ ପରିଚାଳନା, ଜଳବାୟୁ ଅନୁକୂଳ କୃଷି ଆଦି ପ୍ରସଙ୍ଗ ଉପରେ ଉଭୟ ପକ୍ଷ ମଧ୍ୟରେ ମତ ବିନିମୟ ହୋଇଛି ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭାରତ ଇଂଲଣ୍ଡ ଚତୁର୍ଥ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ବ୍ରିଷ୍ଟଲରେ ଖେଳାଯିବ। ଏହି ମ୍ୟାଚ୍ ସ୍ଥାନୀୟ କାଉଣ୍ଟି ପଡ଼ିଆରେ ଭାରତୀୟ ସମୟ ରାତି 10:00 ଆରମ୍ଭ ହେବ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ରେ ବର୍ତ୍ତମାନ ଭାରତ 0-2 ପଛୁଆ ରହିଛି। ୱିମ୍ବିଲଡନ୍ ଟେନିସ୍ର ମହିଳା ସିଙ୍ଗଲ୍ ସେମିଫାଇନାଲ୍ରେ ୟୁକ୍ରେନ୍ର ମାର୍ତା କୁସ୍ତିୟୁକ୍ ଏବଂ ଚେକୋସ୍ଲୋଭାକିଆର ଲିଣ୍ଡା ନୋସ୍କୋଭା ପ୍ରବେଶ କରିଛନ୍ତି। ଉଭୟ ଖେଳାଳି ପ୍ରଥମ ଥର ଲାଗି ୱିମ୍ବିଲଡନ୍ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ମାର୍ତା କୁସ୍ତିୟୁକ୍ ଇଟାଲୀର ଜସ୍ମିନ୍ ପାୱଲିନ୍ଙ୍କୁ 6-3, 6-2 ସେଟ୍ରେ ପରାସ୍ତ କରି ୱିମ୍ବିଲଡନ୍ ସେମିଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ସେହିଭଳି ଲିଣ୍ଡା ନୋସ୍କୋଭା ବେଲ୍ଜିୟମ୍ର ଏଲିସେ ମର୍ଟେନ୍ସଙ୍କୁ 6-3, 7-5 ପରାସ୍ତ କରି ଏହି ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ଆମନ୍ତ୍ରଣ କ୍ରମେ ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଗତ ସନ୍ଧ୍ୟାରେ ମେଲବୋର୍ଣ୍ଣରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଆଜି ଭୁବନେଶ୍ୱରଠାରେ ଶୁଭାରମ୍ଭ କରିବେ ଉପରାଷ୍ଟ୍ରପତି। କୋଚିଠାରେ ଚାଲିଥିବା ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ସମାପ୍ତ ହେବ ଆଜି। ଏବଂ ଭାରତ ଇଂଲଣ୍ଡ ଚତୁର୍ଥ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ଖେଳାଯିବ ବ୍ରିଷ୍ଟଲରେ। ସମ୍ବାଦ ଶେଷ ହେଲା।

ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଆମ କେନ୍ଦ୍ରରୁ ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ ଯୋଗେ। ପ୍ରଚାର କରୁଛୁ ସାନ୍ତାଳୀ ଆଖଳା କାର୍ଯ୍ୟକ୍ରମ। ଉପସ୍ଥାପନା ଭାଦୁ ଚରଣ ହାଁସଦା।

ଆଖିର ଏହି ଭୁଲ ଜନ୍ମ ଦିଏ ପ୍ରେମକୁ। ଦୁହେଁ ପରସ୍ପରକୁ କହନ୍ତି ଦୁହିଁଙ୍କ ଆଖିର ପରସ୍ପର ପାଇଁ ପ୍ରେମ ଭରି ରହିଛି। ଉଭୟେ ପ୍ରତିଶ୍ରୁତି ଦିଅନ୍ତି ଏହି ଆଖିର ଭୁଲରୁ ସୃଷ୍ଟି ପ୍ରେମକୁ ଦୁହେଁ ମିଶି ଆଖିରେ ଆଉ ହୃଦୟରେ ସାଇତି ରଖିବେ।

ଦୁହିଁଙ୍କ ଭିତରେ ଭଲ ପାଇବା ବଢ଼ି ଚାଲେ। ଆଖିରେ ଆଖିରେ ମିଶିଗଲା ଦୁଇଟି ମନ। ଏହି ମିଳନ ଆଣିଦିଏ କେତେ ସପନ, କେତେ ସୁନେଲି ଦିନ ଓ ନୂଆ ଫଗୁଣର ଅନୁଭୂତି ମିଳେ ଏ ଦୁହିଁଙ୍କୁ।

ଗୀତାଞ୍ଜଳିକୁ କିଛି ସମୟ ପାଇଁ ଏଇଠି ବିରତି ଦେଉଛୁ। ଗୀତାଞ୍ଜଳି ଅବଶିଷ୍ଟାଂଶ ଶୁଣିପାରିବେ ଏହି କାର୍ଯ୍ୟକ୍ରମ ପରେ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

ଶ୍ରୀମନ୍ଦିରରେ ପ୍ରଚଳିତ ଦୈନିକ ନୀତିମାନଙ୍କ ମଧ୍ୟରେ ଦ୍ୱାର ଫିଟା ହେଉଛି ପ୍ରଥମ ନୀତି। ଶ୍ରୀମନ୍ଦିରରେ ଚାରିଗୋଟି ଦ୍ୱାର ଥାଏ, ସେଗୁଡ଼ିକ ହେଲା ପୂର୍ବଦ୍ୱାର ବା ସିଂହଦ୍ୱାର, ପଶ୍ଚିମ ଦ୍ୱାର ବା ବ୍ୟାଘ୍ର ଦ୍ୱାର, ଦକ୍ଷିଣ ଦ୍ୱାର ବା ଅଶ୍ୱଦ୍ୱାର ଏବଂ ଉତ୍ତର ଦ୍ୱାର ବା ହସ୍ତିଦ୍ୱାର। ଏହି ଚାରିଦ୍ୱାର ବ୍ୟତୀତ ଶ୍ରୀଜୀଉଙ୍କ ସମ୍ମୁଖରେ ଥିବା ଦ୍ୱାର ଛାମୁଦ୍ୱାର ବା କଳାହାଟ ଦ୍ୱାର, ଆଉ ତା ଆଗକୁ ପ୍ରଥମ ଦ୍ୱାର ହେଉଛି ଜୟ ବିଜୟ ଦ୍ୱାର। ପୂର୍ବ ରାତ୍ରରେ ଠାକୁରଙ୍କର ପହୁଡ଼ ପରେ ମନ୍ଦିର ଭିତର ଓ ବାହାରୁ ଶୋଧ କରାଯାଇ ଛାମୁଦ୍ୱାର ଓ ଜୟ ବିଜୟ ଦ୍ୱାରକୁ ମୁଦ ଦିଆଯାଇ ତଳଛୁ ମହାପାତ୍ରଙ୍କ ଦ୍ୱାରା ବନ୍ଦ କରାଯାଇଥାଏ।

ସକାଳର ଦ୍ୱାରଫିଟା ଏବଂ ରାତିରେ ପହୁଡ଼ ନୀତି ପରେ ଦ୍ୱାର ବନ୍ଦ କରିବା ଦାୟିତ୍ୱ ଭିତରଛୁ ଓ ତଳଛୁ ମହାପାତ୍ର ସେବକମାନଙ୍କ ଉପରେ ନ୍ୟସ୍ତ। ତେଣୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରିଥିବା ଏହି ସେବା ସମ୍ପର୍କରେ ଆଲୋଚନା।

0: ଆଜି ଆମର ମୁଖ୍ୟ ବିଷୟ, ଆଉ ସେ ସମ୍ପର୍କରେ ଆଲୋଚନା କରିବାକୁ ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀ ରବୀନ୍ଦ୍ରନାଥ ପ୍ରତିହାରୀ।
1: ସେହି ମନ୍ଦିରରେ ଭିତର ଛ ସେବା ଏକ ବଡ଼ ମହତ୍ତ୍ୱପୂର୍ଣ୍ଣ ସେବା। ମୁଦୁଲି ମହାଜନ ଓ ଅମଣିଆ ପରୀକ୍ଷା ସେବା ମଧ୍ୟ ଭିତର ଛ ସେବାର ଅନ୍ତର୍ଭୁକ୍ତ। ଏହି ସେବକ ହେଉଛନ୍ତି ଏକାଏକ ସେବକ। ପ୍ରତିଦିନ ଶୁଦ୍ଧପୂତ ଭାବରେ ସକାଳେ ସିଂହଦ୍ୱାରରେ ଉପସ୍ଥିତ ହୋଇ ଗୋଡ଼ ଧୋଇ ଆସିବା ପରେ ସିଂହଦ୍ୱାର କବାଟ ଓ ପତିତ ପାବନ ଠାକୁରଙ୍କର ଦ୍ୱାର ଫିଟାଇବା ପାଇଁ ସେ ଆଦେଶ ଦିଅନ୍ତି। ପରେ ଭିତର୍ଛ ଶ୍ରୀମନ୍ଦିର ଜୟବିଜୟ ଦ୍ୱାରଠାରେ ପ୍ରତିହାରୀ ମୁଦୁଲି ମେକାପ ଓ ଅଖଣ୍ଡଙ୍କ ଉପସ୍ଥିତିରେ ପୂର୍ବ ରାତ୍ରିରୁ ତଳଛମା ପାତ୍ର ଦେଇଥିବା ଛାପ ତନଖି କରିବା ପରେ ମୁଦୁଲି ମୁଦ ଭାଙ୍ଗି ଚାବି ଫିଟାଇଲେ ଓ ପ୍ରତିହାରୀ କିଳିଣୀ ଫିଟାଇଲେ। ପାଞ୍ଚ ଜଣ ସେବକ ଭିତରକୁ ଯିବା ପରେ ଜୟବିଜୟ ଦ୍ୱାର ଭିତରପଟୁ ବନ୍ଦ ହୁଏ। ଭିତର କାଠ ପାଖେ ପାଳିଆ ପ୍ରତିହାରୀ ଡାକିବା ପରେ ଭିତର ଛ କଳାହାଟ ଦ୍ୱାର ନିକଟକୁ ଯାଆନ୍ତି ଓ ଜୟବିଜୟ ଦ୍ୱାର ଭଳି ମୁଦ ଭଙ୍ଗା ଯାଇ ବଡ଼ଦ୍ୱାର ପ୍ରତିହାରୀ ମଣିମା ଡାକ ଦେଲେ ଦ୍ୱାର ଖୋଲାଯାଏ। ପରେ ପରେ ଭିତର ଛ ସେବକ ରତ୍ନସିଂହାସନ ଚଢ଼ି ଶ୍ରୀଅଙ୍ଗମାନଙ୍କରୁ ଖସି ପଡ଼ିଥିବା ମାଳ ଫୁଲ ବସ୍ତ୍ରକୁ ପୂର୍ବପରି ସଜାଡ଼ି ଦିଅନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଗଭା ଯଦି ଖସି ପଡ଼ିଥାଏ ତାହେଲେ ତାକୁ ତାଟରେ ଶ୍ରୀନଗରକୁ ପଠାଇବା ପାଇଁ ମେକାପକୁ ଦିଅନ୍ତି। ସେହିପରି ଶ୍ରୀ ବଳଭଦ୍ରଙ୍କ ଶ୍ରୀଅଙ୍ଗରୁ ଖସିଥିଲେ ମା ବିମଳାଙ୍କ ପାଖକୁ ପଠାଯାଏ ଓ ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗରୁ ଖସିଥିଲେ ଗରୁଡ଼ଙ୍କ ପାଖକୁ ଭିତରଛ ପଠାଇଥାନ୍ତି। ରତ୍ନସିଂହାସନର ଦୁଇପଟେ ବୈଠା ଦୀପ ବସି ପୂର୍ବରାତ୍ରର ରତ୍ନ ପଲଙ୍କ ବାହାରି ଭିତର କାଠ ଲାଗିଲେ ଅନ୍ୟ ସିଂହାରୀ ଆଳତି କରିବା ପାଇଁ ଆସିଲେ ଭିତରଛ ମଧ୍ୟ ଜଣେ ସିଂହାରୀ ପୁଷ୍ପାଳକ ଭାବରେ ମହାପ୍ରଭୁଙ୍କ ବାଡ଼ରେ ଆଳତି କରନ୍ତି। ପ୍ରତ୍ୟେକ ଦିନ ପହୁଡ଼ ସମୟରେ ମା ଲକ୍ଷ୍ମୀଙ୍କ ଲାଗି ପାଇଁ ଦୁବ ଦିଅନ୍ତି।

ଅମଣିଆ ପରିଚ୍ଛା ରୂପେ ଭୋଗ ସମୟରେ ଭୋଗ ପନ୍ଥୀରେ ଠିକ୍ ଲାଗିଲା କି ନାହିଁ ଭିତର୍ଚ୍ଛ ସେବକ ତଦାରଖ କରନ୍ତି ଓ କୌଣସି କାରଣରୁ ଦୈବାତ ଯଦି ଭୋଗ ମାରା ହୋଇଯାଏ ତାହେଲେ ଭୋଗ ଛାଡ଼ି ଚାଲି ଆସିବା ପାଇଁ ପଣ୍ଡାଙ୍କୁ କହନ୍ତି ଅନୁପଯୁକ୍ତ ଅମଣିଆ ଏହାଙ୍କ ଆଦେଶରେ ହିଁ ପୋତାଯାଏ ଭିତର୍ଚ୍ଛ ଏକାଏକ ସେବାମାନେ ଆଉ ଅନ୍ୟ ଲୋକ କେହି ତାଙ୍କର ବିନା ଅନୁମତିରେ ସେ ସେବା କରିପାରିବ ନାହିଁ ସେଥିପାଇଁ ତାକୁ ଏକାଏକ ସେବା କୁହାଯାଏ ପ୍ରତ୍ୟେକ ଗୁରୁବାରର ମାଜେଳାରେ ବନ୍ଦାପନା ଓ ପ୍ରସାଦ ଲାଗି ଗୁରୁବାର ଏକାଦଶୀ ପଡ଼ିଲେ ଦଣ୍ଡଛତ୍ର ଲାଗି ରୀତିରେ ଓ ପୌଷ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କ ବାଡ଼ରେ ଦଣ୍ଡଛତ୍ର ଧରି ଲକ୍ଷ୍ମଣଙ୍କ ଭଳି ସେବା କରନ୍ତି ପାଳିଆ ମେକାପ ସେବକ ଦଣ୍ଡଛତ୍ରର ତଳଭାଗକୁ ହନୁମାନ ରୂପେ ଧରି ରଖନ୍ତି ଶ୍ରୀବିଗ୍ରହମାନଙ୍କୁ ଷୋଡ଼ଶୋପଚାର ନୈବେଦ୍ୟ ହେଉଥିବା ସମୟରେ ସିଂହାସନରେ ଶ୍ରୀଜୀଉମାନଙ୍କ ସହ ପୂଜାପଣାଙ୍କ ବ୍ୟତୀତ ଭିତରଛ ମେକାପ ସେବକ ହିସାବରେ ରତ୍ନସିଂହାସନରେ ଉପସ୍ଥିତ ରହିବା ଏହା ପ୍ରକୃତରେ ଏକ ଅତ୍ୟନ୍ତ ବିରଳ ସେବା ଅଟେ ପ୍ରତ୍ୟେକ ଏକାଦଶୀ ଦିନ ଜୟ ବିଜୟ ଦ୍ୱାରରେ ଶ୍ରୀ ମଦନମୋହନଙ୍କୁ ବନ୍ଦାପନା କରିବା ଦୟଣାଚରରେ ପରମେଶ୍ୱରଙ୍କୁ ଦୟଣ ଅର୍ପଣ କରିବା ସେହିଦିନ ଜଗନ୍ନାଥ ବଲ୍ଲଭ ମଠ ଅଧିକାରୀଙ୍କୁ ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନବେଦୀରେ ରାଘବ ଦାସ ମଠ ମହନ୍ତଙ୍କୁ ଶାଢ଼ୀ ବାନ୍ଧନ୍ତି ଏହା ବ୍ୟତୀତ ରାଜା ମହାରାଜା ସନ୍ଥ ମହନ୍ତ ତଢ଼ାଉ ଓ ଦେଉଳକରଣ ଆଦିଙ୍କୁ ମହାନାୟକ ଶାଢ଼ୀ ବାନ୍ଧନ୍ତି ସେଥି କାରଣରୁ ଭିତରଛଙ୍କର ଏହା କେବଳ ଏକାଏକ ଦାୟିତ୍ୱ ସେଥିପାଇଁ ଏକାଏକ ସେବା ବର୍ଷର ମହାପ୍ରଭୁଙ୍କର ବିଭିନ୍ନ ଯାନି ଯାତ୍ରା ଉପଯାତ୍ରା ପର୍ବପର୍ବାଣୀ ସବୁ ରହିଛି ଏ ସମସ୍ତ ଯାନିଯାତ୍ରା ପର୍ବପର୍ବାଣୀରେ ବିଶେଷ ବନ୍ଦାପନା ଆଳତି ପ୍ରସାଦ ଲାଗି ଇତ୍ୟାଦି ଭିତରଛ ମୁଦୁଲି ମହାଜନ ହିସାବରେ ସେ କାମ କରିଥାନ୍ତି ଏହି ସେବକ ସମସ୍ତ ବିଜେରେ ଜଳ ଲାଗି ଚନ୍ଦନ ଚକଡ଼ାରେ ଚାପକୁ ବିଜେ ହେବା ପୂର୍ବରୁ ଏକୋଇଶ ଦିନ ଯାକ ଜଳ ଲାଗି ଲକ୍ଷ୍ମୀଙ୍କୁ ଚାପକୁ ବିଜେ ଜଳ ବିଜେ ଚନ୍ଦନ ବେଶ କରିଥାନ୍ତି।

0: ଭିତରଛୁ ଓ ତଳଛୁ ମହାପାତ୍ରଙ୍କର ସେବା ଅତ୍ୟନ୍ତ ବ୍ୟାପକ। ଭିତରଛୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ପ୍ରତ୍ୟହ ମଙ୍ଗଳ ଆଳତୀ କରନ୍ତି। ଗୁରୁବାର ଦିନ ଏକାଦଶୀ ପଡ଼ିଲେ ପ୍ରଭୁଙ୍କର ବାଡ଼ରେ ଦଣ୍ଡଛତ୍ର ଧରନ୍ତି। ଗୁରୁବାର ଦିନ ଏକାନ୍ତରେ ପ୍ରସାଦ ଲାଗି କରିଥାନ୍ତି। ଲକ୍ଷ୍ମୀ ନାରାୟଣଙ୍କର ଭେଟରେ ଦହିପଟି ମଣହି ମଧ୍ୟ କରିଥାନ୍ତି। ଶ୍ରୀକୃଷ୍ଣ ଜନ୍ମରେ ଗୋଦହନ, କୋଳିପିକା ଏବଂ ନିଜେ ନନ୍ଦ ସାଜି ନନ୍ଦୋତ୍ସବ କରିବା ସହିତ ରୁକ୍ମିଣୀ ପରିଣୟରେ କନ୍ୟା ପିତା ରୂପରେ କନ୍ୟାଦାନ, ଚିଟାଉ ମୁଦ ଲାଗି ନୀଳାଦ୍ରି ବିଜେ ପରେ ଗଇଁଠାଳ ଫିଟେଇଥାନ୍ତି। ତେଣୁ ଏହି ସେବା ବାସ୍ତବରେ ଏକ ମହାନ ସେବା। ଗଜପତି ଓ ମହାପ୍ରଭୁଙ୍କ ତରଫେ କାର୍ଯ୍ୟ କରନ୍ତି, ଷାଠିଏ ପୌଟି ଭୋଗର ତତ୍ତ୍ୱ ନିଅନ୍ତି। ବଡ଼ ଦେଉଳର ବିସ୍ତୃତ ଯାନିଯାତ୍ରାରେ ବଡ଼ ସେବକ ଭାବରେ ସେବା ସୁଯୋଗ ପାଇ ଧନ୍ୟ ହୋଇଛନ୍ତି ଏବଂ ତାଙ୍କରି ଉଦାର ମହାନୁଭବତାରେ ଅସଂଖ୍ୟ ଭକ୍ତଙ୍କର ଅନ୍ତରର ଦୁଃଖ ପ୍ରଭୁଙ୍କୁ ଜଣାଇ ସଭିଙ୍କୁ କୃତ୍ୟକୃତ୍ୟ କରୁଛନ୍ତି।
1: ଭିତରଛ ସେବା ଭଳି ତଳିଛ ସେବା ମଧ୍ୟ ଏକ ବଡ଼ ମହତ୍ତ୍ୱପୂର୍ଣ୍ଣ ସେବା। ଏହି ସେବକଙ୍କର କେବଳ ବଡ଼ ପୁଅ ହିଁ ଶାଢ଼ୀ ବନ୍ଧେଇ ପାରିବ, ସେ ତଳିଛ ସେବା କରିପାରିବ, ଆଉ କେହି ବନ୍ଧେଇ ପାରିବେ ନାହିଁ। ଏ ସେବକ ପ୍ରତିଦିନ ସନ୍ଧ୍ୟା ଆଳତୀ ସମୟରେ ମହାପ୍ରଭୁଙ୍କ ବାଡ଼ରେ ଆସି ଆଳତୀ କରନ୍ତି। ରାତି ପହୁଡ଼ ପରେ ଭିତର ସଧ ହେବା ପରେ କଳାହାଟ ଦ୍ୱାର, ଜୟବିଜୟ ଦ୍ୱାର ବନ୍ଦ ହୋଇ ମୁଦ୍ରା ସେବକ ମାଟି ଲଗାଇ ମୁଦ ଦେଲେ ତଳୁଛ ସେବକ ତାହା ଉପରେ ଛାପା ବା ସିଲ୍ ଦିଅନ୍ତି। ପ୍ରତିଦିନ ସେହିଭଳି ପ୍ରକାର ସିଲ୍ ଦିଆଯାଏ। ଅମଣିଆ ପରୀକ୍ଷା ହିସାବରେ ମଧ୍ୟ ତଳିଛ ସେବକଙ୍କର ବି କାର୍ଯ୍ୟ ଅଛି। ଅମଣିଆ ପରୀକ୍ଷା ଭାବେ ରୋଷ ଧୋ ପଖାଳ ବା ପ୍ରତିଦିନ ପରିଷ୍କାର ହୋଇ ଚୂନ ପାଣି ପଡ଼ିବା ପରେ ପୂଜାପଣ୍ଡାଙ୍କୁ ରୋଷ ହୋମ କରିବା ପାଇଁ ରୋଷ ପାଇକ ଓ ମହାସ୍ୱାରଙ୍କୁ କହନ୍ତି। ରୋଷ ଭିତରକୁ ଅମଣିଆ ପଦାର୍ଥର ଶୁଦ୍ଧତାର ଦାୟିତ୍ୱ ତଳିଛ କର। ଭୋଗ ସମୟରେ ଅଣସର ପେଣ୍ଡରେ ଚାମର ସେବା କରିବା, ଘଣ୍ଟ ଛତା ଭୋଗ, ବେତ ଓ ନିର୍ଦ୍ଦିଷ୍ଟ ଜଳ ବିଜେମାନଙ୍କରେ ପଧାନୀ ସହିତ ହାତପଟ ହୋଇ ପଟୁଆର କରି ଆଗେ ଆଗେ ସେ ଆସନ୍ତି। ସାତପୁରୀ ଅମାସ୍ୟା ଦିନ ତାର ଠିକ୍ ପୂର୍ବ ଦିନ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନିଜେ ନେଇ ଦକ୍ଷିଣକାଳୀକୁ ଦିଅନ୍ତି। ସେବକମାନେ ଶାଢ଼ୀ ବନ୍ଧାଇଲେ ଅନୁମତି ଦିଅନ୍ତି ଏବଂ ଅଧରପଣା ସମୟରେ ମଧ୍ୟ ରଥ ଉପରେ ମହାପ୍ରଭୁଙ୍କ ବାଡ଼ରେ ଟେରା ଧରି ଠିଆ ହୁଅନ୍ତି।

ଶ୍ରୀମନ୍ଦିରର ପ୍ରାତକାଳର ଦୁଆର ଫିଟା ନୀତି ସମାପ୍ତ ହେବା ପରେ ଭିତରଛ ମହାପାତ୍ର ଭିତର ତନଖି କରନ୍ତି ଏବଂ ତାପରେ ତାଙ୍କ ସହିତ ଅନ୍ୟ ସେବକମାନେ ଗମ୍ଭୀରା ଭିତରେ ପ୍ରବେଶ କରନ୍ତି। ସେଜଘର ମେକାପ ଖଟ ବିଜେ କରାଇ ସେଜଘରକୁ ନେଲା ପରେ ଗମ୍ଭୀରାର ସମ୍ମୁଖ ଓ ଦକ୍ଷିଣ ଦ୍ୱାର ଖୋଲା ହୁଏ। ମଣିମା ମଣିମା ଶବ୍ଦରେ ଗଗନ ପବନ ମୁଖରିତ ହୋଇଉଠେ। ଏହାପରେ ପ୍ରହରୀମାନେ ମନ୍ଦିରର ଚତୁର୍ଦ୍ୱାର ଖୋଲିଦିଅନ୍ତି। ଏହି ସମୟରେ ଜଗନ୍ନାଥ ପୂର୍ବରାତ୍ରିର ବଡ଼ସିଂହାର ବେଶରେ ଥାଆନ୍ତି। ହାତରେ ସୁନା ବୈଠା ନେଇ ଭଣ୍ଡାର ମେକାପ ଠାକୁରମାନଙ୍କ ଶ୍ରୀଅଙ୍ଗ ମଣନ୍ତି। ପରେ ପରେ କର୍ପୂର ଆଳତି, ଦୀପ ଆଳତି ଓ ଶେଷରେ ପିଠଉ ଆଳତି କରାଯାଏ। ଏହି ସମୟରେ ଭକ୍ତମାନେ ଗରୁଡ଼ ପଛରେ ରହି ଗୀତଗୋବିନ୍ଦ ଗାନ କରିଥାନ୍ତି। ଦିନକ ଭିତରେ ଶ୍ରୀଜଗନ୍ନାଥଙ୍କ ପାଖରେ ଆଳତି ତିନିଥର ହୋଇଥାଏ। ପ୍ରଥମେ ମଙ୍ଗଳ ଆଳତି, ତାପରେ ସନ୍ଧ୍ୟା ଆଳତି ଏବଂ ଶେଷରେ ବଡ଼ସିଂହାର ଆଳତି। ସନ୍ଧ୍ୟା ଆଳତି ଓ ବଡ଼ସିଂହାର ଆଳତି ସମୟରେ ପିଠଉ ଆଳତି ହୁଏ ନାହିଁ, କେବଳ କର୍ପୂର ଆଳତି ଓ ଦୀପ ଆଳତି ହୁଏ। ଦହି ଓ ଚାଉଳ ଛଟାଣ ମିଶି ଏହି ପିଠଉ ଆଳତି ପ୍ରସ୍ତୁତ ହୁଏ। ପୁଷ୍ପାଳକ ଏହି ଆଳତି କରନ୍ତି। ଅନ୍ୟ ଆଳତିଗୁଡ଼ିକ ପୂଜାପଣ୍ଡାଙ୍କ ଦ୍ୱାରା ସମାପନ ହୁଏ। କାର୍ତ୍ତିକ ମାସରେ ଓ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ମଙ୍ଗଳ ଆଳତି ନିର୍ଦ୍ଧାରିତ ସମୟଠାରୁ ଶୀଘ୍ର ହୁଏ। ଧନୁ

ସଂକ୍ରାନ୍ତି ଠାରୁ ଲକ୍ଷ୍ମୀ ବାପ ଘରକୁ ଚାଲିଯାଆନ୍ତି। ସେହିଦିନ ଠାରୁ ମନ୍ଦିରରେ ପହିଲି ଭୋଗ ହୁଏ। ଅଣସର ବେଳେ ମଙ୍ଗଳ ଆଳତୀ ପୂର୍ବରୁ ଗୀତ ବା ବାଜଣା ହୁଏ ନାହିଁ। ଏହି ଆଳତୀ ସମୟରେ ମନ୍ଦିରର ମନୋଜ୍ଞ ପରିବେଶ, ଆଳତୀ ଓ ତୁଳସୀ ସେବନ ଯେକୌଣସି ଭକ୍ତର ମନକୁ ପ୍ରଭାବିତ କରିଦିଏ।

ଶେଷ ହେଲା ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟ ଥିଲା ଭିତରଛୁ ତଳଛୁ ସେବା। ଏ ସମ୍ପର୍କରେ ଆଲୋଚନା କରିଥିଲେ ରବୀନ୍ଦ୍ରନାଥ ପ୍ରତିହାରୀ। ପ୍ରଯୋଜନା କରିଥିଲେ ପ୍ରଦୀପ୍ତ ଶ୍ରୀଚନ୍ଦନ।

କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଶ୍ରୋତାବନ୍ଧୁମାନଙ୍କୁ ପୁଣି ଥରେ ଗୀତାଞ୍ଜଳି ପରିସରକୁ ସ୍ୱାଗତ ଜଣାଉଛି। ହୃଦୟ ସେମାନଙ୍କର ବାଟବଣା ହୋଇଯାଏ, କାହିଁକି ଏମିତି ହୁଏ ହୃଦୟ ସେମାନେ ଜାଣିପାରନ୍ତି ନାହିଁ। ମୌସମ ବି ସେମାନଙ୍କୁ ଭଲ ଲାଗେ, ହେଲେ କ'ଣ ହୁଏ ଏତେବେ କ'ଣ ସେହି ପ୍ରେମ ଯାହା ହେଉ ହେଉ ହେଇଗଲା।

ଆଖିର ମିଳନରେ ଓଠରେ ହସ, ଆଖିରେ ନିଶା, ଏ ଯାଦୁଗରୀ ହେଉଛି ପ୍ରେମ। ତନୁ ମନରେ ଅଲଗା ଶିହରଣ ଖେଳିଯାଏ।

ଦୁହିଁଙ୍କ ମିଳନରେ ଦୁହିଁଙ୍କ ମନରେ ଖୁସି ଭରିଯାଏ। ଦୁହିଁଙ୍କୁ ସେମାନଙ୍କର ସୁନ୍ଦର ଦୁନିଆ ମିଳିଗଲା। ମନ ବଗିଚା ଖିଲିଖିଲି ହୋଇ ହସି ଉଠିଲା।

କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ଦିନ 12 ଆରମ୍ଭ କରୁଛୁ ଚହଲା କାର୍ଯ୍ୟକ୍ରମ ଆଜି ଏଥିରେ ପ୍ରସାର କରୁଛୁ ଝୁମର ପରିବେଷଣ କରିଛନ୍ତି କ୍ଷୀରଚନ୍ଦ୍ର ମହାନ୍ତ ଏବଂ

ପ୍ରଚାର କଲୁ। ଚହଲା କାର୍ଯ୍ୟକ୍ରମରେ ଝୁମର ପରିବେଷଣ କରିଥିଲେ କିରୋଜ ଚନ୍ଦ୍ର ମହାନ୍ତ ଏବଂ ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଅଳ୍ପ ସମୟ ମଧ୍ୟରେ।

0: सज्जन
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ମହିଳା ମହଲ କାର୍ଯ୍ୟକ୍ରମ ପ୍ରଯୋଜନା ଏମ୍ ନାଗଭୂଷଣ ମାଝି ଉପସ୍ଥାପନା ଶର୍ମିଷ୍ଠା ମହାନ୍ତି ତେବେ ଆସନ୍ତୁ ଶ୍ରୋତାବନ୍ଧୁ ଶୁଣିବା ମହିଳା ମହଲ କାର୍ଯ୍ୟକ୍ରମ ଶୁଣିନେବା ପୂର୍ବରୁ ଶୁଣି ନିଅନ୍ତୁ ଏ ବିଜ୍ଞାପନ ବିରତି।

0: ଏହି ଆପ୍କୁ ଆଣ୍ଡ୍ରଏଡ୍ ପ୍ଲେ ଷ୍ଟୋର୍ ଏବଂ iOS ଆପ୍ ଷ୍ଟୋର୍ରୁ ବିନା କୌଣସି ଶୁଳ୍କରେ ଡାଉନଲୋଡ୍ କରାଯାଇପାରିବ। ଆପ୍ ଇନଷ୍ଟଲ୍ କରିବା ପରେ ଇଣ୍ଟରନେଟ୍ର ଆଉ ଆବଶ୍ୟକତା ନାହିଁ। ଏହା ଅଫ୍ଲାଇନ୍ ମୋଡ୍ରେ ବି କାମ କରିଥାଏ। ଆପ୍ ମୂଲ୍ୟ ବର୍ଗକୁ ଚିହ୍ନଟ କରେ ଏବଂ ଏହାକୁ ହିନ୍ଦୀ, ଇଂରାଜୀ ଏବଂ 11ଟି ଅନ୍ୟ ଭାଷାରେ ଜଣାଇ ଦିଏ। ତା ସହିତ ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ର ମୂଲ୍ୟ ବର୍ଗକୁ ଭାଇବ୍ରେସନ୍ ଇତ୍ୟାଦି ମାଧ୍ୟମରେ ଚିହ୍ନେଇ ଦେଇଥାଏ। ମନେ ରଖିବେ, ଏହି ମୋବାଇଲ୍ ଆପ୍ଲିକେସନ୍ ବ୍ୟାଙ୍କ ନୋଟ୍ ଅସଲି କି ନକଲି ଏହାର ପ୍ରମାଣ ପ୍ରଦାନ କରେ ନାହିଁ। ତେଣୁ ଉପଭୋକ୍ତାଙ୍କ ଠାରୁ ସତର୍କତା ଆଶା କରୁଛୁ। RBI କହେ, ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
1: प्रिय टीपी नदन ओडिशा डिस्ट्रीब्यूशन लिमिटेड रो बिजुली उपभोक्ता गण ध्यान दियंतु। आपनको बिजुली देय निकटस्थ बिजुली कार्यालय अथवा ऑनलाइन रे निर्धारित अवधि मध्यरे पैठ करंतु एवं निश्चिंत रहंतु। वर्तमान बिजुली बिल फोन पे, पेटीएम, गुगल पे, अमेज़न पे, एयरटेल मनी, आक्सिस पे किंबा मोबाइल बैंकिंग प्रभृति डिजिटल माध्यम द्वारा पैठ करंतु एवं 3% रियायती पांतु। आवश्यक समय सीमा मध्यरे एही देय पैठ कले आपन 2% अतिरिक्त रियायती मध्य पाई परिबे। आपनको पाई आपणों सहित सर्वदा TPNODL।

0: ପୁଣି ଆପଣମାନେ ସମସ୍ତେ ଲକ୍ଷ୍ୟ କରୁଛନ୍ତି ଯେ ଆମର ଜନସଂଖ୍ୟା କେମିତି ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଜନସଂଖ୍ୟାକୁ ନିୟନ୍ତ୍ରଣ କରିବାରେ ଆମ ସମସ୍ତଙ୍କର ଦାୟିତ୍ୱ ରହିଛି। ତେବେ ଆମ ଭଉଣୀମାନଙ୍କର କ'ଣ ସବୁ ଦାୟିତ୍ୱ ରହିଛି ଏ ସମ୍ପର୍କରେ କହୁଛନ୍ତି।
1: ମୁଁ ଜସ୍ନାରାଣୀ ଗନ୍ତାୟତ, ମହିଳା ସ୍ୱାସ୍ଥ୍ୟକର୍ମୀ। ଜନସଂଖ୍ୟା ବଢ଼ି ଚାଲିଲେ ଆମର ପ୍ରାୟ ଦେଖିବାକୁ ଗଲେ ସବୁ ପ୍ରକାର କ୍ଷତି ହେବ। ପ୍ରଥମତଃ ଆମେ ଆମ ପରିବାର କଥା ଚିନ୍ତା କରିବା। ଆମେ ଯଦି ଆମ ପରିବାରକୁ ଗୋଟିଏ କିମ୍ବା ଦୁଇଟି ପିଲା ମଧ୍ୟରେ ସୀମିତ ରଖୁ, ତାହେଲେ ସେହି ପିଲାମାନଙ୍କର ଉପଯୁକ୍ତ ଯତ୍ନ ଆମେ ନେଇପାରିବୁ। ଉପଯୁକ୍ତ ଯତ୍ନ କହିଲେ, ମାଆଟିଏ ଗୋଟେ ପିଲା ହେଲେ ତାକୁ ସବୁପ୍ରକାର ଯତ୍ନ ଦେଇଥାଏ। ଯଥା ପିଲାଟି 5 ବର୍ଷର ହେବା ପର୍ଯ୍ୟନ୍ତ, ସେ ସ୍କୁଲ ଯିବା ପର୍ଯ୍ୟନ୍ତ, ତା'ର ଖାଇବା ପିଇବା ଠାରୁ ଆରମ୍ଭ କରି ତା'ର ସ୍ୱାସ୍ଥ୍ୟର ଯତ୍ନ ଠାରୁ ଆରମ୍ଭ କରି ସବୁ ପ୍ରକାର ସିଏ ମା' କାର୍ଯ୍ୟବ୍ୟସ୍ତ ଥାଏ ପିଲାଟି ପାଇଁ। ଗୋଟେ ପିଲା ପାଇଁ ଜଣେ ଲୋକ 5 ବର୍ଷ ସିଏ ସମୟ ଦିଏ, ଏବଂ ଯେଉଁ ସମୟଟା ସେ ପିଲା ପାଇଁ ଦିଏ, ଏମିତି ଯଦି ବହୁତ ଗୁଡ଼ାଏ ପିଲା ହୁଏ, ସିଏ କେତେଦିନ ତା ସମୟ ଦେବ? ତା ଛଡ଼ା କ'ଣ ହେବ? ବହୁତ ଗୁଡ଼ାଏ ପିଲା ହେଲେ ସିଏ ସବୁ ପିଲାଙ୍କର ତାଙ୍କର ଖାଦ୍ୟ ପ୍ରସ୍ତୁତି ଠାରୁ ଆରମ୍ଭ କରି ତାଙ୍କର ଶରୀର ଯତ୍ନ ଠାରୁ ଆରମ୍ଭ କରି ତାଙ୍କର ପାଠପଢ଼ା ଠାରୁ ଆରମ୍ଭ କରି ତାଙ୍କର କୌଣସି ପ୍ରକାର ଯତ୍ନ ସିଏ ଅଧିକ ପିଲା ହେଲେ ନେଇପାରେ ନାହିଁ। ଫଳରେ ପିଲାଟି ରୋଗିଣା ହୁଏ, ଉପଯୁକ୍ତ ଯତ୍ନ ଅଭାବରୁ ତା'ର ପୁଷ୍ଟି ସାଧନ ହୋଇପାରେନି। ଏବଂ ଆଉ ଗୋଟେ ବଡ଼ ଜିନିଷ, ଆମର ଆର୍ଥିକ ବୋଝ ବହୁତ ଅଧିକା ପଡ଼େ। ଗୋଟେ ପିଲାକୁ ପାଳିବାରେ ପୋଷିବାରେ ଯେତିକି ଖର୍ଚ୍ଚ କରିବା ପାଇଁ ପଡ଼େ, ଏବଂ ଅଧିକ ପିଲା ହେଲେ ଅଧିକ ଖର୍ଚ୍ଚାନ୍ତ ହେବା ପାଇଁ ପଡ଼େ, ଫଳରେ ପରିବାରର ଆର୍ଥିକ ମେରୁଦଣ୍ଡ ଭୁଷୁଡ଼ି ପଡ଼େ। ଯଦି ଗୋଟେ ପିଲା ଜନ୍ମ ହୁଏ, ତାହେଲେ ସିଏ ଯେଉଁଭଳି ସ୍ନେହ ଆଦର ପାଇ ବଢ଼ି ଚାଲେ ଏବଂ ବାପା ମାଆଙ୍କ ଠାରୁ ଅତି ନିକଟତର ହୁଏ ଏବଂ ତା'ର ସବୁ ପ୍ରକାର ଯତ୍ନ ପାଇକି ସିଏ ଭଲ ଭାବରେ ବଢ଼େ, ଭଲ ଭାବରେ ପଢ଼େ ଏବଂ ତା'ର ସ୍ୱାସ୍ଥ୍ୟ ମଧ୍ୟ ଠିକ୍ ରୁହେ। ମାତ୍ର ଯଦି ଆମେ ଅଧିକ ଗୁଡ଼ାଏ ପିଲା କରିବା, କାହାକୁ ମଧ୍ୟ ସଠିକ୍ ଭାବରେ ଯତ୍ନ ନେଇପାରିବାନି। ତାପରେ ଦ୍ୱିତୀୟ କଥା, ପିଲାଟିଏ ସୃଷ୍ଟି ମା' ଦେହରୁ ହିଁ ପିଲାର ସୃଷ୍ଟି ହୋଇଥାଏ, ଯେଉଁଥିପାଇଁ କି ଗୋଟେ ପିଲା ଜନ୍ମ ହେଲେ ମା' ଦେହର କ୍ଷୟପୂରଣ ହେବା ପାଇଁ ତାକୁ ଅତି କମ୍ରେ 3 ବର୍ଷ ଲାଗିଥାଏ। ଏବଂ ଉପଯୁକ୍ତ ବୟସରେ ମାଆଟି ପିଲା ଜନ୍ମ କଲେ ତା'ର ସୁସ୍ଥ ଶିଶୁଟିଏ ପାଏ, ନିଜେ ମଧ୍ୟ ସୁସ୍ଥ ରୁହେ। ଯଦି ଗୋଟେ ମା' ଅଧିକା ପିଲା ଜନ୍ମ କରେ, ଫଳରେ ସିଏ ନିଜେ ମଧ୍ୟ ରୋଗିଣା ହୁଏ, 12 ପ୍ରକାର ରୋଗ ସିଏ ଭୋଗେ ଏବଂ ତା'ର ଶାରୀରିକ ମାନସିକ ସବୁ କ୍ଷେତ୍ରରେ ସିଏ ଅସୁବିଧା ଭୋଗ କରିଥାଏ।

0: ତେଣୁ ଛୋଟ ପରିବାରଟିଏ ହେଲେ ଆମର ପରିବାରକୁ ଗୋଟେ କିମ୍ବା ଦୁଇଟି ପିଲା ମଧ୍ୟରେ ସୀମିତ ରଖିଲେ ଆମେ ଆମର ପରିବାରର ସମସ୍ତ ସୁଖ ଶାନ୍ତି ବଜାୟ ରହିଥାଏ।
1: ତେବେ ପରିବାର ନିୟନ୍ତ୍ରଣ ପାଇଁ କ'ଣ ସବୁ ପଦ୍ଧତି ରହିଛି ଟିକେ ଆମ ଭଉଣୀମାନଙ୍କୁ କହିବେ?
0: ଆଜିକାଲି ପରିବାର ନିୟନ୍ତ୍ରଣ ପାଇଁ ଆମ ହାତ ପାହାନ୍ତାରେ ଆମ ଦ୍ୱାର ପାଖରେ ସମସ୍ତ ପ୍ରକାର ଗର୍ଭ ନିୟନ୍ତ୍ରଣ ପଦ୍ଧତି ସରକାର ଆମକୁ ଯୋଗାଇ ଦେଉଛନ୍ତି। ଯେମିତିକି ମୋର ଝିଅ ପିଲାଟିଏ ନିହାତି କମ୍ରେ ଉପଯୁକ୍ତ ବୟସରେ ବିବାହ କରିବ। ଉପଯୁକ୍ତ ବୟସରେ ବିବାହ କରିବା ଅର୍ଥ ସେ ଯେତେବେଳେ ମାଆଟିଏ ହେବା ପାଇଁ ତାର ଶରୀର ଯେତେବେଳେ ପୂର୍ଣ୍ଣ ମାତ୍ରାରେ ସକ୍ଷମ ହୁଏ ସେହି ବୟସରେ ବିବାହ କରିବା, ଅର୍ଥାତ୍ ଆମେ 18 ବର୍ଷ ପରେ ଝିଅର ବାହାଘର କରିବା ଏବଂ ପ୍ରଥମ ପିଲା ମଧ୍ୟ ଆମେ ଅତି ଶୀଘ୍ର ଚାହିଁବା ନାହିଁ। ବିବାହର 2 ବର୍ଷ ପରେ ପ୍ରଥମ ପିଲା ଚାହିଁବା। ସେହି 2 ବର୍ଷ ବ୍ୟବଧାନ ରକ୍ଷା କରିବା ପାଇଁ ଆମ ଆଶାକର୍ମୀଙ୍କ ନିକଟରେ ବିଭିନ୍ନ ପ୍ରକାର ଗର୍ଭ ନିରୋଧକ ମିଳୁଛି, ଯେଉଁଟାକି ଆମ ପସନ୍ଦ ଅନୁସାରେ ଆମେ ଗ୍ରହଣ କରିପାରିବା। ଯେମିତିକି ଯଦି ମହିଳା ଚାହିଁବ ସିଏ ଓରାଲ୍ ପିଲ୍ ଖାଇପାରିବ, କିମ୍ବା ପୁରୁଷ ଯଦି ଚାହିଁବେ ତାହେଲେ ସିଏ କଣ୍ଡମ୍ ବ୍ୟବହାର କରିପାରିବେ, ଯେଉଁଟା ପାଇଁକି ବ୍ୟବହାର କଲେ ଗର୍ଭ ଧାରଣ ତ ହୋଇନଥାଏ ଏବଂ ତା ସହିତ କଣ୍ଡମ୍ ବ୍ୟବହାର କଲେ ଅନେକ ଗୁଡ଼ିଏ ଯୌନ ରୋଗରୁ ମଧ୍ୟ ରକ୍ଷା ମିଳିଥାଏ। ଯେଉଁଥିପାଇଁକି ପ୍ରଥମ ପିଲାଟି ବିବାହର 2 ବର୍ଷ ପରେ ପ୍ରଥମ ପିଲାଟି ହେଲେ ମାଆଟି ଭଲ ଥାଏ ଏବଂ ସିଏ ବି ପୂର୍ଣ୍ଣ ମାତ୍ରାରେ ମାନସିକ ଭାବରେ ମଧ୍ୟ ସକ୍ଷମ ହୋଇଯାଏ ଗର୍ଭଧାରଣ ନିମିତ୍ତ, ଫଳରେ ତାର ପିଲାଟି ସୁସ୍ଥ ରୁହେ ନିଜେ ଏବଂ ସଠିକ୍ ଭାବରେ ପିଲାର ଯତ୍ନ ନେଇ ପାରିଥାଏ। ତାପରେ ପ୍ରଥମ ପିଲା ହେଲା ପରେ ମାଆଟି ଅତି କମ୍ରେ 3 ବର୍ଷର ବ୍ୟବଧାନ ରଖି ଦ୍ୱିତୀୟ ପିଲା ଜନ୍ମ କରିବା ଉଚିତ, କାରଣ ମାଆ ଦେହରୁ ଯେଉଁ କ୍ଷୟ ସାଧନ ହୋଇଥାଏ ତାହା ପୂରଣ ହେବା ପାଇଁ ଅତି କମ୍ରେ 3 ବର୍ଷ ସମୟ ନେଇଥାଏ ଏବଂ ସେହି ପିଲାଟି 3 ବର୍ଷର ହୋଇଗଲେ, ଅତି କମ୍ଟା 3 ବର୍ଷର ହୋଇଗଲେ ଆଉ ଗୋଟେ ପିଲା କଲେ ସିଏ ପ୍ରଥମ ପିଲାଟି ଟିକିଏ ବଡ଼ ହୋଇଯାଇଥାଏ, ତା ସଙ୍ଗେ ସଙ୍ଗେ ଦ୍ୱିତୀୟ ପିଲାର ଯତ୍ନ ମଧ୍ୟ ସିଏ ନେଇପାରିଥାଏ। ତେଣୁ କୁହାଯାଇଛି ଯେ ଦ୍ୱିତୀୟ ପିଲା କେବେ ନା ପ୍ରଥମଟି ସ୍କୁଲ ଯିବ ଯେବେ, ତେଣୁ ଆମେ ଦ୍ୱିତୀୟ ପିଲାଟି ସେହି ଅନୁସାରେ ଆମେ ବ୍ୟବଧାନ ରକ୍ଷା କରି ଦ୍ୱିତୀୟ ପିଲା ଜନ୍ମ କରିବା ଉଚିତ। ବେଳେବେଳେ ଦେଖାଯାଇଛି ଆମ ସମାଜରେ ଯେ ସେମାନେ ପୁଅ ପିଲାକୁ ଚାହିଁକି ତାଙ୍କର ସଂସାର ବା ତାଙ୍କର ପରିବାରକୁ ବଡ଼ କରିଦେଇଥାନ୍ତି, ଯେଉଁଥିପାଇଁ କି ତାଙ୍କର ଗୋଟିଏ ଭ୍ରାନ୍ତ ଧାରଣା ଅଛି ଯେ ସେମାନେ କ'ଣ ଆମ ପୁଅ ହିଁ ପିଣ୍ଡ ଦେବ। କିନ୍ତୁ ଆଜିର ଯୁଗରେ ଝିଅଟିଏ ସବୁ ପ୍ରକାର କାମ କରିପାରୁଛି, ଯଦି ସବୁ ପ୍ରକାର କାମ କରିପାରୁଛି ସିଏ କାହିଁକି ପିଣ୍ଡ ନ ଦେଇପାରିବ? ଆଜିର ଝିଅ ମହାକାଶରେ ପହଞ୍ଚିଲାଣି, ତେଣୁ ଏଇ ମାନସିକତାକୁ ଦୂରେଇ ଦେଇ ଆମେ ପୁଅ ହେଉ ବା ଝିଅ ହେଉ ଗୋଟିଏ ସନ୍ତାନରେ ଆମର ପରିବାରକୁ ସୀମିତ ରଖିଲେ ଆମେ ନିଜେ ସୁଖରେ ରହିବା।
1: ତେବେ ଏଇ ଯେଉଁ ଜନ୍ମ ନିୟନ୍ତ୍ରଣ ପଦ୍ଧତି କଥା କହୁଥିଲେ ଏଥିରେ ସ୍ଥାୟୀ ପଦ୍ଧତି ଏବଂ ଅସ୍ଥାୟୀ ପଦ୍ଧତି ଅଛି, ଆମର ଭଉଣୀମାନଙ୍କୁ ସ୍ଥାୟୀ ପଦ୍ଧତି ଏବଂ ଅସ୍ଥାୟୀ ପଦ୍ଧତି ସମ୍ପର୍କରେ ଟିକେ ଧାରଣା ଦେବେ।
0: ଆମର ସ୍ଥାୟୀ ପଦ୍ଧତିରେ ପୁଅ ପିଲାଙ୍କ ପାଇଁ NSV କରାଯାଉଛି, ଯେଉଁଟାକି ଆମର ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଉ ତାଲିମପ୍ରାପ୍ତ ଡାକ୍ତରଙ୍କ ଦ୍ୱାରା କରାଯାଉଛି। ସେଇ NSV କରିବାକୁ ହେଲେ ଆମକୁ ଡାକ୍ତରଖାନାରେ ରହିବା ପାଇଁ ପଡ଼ୁନି କିମ୍ବା କୌଣସି ପ୍ରକାରେ ଖର୍ଚ୍ଚାନ୍ତ ହେବା ପାଇଁ ପଡ଼ୁନାହିଁ, ସେମାନେ ଯେବେ ଚାହିଁବେ ସେବେ NSV ହୋଇପାରିବେ। ସେମାନେ ଯେଉଁଦିନ NSV ହେବେ ସେମାନେ ଚାହିଁଲେ ଡାକ୍ତରଖାନାରେ ରହିବା ପାଇଁ ପଡ଼ିବ ନାହିଁ କିମ୍ବା କୌଣସି ପ୍ରକାରେ ବିଛଣାରେ ରେଷ୍ଟ ନେବା ପାଇଁ ମଧ୍ୟ ପଡ଼ିବ ନାହିଁ, ସେମାନେ ଚାହିଁଲେ କେବଳ ଯାଇକି NSV କରେଇକି ଆସିକି ଆରାମସେ ତାଙ୍କର କାମଦାମ କରିପାରିବେ, ତା ବାବଦରେ କୌଣସି ଅସୁବିଧା ନାହିଁ। NSVରେ କୌଣସି ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ନାହିଁ, ଖାଲି ପ୍ରଥମତଃ ପ୍ରଥମ 3 ମାସ ପର୍ଯ୍ୟନ୍ତ ସେମାନେ ମିଳାମିଶା କଲାବେଳକୁ କଣ୍ଡମ୍ ବ୍ୟବହାର କରିବେ ଏବଂ 3 ମାସ ପରଠୁ ଆଉ ଦରକାର ହେବ ନାହିଁ, ଯେଉଁଟାକି ତାଙ୍କ ପାଇଁ ବହୁତ ସହଜ ପଦ୍ଧତି।
1: ଏଇଟା କ'ଣ ସ୍ଥାୟୀ ପଦ୍ଧତି?
0: NSVଟା ସ୍ଥାୟୀ ପଦ୍ଧତି, ସେଥିରେ ଆମର ପୁରୁଷମାନଙ୍କ କ୍ଷେତ୍ରରେ ଗ୍ରହଣ କରିପାରିବେ, ମାତ୍ର ମହିଳାଙ୍କ କ୍ଷେତ୍ରରେ ସ୍ଥାୟୀ ପଦ୍ଧତି ହେଉଛି ଟିବକ୍ଟୋମି ବା ମହିଳା ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରେଇବେ। ସେଥିପାଇଁ ମହିଳାମାନଙ୍କୁ ଡାକ୍ତରଖାନାରେ ଯାଇ ତାଲିମପ୍ରାପ୍ତ ଡାକ୍ତରଙ୍କ ନିକଟରେ ଅସ୍ତ୍ରୋପଚାର କରେଇବେ ଏବଂ ସେମାନେ 7 ଦିନ ବିଶ୍ରାମ ନେବେ, ଯେଉଁଟାକି ସେମାନେ 7 ଦିନ ପାଇଁ ତାଙ୍କର ନିଜର ଯତ୍ନ ନେବେ, ବିଶ୍ରାମ ନେବେ, ଏବଂ ଏଇ 2ଟା ହେଉଛି ସ୍ଥାୟୀ ପଦ୍ଧତି ପାଇଁ। ତାପରେ ଅସ୍ଥାୟୀ ପଦ୍ଧତିରେ ବିଭିନ୍ନ ପ୍ରକାର ପଦ୍ଧତି ଉପଲବ୍ଧ, ଯେଉଁଟାକି ଆମର ଓରାଲ୍ ପିଲ୍ ସ୍ତ୍ରୀ ଲୋକମାନଙ୍କ ପାଇଁ ଏବଂ ପୁରୁଷ ଲୋକଙ୍କ ପାଇଁ କଣ୍ଡମ୍ ବ୍ୟବହାର କରିପାରିବେ ଏବଂ ସ୍ତ୍ରୀ ଲୋକଙ୍କ ପାଇଁ ଆଉ ଗୋଟେ ହେଉଛି କପରଟି ବା PPISUD, ଯେଉଁଟାକି ପ୍ରସବ ପରେ ପରେ ସାଙ୍ଗେ ସାଙ୍ଗ ସେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦିଆଯାଉଛି PPISUD, ଯେଉଁଟାକି ଥରେ ନେଲେ 10 ବର୍ଷ ପର୍ଯ୍ୟନ୍ତ ଗର୍ଭ ସଞ୍ଚାରରୁ ନିବୃତ କରିଥାଏ, ଏବଂ IUCD ମଧ୍ୟ ଆମର ଦିଆଯାଏ, ଯେଉଁଟାକି 5 ବର୍ଷିଆ IUCD ମଧ୍ୟ ଦିଆଯାଏ, 5 ବର୍ଷ ପାଇଁ ଗର୍ଭ ସଞ୍ଚାର ହୋଇନଥାଏ, ଯେଉଁଟା ସବୁଠୁ ଫଳପ୍ରଦ ସହଜ ଏବଂ

0: ଏଥିରେ ପ୍ରାୟତଃ ପାର୍ଶ୍ୱ ପ୍ରତିକ୍ରିୟା ନାହିଁ କହିଲେ ଚଳେ। ଏବଂ ଆଉ ତା ସାଙ୍ଗରେ ଇସି ପିଲ୍ ବା ଏମର୍ଜେନ୍ସି କଣ୍ଟ୍ରାସେପ୍ଟିକ୍ ପିଲ୍ ମଧ୍ୟ ଉପଲବ୍ଧ, ଯେଉଁଟାକି କୌଣସି କାରଣରୁ ଆମର କଣ୍ଟ୍ରାସେପ୍ଟିକ୍ ଫେଲିଅର୍ ହେଲେ ବା କୌଣସି କାରଣରୁ ଯଦି ସେମାନେ ମିଳାମିଶା କରିଥାନ୍ତି ତାହେଲେ ମିଳାମିଶାର 72 ଘଣ୍ଟା ମଧ୍ୟରେ ସେ ଇସି ପିଲ୍ ବ୍ୟବହାର କରାଯାଇପାରେ, ଯେଉଁଟାକି ଗର୍ଭସଞ୍ଚାରର ଭୟ ନଥାଏ।
1: ତେବେ ଆମର ଭଉଣୀମାନଙ୍କୁ କ'ଣ ପରାମର୍ଶ ଦେବେ ଏଇ ଜନ୍ମ ନିୟନ୍ତ୍ରଣ ପାଇଁ?
0: ଜନ୍ମ ନିୟନ୍ତ୍ରଣ ପାଇଁ ଭଉଣୀମାନଙ୍କୁ ଏହି ପରାମର୍ଶ ଦେବି ଯେ ପ୍ରଥମତଃ ସେମାନେ ବିଳମ୍ବରେ ବିବାହ କରନ୍ତୁ ଏବଂ ବିବାହ କରିବାର 2 ବର୍ଷ ମଧ୍ୟରେ ସନ୍ତାନ ଜନ୍ମ କରନ୍ତୁ ନାହିଁ, 2 ବର୍ଷ ପରେ ପ୍ରଥମ ସନ୍ତାନ କରନ୍ତୁ। ପ୍ରଥମ ସନ୍ତାନ ଜନ୍ମର ଅତି କମ୍ରେ 3 ବର୍ଷ ବ୍ୟବଧାନ ରଖି ଦ୍ୱିତୀୟ ସନ୍ତାନ କରନ୍ତୁ। ଏବଂ ଆଜିର ଆହ୍ୱାନ ଏକ ହିଁ ସନ୍ତାନ ଏଇ ସ୍ଲୋଗାନକୁ ଯଦି ସେମାନେ ଗ୍ରହଣ କରିପାରିବେ ତାହେଲେ ଆମ ନିଜର ପରିବାରର ସୁଖରେ ରହିବ, ଆମେ ସୁଖରେ ରହିବା, ଆମ ପରିବାର ସୁଖରେ ରହିବ, ଆମର ଆର୍ଥିକ ସାମାଜିକ ସବୁ ପ୍ରକାର ବିକାଶ ହୋଇପାରିବ, ଆମ ଗାଁର ଉନ୍ନତି ହେବ, ଆମ ଦେଶର ଉନ୍ନତି ହେବ। ଆମର ସନ୍ତାନ ତ ସନ୍ତାନ, ସେ ଝିଅ ହେଉ ବା ପୁଅ ହେଉ, ଆମ ପାଇଁ ଉଭୟ ସନ୍ତାନ। ଆମେ ପୁଅଟିକୁ ଯେମିତି ଭାବରେ ଗଢ଼ିବା ଝିଅଟିକୁ ମଧ୍ୟ ଆମେ ସେମିତି ଭାବରେ ଦେଖିବା ବା ସମାନ ଭାବ ନେଇକି ଆମେ ଝିଅକୁ ଦେଖିବା। ପୁଅ ଯେଭଳି ଭାବରେ ମଣିଷ କରିବା ଝିଅକୁ ମଧ୍ୟ ସେଭଳି ଭାବରେ ମଣିଷ କରିବା। ତେଣୁ ଯଦି ଆମେ ଠିକ୍ ଉପଯୁକ୍ତ ଯତ୍ନ ନେଇ ଉପଯୁକ୍ତ ମଣିଷ କରିପାରିବା ତାହେଲେ ପୁଅଟି ଯେଉଁ କାମ କରିପାରିବ ଝିଅଟି ତା ଅପେକ୍ଷା ବହୁତ ଅଧିକ ଆମ ପାଇଁ କାମ କରିପାରିବ, କାରଣ ଅଧିକ ସହନଶୀଳତା ଝିଅମାନଙ୍କ ନିକଟରେ ଅଛି। ତେଣୁ ଆମେ ଚାହିଁଲେ ଆମେ ପୁଅ ଝିଅରେ କୌଣସି ଭେଦଭାବ ବା ଫରକ ରଖିବା ନାହିଁ, ପୁଅ ହେଉ ବା ଝିଅ ହେଉ ଆମେ ଗୋଟିଏ ସନ୍ତାନକୁ ଚାହିଁବା ଏବଂ ସେହି ସନ୍ତାନଟି ହିଁ ଆମର ଆମ ଭବିଷ୍ୟତ ଜୀବନରେ ଆମକୁ ସମସ୍ତ ପ୍ରକାର ସୁଖ ସୁବିଧା ଯୋଗାଇ ଦେବ ବୋଲି ଆଶା କରିବା।

0: ଭଗବାନଙ୍କର ଆଶୀର୍ବାଦରୁ ଶିଶୁଟିଏ ଏ ସଂସାରରେ ଜନ୍ମ ନିଏ। ତାକୁ ଲାଳନ ପାଳନ କରିବା ଦାୟିତ୍ୱ ପରିବାରର, ପିତାମାତାଙ୍କର, ଆଉ ତାକୁ ଠିକ୍ ଭାବରେ ଗଢ଼ିବା ଦାୟିତ୍ୱ ଏ ସମାଜର। ତା ପାଇଁ ସବୁ ପ୍ରକାରର ସୁବିଧା ସୁଯୋଗ ଯୋଗାଇ ଦେବା ଦରକାର, ତାର ଅଧିକାରକୁ ସମ୍ମାନ ଦେବା ଦରକାର। ଯେଉଁ ପିଲାଟିଏ ସ୍ନେହ ଆଦରରେ ବଢ଼ି ଉଠିଥାଏ, ତାର ଚରିତ୍ର, ତାର ବ୍ୟକ୍ତିତ୍ୱ ଖୁବ୍ ବଳିଷ୍ଠ ହୋଇଉଠେ। ଉପଯୁକ୍ତ ଭାବରେ ଲାଳନ ପାଳନ କରାଯିବା ଉଚିତ, ତେବେ ଯାଇ ଶିଶୁଟିଏ ଭବିଷ୍ୟତରେ ଭଲ ମଣିଷ ହୋଇପାରିବ। ଶିଶୁଟିର ଅନେକ ଅଧିକାର ରହିଛି, ଏଇ ଯେମିତି ଜନ୍ମ ହେବାର ଅଧିକାର ରହିଛି, ପିତାମାତାଙ୍କ ଦ୍ୱାରା ଠିକ୍ ଭାବରେ ଲାଳନ ପାଳନ ହେବାର ଅଧିକାର ରହିଛି, ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, ସମାଜରେ ସେ ଯେପରି ସମ୍ମାନ ସ୍ଥାନ ପାଇପାରିବ ସେଥିପାଇଁ ସମାଜର ମଧ୍ୟ ଅନେକ ଦାୟିତ୍ୱ ରହିଛି। ଆଜି ଆସନ୍ତୁ ଗୋଟିଏ ଆଲୋଚନା ଶୁଣିବା, ଶିଶୁର ଅଧିକାର। ଆଲୋଚନା କରୁଛନ୍ତି କାବେରୀ ମିଶ୍ର।
1: ଶିଶୁମାନେ ହେଉଛନ୍ତି ସମାଜର ଏକ ଦୁର୍ବଳ ଏବଂ ସମ୍ବେଦନଶୀଳ ଶ୍ରେଣୀ। ସେମାନେ ସେମାନଙ୍କ ବିରୁଦ୍ଧରେ ହେଉଥିବା ଅନ୍ୟାୟ ଏବଂ ଶୋଷଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିପାରନ୍ତି ନାହିଁ। ଅନ୍ୟପକ୍ଷରେ ଶିଶୁମାନେ ହେଉଛନ୍ତି ଦେଶର ମାନବ ସମ୍ବଳ। ରାଷ୍ଟ୍ର ନିଜର ହିତ ଦୃଷ୍ଟିରୁ ଏହି ମାନବ ସମ୍ବଳର ସଠିକ୍ ପରିଚାଳନା ପାଇଁ ଶିଶୁମାନଙ୍କର ଅଭିବୃଦ୍ଧି, ସୁରକ୍ଷା, ଲାଳନ ପାଳନ ଏବଂ ବିକାଶ ନିମନ୍ତେ ବିଶେଷ ଆଇନମାନ ପ୍ରଣୟନ କରିଥାଏ। ଶିଶୁ ଅଧିକାରର କୌଣସି ନିର୍ଦ୍ଦିଷ୍ଟ ସଂଜ୍ଞା ନାହିଁ, ମାତ୍ର ଯେଉଁ ସବୁ ମାନବିକ ଅଧିକାର ଶିଶୁମାନଙ୍କର ସୁରକ୍ଷା, ଯତ୍ନ, ବିକାଶ, ଅଭିବୃଦ୍ଧି ଏବଂ ସହଭାଗିତାକୁ ଧ୍ୟାନ ଦେଇଥାଏ, ସେହିସବୁ ଅଧିକାରକୁ ଶିଶୁ ଅଧିକାର ଭାବରେ ଚିହ୍ନଟ କରାଯାଇଥାଏ। ପ୍ରାୟ ଏକ ଶତାବ୍ଦୀର ସକ୍ରିୟ ସାମୂହିକ ପ୍ରଚେଷ୍ଟା ଫଳରେ ଶିଶୁମାନଙ୍କ ଅଧିକାରର ଏକ ନିର୍ଦ୍ଦିଷ୍ଟ ରୂପ ନେଇଛି, ଯଥା ବଞ୍ଚି ରହିବାର ଅଧିକାର, ଅର୍ଥାତ୍ ଖାଦ୍ୟ, ବସ୍ତ୍ର, ପରିଚୟ, ସ୍ୱାସ୍ଥ୍ୟ, ଜାତୀୟତା ଇତ୍ୟାଦି, ବିକାଶର ଅଧିକାର, ଅର୍ଥାତ୍ ଶିକ୍ଷା, ଯତ୍ନ, ଅବକାଶ ଓ ଚିତ୍ତବିନୋଦନ ଇତ୍ୟାଦି। ତୃତୀୟରେ ସୁରକ୍ଷାର ଅଧିକାର, ଅର୍ଥ ମାନସିକ ଓ ଶାରୀରିକ କ୍ଷତିରୁ ସୁରକ୍ଷା ଏବଂ ଆବଶ୍ୟକ ସ୍ଥଳେ ଆଇନଗତ ଉତ୍ପୀଡ଼ନରୁ ସୁରକ୍ଷା ଦେବା ନିମନ୍ତେ ବିଶେଷ ଅଦାଲତ ବା ସ୍ୱତନ୍ତ୍ର ବିଚାର ବ୍ୟବସ୍ଥା। ସସମ୍ମାନରେ ପରିବାରରେ ବାସ କରିବାର ଅଧିକାର। ଚତୁର୍ଥରେ ସହଭାଗିତାର ଅଧିକାର, ଅର୍ଥ ନିଜ ବ୍ୟକ୍ତିଗତ ଜୀବନକୁ ପ୍ରଭାବିତ କରୁଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସମୟରେ ଶିଶୁର ମତକୁ ସମ୍ମାନ ଦେବା। ଶିଶୁମାନଙ୍କ ଅଧିକାରକୁ ସଠିକ୍ ରୂପେ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତ ହୋଇଛି ଜାତିସଂଘ ଦ୍ୱାରା ବିଭିନ୍ନ ଆନ୍ତର୍ଜାତୀୟ ଘୋଷଣାନାମା ପ୍ରସ୍ତୁତ କରାଯାଇଛି, ଶିଶୁ ଅଧିକାର ସନନ୍ଦ, ଶିଶୁ ଅଧିକାର ସମ୍ପର୍କୀୟ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି। ଏହା 2 ସେପ୍ଟେମ୍ବର 1990 କାର୍ଯ୍ୟକାରୀ ହେଲା। ଭାରତ ସହିତ ବିଶ୍ୱର 193 ରାଷ୍ଟ୍ର ଏହାକୁ ଅନୁମୋଦନ କରିଛନ୍ତି। ଶିଶୁ ଅଧିକାର ସନନ୍ଦକୁ ଅଧିକ କ୍ରିୟାଶୀଳ କରିବା ପାଇଁ 2 ଇଚ୍ଛାଧୀନ ଚୁକ୍ତି ରହିଛି। ପ୍ରଥମଟି କୌଣସି ସଶସ୍ତ୍ର ସଂଘର୍ଷରେ ଶିଶୁମାନଙ୍କୁ ନିୟୋଜିତ ନ କରିବା ଏବଂ ଦ୍ୱିତୀୟଟି ଶିଶୁମାନଙ୍କୁ ଯୌନ ଶୋଷଣରୁ ମୁକ୍ତ ରଖିବା। ବୟସ୍କଙ୍କ ପରି ଶିଶୁମାନେ ମଧ୍ୟ ସମସ୍ତ ମାନବିକ ଅଧିକାର ପାଇବାକୁ ହକଦାର ଅଟନ୍ତି। ସମ୍ବିଧାନ ହେଉଛି ଏକ ରାଷ୍ଟ୍ରର ମୂଳ ଆଇନ। ଆମ ସମ୍ବିଧାନରେ ଥିବା ସମସ୍ତ ମୌଳିକ ଅଧିକାର ଗୁଡ଼ିକ ଶିଶୁମାନଙ୍କ ପାଇଁ ଆହୁରି ଅଧିକ ସୁବିଧାଜନକ କରାଯାଇଅଛି। ସମ୍ବିଧାନର ଧାରା 21 ଅନୁସାରେ 6-14 ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କ ପାଇଁ ମାଗଣା ତଥା ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ ନିମନ୍ତେ ରାଷ୍ଟ୍ର ବିହିତ ବ୍ୟବସ୍ଥା କରିବେ। ଧାରା 23 ସମସ୍ତ ପ୍ରକାର ବେଠି, ଭିକ୍ଷାବୃତ୍ତି ଏବଂ ମାନବ ଚାଲାଣକୁ ନିଷିଦ୍ଧ କରାଯିବା ସଙ୍ଗେ ସଙ୍ଗେ ଏଥିପାଇଁ ଦଣ୍ଡବିଧାନର ବ୍ୟବସ୍ଥା କରାଯାଇଅଛି। ଏଥିରେ ଶିଶୁ ଚାଲାଣକୁ ମଧ୍ୟ ନିଷିଦ୍ଧ କରିଛି। ଧାରା 24 14 ବର୍ଷରୁ କମ୍ ଶିଶୁମାନଙ୍କୁ ଖଣି ଖାଦାନ ପରି ବିପଦ ଜାଗାରେ କାମ କରାଯାଇପାରିବ ନାହିଁ। ଏହିପରି ଅନେକ ଧାରା ପ୍ରଣୀତ ସ୍ୱତନ୍ତ୍ର ବ୍ୟବସ୍ଥା ଦ୍ୱାରା ଭାରତୀୟ ସମ୍ବିଧାନ ଶିଶୁମାନଙ୍କ ପ୍ରତି ତା ଦାୟିତ୍ୱବୋଧତାକୁ ପ୍ରମାଣିତ କରିଛି। ଭାରତରେ ଶିଶୁମାନଙ୍କ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ଅନେକ ଆଇନ ବ୍ୟବସ୍ଥା ପ୍ରଚଳନ କରାଯାଇଅଛି। ଭାରତୀୟ ପିଙ୍ଗଳ କୋଡ଼ରେ ମଧ୍ୟ ଶିଶୁମାନଙ୍କ କିଛି ଆଚରଣକୁ ଅପରାଧ ଭାବେ ଗ୍ରହଣ ନକରି ସେମାନଙ୍କୁ ସୁରକ୍ଷା ଦେଇଛି। ଅନୈତିକ ମାନବ ଚାଲାଣ ଅଧିନିୟମ 1956, ସୂଚନା ପ୍ରଯୁକ୍ତିଜ୍ଞାନ ଅଧିନିୟମ 2000, ପ୍ରାକ୍ ଗର୍ଭଧାରଣ ଏବଂ ପ୍ରାକ୍ ପ୍ରସୂତି ନିଦାନ କୌଶଳ ଲିଙ୍ଗ ଚୟନ ନିଷେଧ ଅଧିନିୟମ, ବାଲ୍ୟ ବିବାହ ନିଷେଧ ଅଧିନିୟମ 2006, ରିଆଗିଙ୍ଗ ନିଷେଧ ଆଇନ, କିଶୋର ନ୍ୟାୟ, ଶିଶୁମାନଙ୍କର ଯତ୍ନ ଓ ସୁରକ୍ଷା ଅଧିନିୟମ 2000 ଇତ୍ୟାଦି। ଶିଶୁର ଜନ୍ମ ପୂର୍ବଠାରୁ 18 ବର୍ଷ ହେବା ପର୍ଯ୍ୟନ୍ତ ସମସ୍ତ ଅଧିକାରକୁ ପାଇବାର ବିଧିବଦ୍ଧ ବ୍ୟବସ୍ଥା କରାଯାଇଛି।

ବାଲ୍ୟବିବାହ ନିଷେଧ ଅଧିନିୟମ 2006 ବାଲ୍ୟବିବାହ ପ୍ରଥାକୁ ବନ୍ଦ କରିବା ଉଦ୍ଦେଶ୍ୟରେ ତିଆରି ହୋଇଛି। ଶିଶୁଟିକୁ ଜନ୍ମ ପୂର୍ବରୁ ତା ଅଧିକାର ପ୍ରଦାନ କରିବା ପାଇଁ ମଧ୍ୟ ନିୟମ ପ୍ରବର୍ତ୍ତନ କରାଯାଇଅଛି। ଏହି ଆଇନରେ ଗର୍ଭବତୀ ମହିଳା ଗର୍ଭରେ ଥିବା ସନ୍ତାନର ଲିଙ୍ଗ ଚୟନକୁ ବାରଣ କରାଯାଇଅଛି। ଏହି ବାରଣକୁ ଅବମାନନା କଲେ ଜେଲ୍ ଦଣ୍ଡ ସହ ଜରିମାନା ଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଅଛି। ସିଗାରେଟ୍ ତଥା ତମାଖୁ ଜାତୀୟ ଦ୍ରବ୍ୟ ସେବନ ବୟସ୍କଙ୍କ ଅପେକ୍ଷା ଶିଶୁମାନଙ୍କର ଅଧିକ କ୍ଷତି କରିଥାଏ। ତେଣୁ ସିଗାରେଟ୍ ଓ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ବିଜ୍ଞାପନ ନିଷେଧ ଏବଂ ବାଣିଜ୍ୟ ଓ ବ୍ୟବସାୟିକ ଉତ୍ପାଦନ ଯୋଗାଣ ଓ ବିତରଣ ନିୟନ୍ତ୍ରଣ ଅଧିନିୟମ 2003 ଅନୁସାରେ 18 ବର୍ଷରୁ କମ୍ ବୟସ୍କଙ୍କୁ ସିଗାରେଟ୍ ଓ ତମାଖୁ ଜାତୀୟ ଦ୍ରବ୍ୟ ବିକ୍ରୟ ଉପରେ ବାରଣ ରହିଛି। ଯେକୌଣସି ଶିକ୍ଷାନୁଷ୍ଠାନର 100 ଗଜ ବ୍ୟାସାର୍ଦ୍ଧ ପରିମିତ କ୍ଷେତ୍ରରେ ଏହାର ବିକାକିଣାକୁ ନିଷିଦ୍ଧ କରାଯାଇଅଛି। ଏହି ଅପରାଧ ପାଇଁ ଜରିମାନା ବ୍ୟବସ୍ଥା ରହିଛି। ଏହା ବିକ୍ରି ହେଉଥିବା ସ୍ଥାନରେ 18 ବର୍ଷରୁ କମ୍ ବ୍ୟକ୍ତିଙ୍କୁ ସିଗାରେଟ୍ ବା ତମାଖୁ ଜାତୀୟ ଦ୍ରବ୍ୟ ବିକ୍ରୟ କରିବା ଦଣ୍ଡନୀୟ ଅପରାଧ ଲେଖାଥିବା ଫଳକ ଲଗାଇବା ଆଇନତ୍ତ ଆବଶ୍ୟକ। ବାଲ୍ୟବିବାହ ନିଷେଧ ଅଧିନିୟମ 2006 ଅନୁଯାୟୀ ଜଣେ ବାଳକ 21 ବର୍ଷ ଏବଂ ଜଣେ ବାଳିକା 18 ବର୍ଷ ସମ୍ପୂର୍ଣ୍ଣ କରିନଥିଲେ ଶିଶୁ ଭାବରେ ଗଣା ହେବେ। ବିବାହର କୌଣସି ଏକ ପକ୍ଷ ଶିଶୁ ହୋଇଥିଲେ ଏହାକୁ ବାଲ୍ୟବିବାହ କୁହାଯାଏ। ଏପରି ବିବାହକୁ କରାଇଥିବା କରିଥିବା ପ୍ରବର୍ତ୍ତାଇଥିବା ସମ୍ପୃକ୍ତ ଥିବା ବ୍ୟକ୍ତି ବା ଅନୁଷ୍ଠାନ ଏବଂ ଏହି ବିବାହରେ ଅଂଶଗ୍ରହଣ କରିଥିବା ବ୍ୟକ୍ତି ପାଇଁ ଦଣ୍ଡ ବ୍ୟବସ୍ଥା ରହିଛି, କିନ୍ତୁ କୌଣସି ମହିଳାଙ୍କୁ ଏପାଇଁ କାରାଦଣ୍ଡ ଦେଇହେବ ନାହିଁ। ରାଗିଂ ନିଷେଧ ଆଇନ ପ୍ରବର୍ତ୍ତନ କରି ସ୍କୁଲ ଓ କଲେଜମାନଙ୍କୁ ଏହାକୁ ବନ୍ଦ କରିବାର ବ୍ୟବସ୍ଥା କରାହୋଇଅଛି। ପରିସ୍ଥିତିରେ ପଡ଼ି ଶିଶୁଟିଏ ମଧ୍ୟ ଅପରାଧ ଘଟାଇପାରେ, ମାତ୍ର ଶିଶୁକୁ ବୟସ୍କ ଅପରାଧୀଙ୍କ ପରି ବ୍ୟବହାର କରାଯାଇ ନଥାଏ। ଶିଶୁମାନଙ୍କର ବୟସ ଆବଶ୍ୟକତା ହିତ ବିକାଶ ଓ ସମ୍ମାନକୁ ଦୃଷ୍ଟିରେ ରଖି ଆଇନ ସହ ମୁକାବିଲା କରୁଥିବା ଶିଶୁଙ୍କ ବିଚାର ଏବଂ ସୁଧାର ପାଇଁ ଏକ ସ୍ୱତନ୍ତ୍ର ବିଚାର ବ୍ୟବସ୍ଥା ପାଇଁ କିଶୋର ନ୍ୟାୟ ଶିଶୁମାନଙ୍କର ଯତ୍ନ ଓ ସୁରକ୍ଷା ଅଧିନିୟମ 2000 ପ୍ରଣୟନ କରାଯାଇଛି। ଏହି ଆଇନ ବଳରେ ପୁଣି କିଶୋର ନ୍ୟାୟ ଶିଶୁର ଯତ୍ନ ଓ ସୁରକ୍ଷା ନିୟମ 2007 ନିୟମ ତିଆରି ହେଲା। ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ ଶିଶୁ ବିରୁଦ୍ଧରେ ଅପରାଧ ପ୍ରମାଣିତ ନ ହେବା ପର୍ଯ୍ୟନ୍ତ ତାକୁ ନିର୍ଦ୍ଦୋଷ ବୋଲି ବିବେଚନା କରାଯିବ। ଶିଶୁକୁ ଯଥାର୍ଥ ମର୍ଯ୍ୟାଦା ବା ସମ୍ମାନ ଦିଆଯିବ। ଶିଶୁର ହିତକୁ ପ୍ରାଧାନ୍ୟ ଦିଆଯିବ। ପାରିବାରିକ ପରିବେଶରେ ଶିଶୁକୁ ବାସ କରିବାର ସୁଯୋଗ ଦିଆଯିବ। ବିପଦମୁକ୍ତ ଯତ୍ନବାନ ଏବଂ ସୁରକ୍ଷିତ ବ୍ୟବସ୍ଥା ମଧ୍ୟରେ ବିଚାର ପ୍ରକ୍ରିୟା ସମାପ୍ତ କରାଯିବ। ସମ୍ପୃକ୍ତ ବିବାଦରେ ଶିଶୁକୁ ନିଜର ପକ୍ଷ ରଖିବାର ସୁଯୋଗ ଦିଆଯିବ। ଶିଶୁର ମଙ୍ଗଳ ପାଇଁ ସକାରାତ୍ମକ ପଦକ୍ଷେପ ନିଆଯିବ। ନ୍ୟାୟ ପାଇଁ ଶିଶୁ ହକଦାର ଥିବା ସମସ୍ତ ଅଧିକାରକୁ ଜାହିର କରିବାର ସୁଯୋଗ ଦିଆଯିବ। ଶିଶୁମାନଙ୍କୁ ବାଛବିଚାର ବିହୀନ ଏବଂ ସମାନ ବ୍ୟବହାର ପ୍ରଦର୍ଶନ କରାଯିବ।

0: ସେମାନଙ୍କର ଜୀବନକୁ ସୁରକ୍ଷିତ ରଖିବାକୁ ଚେଷ୍ଟା କରାଯାଇଛି। ଶିଶୁମାନଙ୍କୁ ମାଗଣା ଆଇନ ସେବା ଯୋଗାଇବା ପାଇଁ ବ୍ୟବସ୍ଥା ମଧ୍ୟ ସରକାର କରିଛନ୍ତି। ଶିଶୁମାନଙ୍କ ଶିକ୍ଷା, ସମ୍ମାନ, ସୁରକ୍ଷା ଇତ୍ୟାଦି ଯୋଗାଇବା ପାଇଁ ଅନେକ ଆଇନ ସରକାର ପ୍ରବର୍ତ୍ତନ କରିଛନ୍ତି। ଶିଶୁମାନଙ୍କର ନିରୀହତା ଏବଂ ସମ୍ବେଦନଶୀଳତାକୁ ଆଖିରେ ରଖି ତାଙ୍କ ପ୍ରତି
1: ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାରସ୍ପରିକ ବିଶ୍ୱାସ ଅଧିକ ସୁଦୃଢ଼ ହୋଇଛି କହିଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରଠାରେ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ସୀମାନ୍ତ ଜିଲ୍ଲାଗୁଡ଼ିକର ପୁଲିସ୍ ଅଧୀକ୍ଷକ ସମ୍ମିଳନୀ। ବ୍ରିକ୍ସ ପରିବହନ କାର୍ଯ୍ୟଗୋଷ୍ଠୀ ବୈଠକ ନାଗପୁରରେ ଆରମ୍ଭ ଏବଂ ବ୍ରିଷ୍ଟେଲ୍ଠାରେ ଆଜି ଖେଳାଯିବ ଭାରତ ଇଂଲଣ୍ଡ ଚତୁର୍ଥ ପୁରୁଷ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାରସ୍ପରିକ ବିଶ୍ୱାସ ଅଧିକ ସୁଦୃଢ଼ ହୋଇଛି। ବହୁ ସାଂସ୍କୃତିକ ସମାଜ, ମହାସାଗରୀୟ ଶକ୍ତି, ସମାନ ମୂଲ୍ୟବୋଧ ଏବଂ ସମଭାବାପନ୍ନ ବିଶ୍ୱ ଦୃଷ୍ଟିକୋଣ ଏହାର ଆଧାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅଷ୍ଟ୍ରେଲିଆର ମେଲବୋର୍ଣ୍ଣଠାରେ ତାଙ୍କ ପ୍ରତିପକ୍ଷ ଆନ୍ଥୋନି ଆଲବାନିଜ୍ଙ୍କ ସହ ଏକ ମିଳିତ ବିବୃତ୍ତିରେ ଶ୍ରୀ ମୋଦି କହିଛନ୍ତି ଗତ କିଛି ବର୍ଷ ମଧ୍ୟରେ ଦୁଇ ଦେଶ ମଧ୍ୟରେ ରଣନୈତିକ ସହଭାଗିତା ବ୍ୟାପକ ହୋଇଛି। ଭାରତ ଅଷ୍ଟ୍ରେଲିଆ ଶିଖର ସମ୍ମିଳନୀ ଦ୍ୱିପାକ୍ଷିକ ସହଯୋଗକୁ ଆହୁରି ସଶକ୍ତ କରୁଛି ବୋଲି ଶ୍ରୀ ମୋଦି କହିଛନ୍ତି।
2: କମ୍ପ୍ରିହେନ୍ସିଭ୍ ଇକୋନୋମିକ୍ କୋପରେସନ୍ ଏଗ୍ରିମେଣ୍ଟ तेजी से काम करने का निर्णय लिया है, जो दोनों देशों के लिए बैलेंस, एम्बिशियस और विन विन होगा। हम बायलेटरल इन्वेस्टमेंट ट्रीटी पर भी तेजी से आगे बढ़ेंगे। हमारी रिन्यूएबल एनर्जी पार्टनरशिप, क्लीन एनर्जी और क्लाइमेट एक्शन में हमारे प्रयासों को साकार रूप दे रही है।
1: ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଏବଂ ଅଷ୍ଟ୍ରେଲିଆ ସମଭାବାପନ୍ନ ଗଣତନ୍ତ୍ରର ଆକାଂକ୍ଷାକୁ ପ୍ରତିନିଧିତ୍ୱ କରୁଛନ୍ତି। ପ୍ରତିରକ୍ଷା, ସୁରକ୍ଷା ସହଯୋଗ ତଥା ଆହ୍ୱାନପୂର୍ଣ୍ଣ ରଣନୈତିକ ପରିବେଶର ମୁକାବିଲା ଦୁଇ ରାଷ୍ଟ୍ର ମଧ୍ୟରେ ସହଭାଗିତାର ଭିତ୍ତିଭୂମି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

0: ମାଧ୍ୟମକୁ ସମ୍ବୋଧନ କରି କେନ୍ଦ୍ର ପରିବହନ ସଚିବ ଭି ଉମାଶଙ୍କର କହିଛନ୍ତି, ସହରାଞ୍ଚଳ ଭିତ୍ତିଭୂମି ତଥା ନିରନ୍ତର ବିକାଶ ଏବଂ ବିଭିନ୍ନ କ୍ଷେତ୍ରରେ ଅଭିବୃଦ୍ଧି ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ପରିବହନ କ୍ଷେତ୍ରରେ ସର୍ବୋତ୍ତମ ଅଭ୍ୟାସ ଏବଂ ପ୍ରସଙ୍ଗକୁ ଗ୍ରହଣ କରିବା ନେଇ ବୈଠକରେ ମତ ବିନିମୟ ହେଉଥିବା ସେ ସୂଚନା ଦେଇଛନ୍ତି। ଆସନ୍ତା ଶନିବାର ଏବଂ ରବିବାର ଦୁଇ ଦିନ ଧରି ନାଗପୁରରେ ତୃତୀୟ ବ୍ରିକ୍ସ ପରିବହନ ମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହେବ। ଭାରତର ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ନିରନ୍ତରତା, ନବସୃଜନ, ସହଯୋଗ ଏବଂ ସ୍ଥାୟିତ୍ୱ ପାଇଁ ବ୍ରିକ୍ସ ପ୍ରସଙ୍ଗ ଆଧାରରେ ଏହି ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ଏଥିରେ ସଦସ୍ୟ ରାଷ୍ଟ୍ରଗୁଡ଼ିକର ପରିବହନ ମନ୍ତ୍ରୀ ଏବଂ ବରିଷ୍ଠ ପଦାଧିକାରୀ ଅଂଶଗ୍ରହଣ କରିବେ। ରୁଷ ଏବଂ ବ୍ରାଜିଲ ଦ୍ୱାରା ପରିବହନ କାର୍ଯ୍ୟଗୋଷ୍ଠୀର ପ୍ରଥମ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆନ୍ତର୍ଜାତିକ କ୍ଷେତ୍ରରେ ପରିବହନ ସହଯୋଗକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ଏହି ତୃତୀୟ ବୈଠକ ଅନୁଷ୍ଠିତ ହେବ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁଣେ ମୁମ୍ବାଇ ଘାଟ ସେକ୍ସନରେ ରେଳ ପୁନଃ ଚଳାଚଳ କାର୍ଯ୍ୟର ଆଜି ସମୀକ୍ଷା କରିଛନ୍ତି। ଭୂସ୍ଖଳନ ଯୋଗୁଁ ଏହି ରେଳ ଲାଇନ୍ ଏବଂ ଏହାର ଆଖପାଖ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିଲା। ରେଳ ବିଭାଗ ପକ୍ଷରୁ ଏହାର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଇତିମଧ୍ୟରେ ଗୋଟିଏ ଲାଇନ୍ର ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇସାରିଛି। ଏହି ରେଳପଥ ଦେଇ ଦୁଇଟି ଲୋକୋମୋଟିଭ୍ ଏବଂ ଅନ୍ୟାନ୍ୟ ଟ୍ରେନ୍ ଚଳାଚଳ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। କୃତ୍ରିମ ବୁଦ୍ଧିମତାର ଉପଯୋଗ ଏବଂ ଏହା ଆଧାରିତ ସମାଧାନ ପାଇଁ ଭାରତ ବୈଷୟିକ କ୍ଷେତ୍ରରେ ଏକ କେନ୍ଦ୍ର ଭାବେ ସ୍ଥାନିତ ହେବାକୁ ପ୍ରୟାସ ଜାରି ରଖିଛି। ନୂଆଦିଲ୍ଲୀରେ ଭାରତୀୟ ଶିଳ୍ପ ମହାସଂଘର ବିଶ୍ୱଦକ୍ଷତା କେନ୍ଦ୍ର ବ୍ୟବସାୟୀ ସମ୍ମିଳନୀ 2026 ଆଜି ଉଦ୍ଘାଟନୀ ଅଧିବେଶନକୁ ସମ୍ବୋଧନ କରି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସଚିବ ଏସ୍ କ୍ରିଷ୍ଣନ୍ ଏହା କହିଛନ୍ତି। ସେ କହିଛନ୍ତି, କୃତ୍ରିମ ବୁଦ୍ଧିମତା କ୍ଷେତ୍ରକୁ ଏକ ସକାରାତ୍ମକ ଏବଂ ଆଶାପୂର୍ଣ୍ଣ ଦୃଷ୍ଟିକୋଣ ସହିତ ସରକାର ଗ୍ରହଣ କରିଛନ୍ତି। ବିଭିନ୍ନ କ୍ଷେତ୍ରରେ ଉତ୍ପାଦକତା ବୃଦ୍ଧି, ଦକ୍ଷତା ବିକାଶ ଏବଂ ଅଭିବୃଦ୍ଧି ପାଇଁ କୃତ୍ରିମ ବୁଦ୍ଧିମତାର ଉପଯୋଗକୁ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି। ବିଶ୍ୱସ୍ତରରେ ଭାରତକୁ କୃତ୍ରିମ ବୁଦ୍ଧିମତା ଆଧାରିତ ଏକ ପେଣ୍ଠସ୍ଥଳୀ ଭାବେ ଗଢ଼ି ତୋଳିବାକୁ ସରକାରଙ୍କ ଲକ୍ଷ୍ୟ ରହିଛି ବୋଲି ସେ ଏହି ଅବସରରେ ସୂଚନା ଦେଇଛନ୍ତି। ଭାରତ ଇଂଲଣ୍ଡ ଚତୁର୍ଥ ପୁରୁଷ ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ବ୍ରିଷ୍ଟଲ୍ଠାରେ ଖେଳାଯିବ। ଏହି ମ୍ୟାଚ୍ ସ୍ଥାନୀୟ କାଉଣ୍ଟି ପଡ଼ିଆରେ ଭାରତୀୟ ସମୟ ରାତି 10:00 ଆରମ୍ଭ ହେବ। 5 ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ରେ ବର୍ତ୍ତମାନ ଇଂଲଣ୍ଡ 2-0 ଆଗୁଆ ରହିଛି। ସିରିଜ୍ର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ, ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାରସ୍ପରିକ ବିଶ୍ୱାସ ଅଧିକ ସୁଦୃଢ଼ ହୋଇଛି କହିଲେ ପ୍ରଧାନମନ୍ତ୍ରୀ। ଭୁବନେଶ୍ୱରଠାରେ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବ ସୀମାନ୍ତ ଜିଲ୍ଲାଗୁଡ଼ିକର ପୁଲିସ୍ ଅଧୀକ୍ଷକ ସମ୍ମିଳନୀ। ବ୍ରିକ୍ସ ପରିବହନ କାର୍ଯ୍ୟଗୋଷ୍ଠୀ ବୈଠକ ନାଗପୁରରେ ଆରମ୍ଭ ଏବଂ ବ୍ରିଷ୍ଟଲ୍ଠାରେ ଆଜି ଖେଳାଯିବ ଭାରତ ଇଂଲଣ୍ଡ ଚତୁର୍ଥ ପୁରୁଷ ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: Good afternoon. This is Akashvani and I am Valsa Williams with the midday news. The headlines. India and Australia sign landmark deals on uranium supply and dedicated critical minerals corridor. Australia-India partnership on cyber critical technologies and supply chains becomes operational. Prime Minister Narendra Modi holds annual summit with his Australian counterpart Anthony Albanese in Melbourne, says bilateral relationship entered an expansive era anchored in deep mutual trust. Vice President C.P. Radhakrishnan unveils National Mission for Sustainable Use of High Seas Fishery Resources in Bhubaneswar. Monsoon covers entire country. Incessant rain affects normal life in National Capital Region. Uttarakhand becomes fully literate state after achieving prescribed adult literacy benchmarks under National Education Policy. And Indian contingent announced for Pickleball World Cup 2026 to be held in Vietnam. Prime Minister Narendra Modi and his Australian counterpart Anthony Albanese participated in the third Australia-India Annual Leaders Summit in Melbourne today, during which they held delegation-level talks aimed at strengthening

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ଭୁବନେଶ୍ୱର ଓୟୁଏଟିଠାରେ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି। ଗଭୀର ସମୁଦ୍ରରୁ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ମତ୍ସ୍ୟଜୀବୀଙ୍କୁ ପ୍ରାଧିକରଣ ପତ୍ର ବଣ୍ଟନ। ରାଷ୍ଟ୍ରର ନୀଳ ଅର୍ଥନୀତିର ଅଭିବୃଦ୍ଧିରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିବ କହିଲେ ମୁଖ୍ୟମନ୍ତ୍ରୀ। ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ଓସଲାଗି ନୀତି। ବିଦ୍ୟାର୍ଥୀଙ୍କ ଶିକ୍ଷା, ନୈତିକତା ଓ ସାମାଜିକ ଦାୟିତ୍ୱ ପ୍ରତି ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ଜାତୀୟ ବିଦ୍ୟାର୍ଥୀ ଦିବସ। ଏବଂ ହୀରାକୁଦ ଜଳଭଣ୍ଡାରରୁ ଆଜି ନିଷ୍କାସିତ ହେଲା ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟଠାରେ ଗଭୀର ସମୁଦ୍ରରୁ ମତ୍ସ୍ୟ ସମ୍ପଦର ସ୍ଥାୟୀ ଉପଯୋଗ ପାଇଁ ମତ୍ସ୍ୟଜୀବୀଙ୍କୁ ପ୍ରାଧିକରଣ ପତ୍ର ବଣ୍ଟନ କରିଛନ୍ତି। ଏଥିସହ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ ମଧ୍ୟ କରିଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି କହିଛନ୍ତି ଏହି ପଦକ୍ଷେପ ଭାରତର ସାମୁଦ୍ରିକ ଯାତ୍ରାରେ ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ। ଦେଶର ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର ଏବଂ ଗଭୀର ସମୁଦ୍ରର ବିପୁଳ ସମ୍ଭାବନାକୁ ଭାରତୀୟ ମତ୍ସ୍ୟଜୀବୀଙ୍କ ଦ୍ୱାରା ସ୍ଥାୟୀ ଭାବେ ବ୍ୟବହାର କରିବାରେ ଏହା ସକ୍ଷମ କରିବ। ଏହି କାର୍ଯ୍ୟକ୍ରମ ସାମୁଦ୍ରିକ ମତ୍ସ୍ୟଚାଷ କ୍ଷେତ୍ରରେ ବିକାଶ, ସ୍ଥାୟୀତ୍ୱ ଓ ସମୁଦ୍ରର ଏକ ନୂତନ ଯୁଗର ପ୍ରତିଫଳନ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଏହି ପଦକ୍ଷେପ ଓଡ଼ିଶାକୁ ପୂର୍ବ ଭାରତରେ ଗଭୀର ସମୁଦ୍ର ମତ୍ସ୍ୟଚାଷ ଏବଂ ସାମୁଦ୍ରିକ ରପ୍ତାନୀର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଗଣିତ କରିବ। ଭାରତ ବର୍ତ୍ତମାନ ବିଶ୍ୱର ଦ୍ୱିତୀୟ ସର୍ବବୃହତ୍ ମତ୍ସ୍ୟ ଉତ୍ପାଦନକାରୀ ଦେଶ ଭାବେ ନିଜକୁ ସ୍ଥାନିତ କରିଛି। ଏହି କ୍ଷେତ୍ର 3 କୋଟି ମତ୍ସ୍ୟଜୀବୀଙ୍କ ଜୀବିକାକୁ ସୁରକ୍ଷିତ ରଖିବା ସହ ଦେଶର ଖାଦ୍ୟ ନିରାପତ୍ତା ଓ ପୁଷ୍ଟି ସାଧନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। 2024-25 ଆର୍ଥିକ ବର୍ଷରେ ଦେଶ 195 ଲକ୍ଷ ଟନ୍ ମତ୍ସ୍ୟ ଉତ୍ପାଦନ କରିଛି ବୋଲି ଉପରାଷ୍ଟ୍ରପତି ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି ଓଡ଼ିଶା ଭିଜନ 2036 ଏବଂ ବିକଶିତ ଭାରତ 2047ର ମହତ୍ ଲକ୍ଷ୍ୟ ସହ ସମନ୍ୱିତ ଏହି ମିଶନ ଅଧୀନରେ ଗଭୀର ସମୁଦ୍ର ମାଛଧରା ଜାହାଜର ନିୟୋଜନ ସହ ଜାହାଜଗୁଡ଼ିକର ଅତ୍ୟାଧୁନିକ ଆଧୁନିକୀକରଣ କରାଯିବାର ବ୍ୟବସ୍ଥା ରହିଛି। ପାରାଦୀପ, ଧାମରା ଏବଂ ଗୋପାଳପୁର ଭଳି ବନ୍ଦର ଅଞ୍ଚଳକୁ ଅତ୍ୟାଧୁନିକ ସାମୁଦ୍ରିକ ପେଣ୍ଠସ୍ଥଳୀ ଭାବେ ବିକଶିତ କରାଯାଇ ଓଡ଼ିଶା ଉପକୂଳବର୍ତ୍ତୀ ଅଞ୍ଚଳର ଜନସାଧାରଣଙ୍କ ସର୍ବାଙ୍ଗୀନ ଆର୍ଥିକ ଅଭିବୃଦ୍ଧି କରାଯିବ। ପ୍ରଯୁକ୍ତିଭିତ୍ତିକ ସ୍ୱଚ୍ଛ ବ୍ୟବସ୍ଥା ମାଧ୍ୟମରେ ଭାରତର ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର ଏବଂ ଗଭୀର ସମୁଦ୍ରରେ ସୁରକ୍ଷିତ ଉପଯୋଗିତା ଆରମ୍ଭ କରି ରାଷ୍ଟ୍ରର ନୀଳ ଅର୍ଥନୀତିର ଅଭିବୃଦ୍ଧିରେ ଓଡ଼ିଶା ସର୍ବଦା ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ମାଝୀ କହିଛନ୍ତି।
1: ଓଡ଼ିଶା ପାଇଁ ଆମେ ସ୍ୱତନ୍ତ୍ର ଭାବେ ବ୍ଲୁ ଇକୋନୋମି ଯୋଜନା ପ୍ରସ୍ତୁତ କରୁଛୁ। ଆଗାମୀ 10 ବର୍ଷ ମଧ୍ୟରେ 150 ନୂତନ ଗଭୀର ସମୁଦ୍ର ମାଛଧରା ଜାହାଜ DSFV ର ନିୟୋଜନ ଏବଂ 65 ମାଛଧରା ଜାହାଜର ଆଧୁନିକକରଣ ମଧ୍ୟ କରାଯାଉଛି। ଏହି ମିଶନର ସଫଳ କାର୍ଯ୍ୟାନ୍ୱୟନ ଓଡ଼ିଶାକୁ ଦେଶର ଅନ୍ୟତମ ପ୍ରମୁଖ ସାମୁଦ୍ରିକ ମତ୍ସ୍ୟ କେନ୍ଦ୍ର ଭାବେ ପ୍ରତିଷ୍ଠିତ କରିବା ସହିତ ଆମର ଯେଉଁ ଲକ୍ଷ୍ୟ ଅଛି, ଆମର ଯେଉଁ ମିଶନ ଅଛି, ନୀଳ ଅର୍ଥନୀତି କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ଭାବରେ ଭାରତ ବର୍ଷର ପୂର୍ବ କ୍ଷେତ୍ରରେ ଅବସ୍ଥିତ ଥିବା ଆମ ଓଡ଼ିଶା ଏହି ଅଗ୍ରଣୀ ରାଜ୍ୟ ଭାବେ ନିଶ୍ଚିତ ଭାବରେ ଛିଡ଼ା ହେବ।
0: ଗତ 11 ବର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର ମତ୍ସ୍ୟଚାଷୀଙ୍କ ଜୀବନଧାରଣ ମାନରେ ପରିବର୍ତ୍ତନ ଆସିବା ସହ ମତ୍ସ୍ୟ ଉତ୍ପାଦନ 106% ବୃଦ୍ଧି ପାଇଛି ବୋଲି କେନ୍ଦ୍ର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି।
2: हम लोगों ने ये तय किया है कि हमारे समुद्री क्षेत्र की सुरक्षा को ध्यान में रखते हुए जो हमारे तिरंगा, हमारा जो राष्ट्रीय ध्वज है, वह ध्वज लहराता हुआ ही वेसल हाई सी में फिशिंग कर सकेगा। जो हमारे मछुआरे कोऑपरेटिव सोसाइटीज हैं, जो हमारे इस तरह के प्राइवेट एंटरप्रेन्योर्स हैं, जो हमारे देश के हैं, वो ही इसके लिए हकदार होंगे और हम FPOs को और कोऑपरेटिव सोसाइटीज को प्राथमिकता दे रहे हैं।
0: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଉପରାଷ୍ଟ୍ରପତି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ

ସଂସ୍ଥାର ପଞ୍ଚଦଶ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ। ପୁରୀ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଣସର ଗୁପ୍ତ ସେବା ଚାଲିଛି। ମହାପ୍ରଭୁ ଧୀରେ ଧୀରେ ଜ୍ୱରରୁ ସୁସ୍ଥ ହେବାରେ ଲାଗିଛନ୍ତି। ଆଜି ଦଶମୀ ତିଥିରେ ଓସୋଲାଗି ନୀତି ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ରଥ ନିର୍ମାଣ କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରଥର ତିନି ପାର୍ଶ୍ୱରେ ଶିଖର ଡମ୍ବରୁ ଲଗାଯିବ। ତିନି ରଥର ବେଦୀ ସିଂହାସନର ରଞ୍ଜାମରା କାର୍ଯ୍ୟ ଶେଷ ହୋଇଛି। ଚିତ୍ରକର ସେବକମାନେ ପ୍ରଭାରେ ଖୋଦେଇ ରୂପରେ ରଙ୍ଗ କାର୍ଯ୍ୟ ଶେଷ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜାତୀୟ ବିଦ୍ୟାର୍ଥୀ ଦିବସ ଆଜି ପାଳନ କରାଯାଉଛି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଏବିଭିପି ପ୍ରତିଷ୍ଠା ଦିବସ ପରିପ୍ରେକ୍ଷୀରେ ବିଦ୍ୟାର୍ଥୀମାନଙ୍କୁ ଶିକ୍ଷା, ନୈତିକତା ଓ ସାମାଜିକ ଦାୟିତ୍ୱ ପ୍ରତି ଉତ୍ସାହିତ କରାଇବା ଲାଗି ପ୍ରୟାସ କରାଯାଉଛି। ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏହି ଉପଲକ୍ଷେ ଆଲୋଚନାଚକ୍ର, ସାମାଜିକ ସଚେତନତା ଅଭିଯାନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବିଭିପିର ପ୍ରତିଷ୍ଠା ଦିବସ ଅବସରରେ ରାଷ୍ଟ୍ର ସେବାରେ ସମର୍ପିତ ସମସ୍ତ ନିଷ୍ଠାପର କାର୍ଯ୍ୟକର୍ତ୍ତା ଓ ବିଦ୍ୟାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଏବିଭିପି ଜାତୀୟ ଚେତନା, ସାମାଜିକ ଦାୟିତ୍ୱବୋଧ ଓ ଜ୍ଞାନ ଚରିତ୍ର ଏକତାର ମନ୍ତ୍ରରେ ଦୀକ୍ଷିତ ହୋଇ ଛାତ୍ର ସଶକ୍ତିକରଣ, ଭାରତୀୟ ମୂଲ୍ୟବୋଧ ଆଧାରିତ ରାଷ୍ଟ୍ର ଚେତନାର ନିର୍ମାଣ ଏବଂ ବିଦ୍ୟାର୍ଥୀଙ୍କ ମଧ୍ୟରେ ଦେଶପ୍ରେମର ସଂସ୍କାର ସଞ୍ଚାର କରୁଛି। ରାଜ୍ୟରେ ବୈଧ ଫିଟ୍ନେସ୍ ପ୍ରମାଣପତ୍ର ବିନା ଚଳାଚଳ କରୁଥିବା ବାଣିଜ୍ୟିକ ଯାନବାହନ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ନିୟମ ଉଲ୍ଲଂଘନ କରୁଥିବା ଯାନକୁ ଟୋଲ୍ ପ୍ଲାଜାରେ ଜବତ କରାଯାଇ ଆର୍ସି ଏବଂ ପର୍ମିଟ୍ ବାତିଲ କରାଯିବ। ଗତ ଏପ୍ରିଲ 1 ତାରିଖରୁ ଜୁନ୍ 30 ତାରିଖ ମଧ୍ୟରେ ରାଜ୍ୟର 31 ଟୋଲ୍ ପ୍ଲାଜାରେ ବୈଧ ଫିଟ୍ନେସ୍ ସାର୍ଟିଫିକେଟ୍ ବିନା ଚଳାଚଳ କରୁଥିବା ଗାଡ଼ି ବିରୁଦ୍ଧରେ ମୋଟ 43,696 ଚାଲାଣ କଟାଯାଇଛି। ବାରମ୍ବାର ନିୟମ ଭଙ୍ଗ କରୁଥିବା 38,930 ଗାଡ଼ିକୁ ଚିହ୍ନଟ କରାଯାଇଛି। ନୂତନ ନିର୍ଦ୍ଦେଶନାମା ଅନୁସାରେ 10 ଥର କିମ୍ବା ତା'ଠାରୁ ଅଧିକ ଧରାପଡ଼ିଥିବା ଗାଡ଼ି ବିରୁଦ୍ଧରେ 7 ଦିନ ମଧ୍ୟରେ ନୋଟିସ୍ ଜାରି କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଞ୍ଚଳିକ ପରିବହନ ବିଭାଗ କର୍ତ୍ତୃପକ୍ଷଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଚଳିତ ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପଞ୍ଜୀକରଣ ଆସନ୍ତା 31 ତାରିଖରେ ଶେଷ ହେବ। ଋଣଚାଷୀମାନେ ପ୍ରାଥମିକ କୃଷି ସମବାୟ ସମିତି ପ୍ୟାକ୍ସ, ବୃହତ୍କାର ଆଦିବାସୀ ବହୁମୁଖୀ ସମବାୟ ସମିତି ଲାମ୍ପାକ୍ସ ଓ ବ୍ୟାଙ୍କ ଶାଖାରେ ଏହି ପଞ୍ଜୀକରଣ କରାଇପାରିବେ। ପଞ୍ଜୀକରଣ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ଅଟେ। ଜଣେ ଚାଷୀ ସର୍ବାଧିକ 5 ଏକର ପର୍ଯ୍ୟନ୍ତ ଚାଷଜମିର ପଞ୍ଜୀକରଣ ବିନା କୌଣସି ଦେୟରେ କରିପାରିବେ। ଭାଗଚାଷୀ ମଧ୍ୟ ନିର୍ଦ୍ଧାରିତ ଫର୍ମରେ ଜମି ମାଲିକଙ୍କଠାରୁ ସହମତି ଆଣି ନିଜ ଫସଲର ପଞ୍ଜୀକରଣ କରିପାରିବେ। ପ୍ରାକୃତିକ ଦୁର୍ବିପାକ ଦ୍ୱାରା ଫସଲ ଅମଳରେ କ୍ଷତି ହେଲେ ଏହି ଯୋଜନା ଅନ୍ତର୍ଗତ ଚାଷୀମାନେ କ୍ଷତିପୂରଣ ପ୍ରଦାନ କରାଯିବ। ନବରଙ୍ଗପୁର ଜିଲ୍ଲାରେ ଉନ୍ନୟନ ମନିଟରିଂ କମିଟି ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଂସଦ ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ବିଧାୟକ ଗୌରୀଶଙ୍କର ମାଝୀ, ନରସିଂହ ଭତ୍ରା, ମନୋହର ରନ୍ଧାରୀ ଏବଂ ଜିଲ୍ଲାପାଳ ମହେଶ୍ୱର ସ୍ୱାଇଁଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାଗୁଡ଼ିକର କାର୍ଯ୍ୟକାରିତା, ଅଗ୍ରଗତି ଓ ସମନ୍ୱୟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ବୌଦ୍ଧ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ହରଘର ଉଦ୍ୟମ ହରଘର ହରଗାଁ ସମୃଦ୍ଧ ଅଭିଯାନ ସମ୍ପର୍କରେ ଜିଲ୍ଲାସ୍ତରୀୟ କର୍ମଶାଳା ଆୟୋଜିତ ହୋଇଯାଇଛି। ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ହିଁ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିପାରିବ ବୋଲି ବକ୍ତାମାନେ କହିଛନ୍ତି। ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ବ୍ଲକ ରହଣିଆସ୍ଥିତ ପିଏମ୍ଶ୍ରୀ ହାଇସ୍କୁଲ ଓ ବନ୍ତ ବ୍ଲକ ଅଣିଜୋ ଗ୍ରାମର ସିନ୍ଧୁକେଶ୍ୱର ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ସରପଞ୍ଚ, ପ୍ରଧାନ ଶିକ୍ଷକ ଓ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପରିବେଶ ସୁରକ୍ଷା ପ୍ରତି ସଚେତନ କରାଇଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ସୁନ୍ଦରପୁର ପଞ୍ଚାୟତ କାର୍ଯ୍ୟାଳୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ପଞ୍ଚାୟତ ସ୍ତରରେ କାର୍ଯ୍ୟକାରୀ କରିବା ସମ୍ପର୍କରେ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସମବାୟ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ବୌଦ୍ଧ ଜିଲ୍ଲାରେ ସମବାୟ ସପ୍ତାହ ପାଳିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସମବାୟ ବ୍ୟବସ୍ଥାର ବିକାଶ, ପ୍ୟାକ୍ସଗୁଡ଼ିକର ସଶକ୍ତିକରଣ ଏବଂ କୃଷକଙ୍କ ଆର୍ଥିକ ଉନ୍ନତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଆଜି ପୂର୍ବାହ୍ନ 11:00ରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରଥମ ଗେଟ୍ ଖୋଲିଛନ୍ତି। ନିୟମ ଅନୁସାରେ ପ୍ରଥମେ 7 ନମ୍ବର ଗେଟ୍ ଖୋଲାଯିବା ପରେ 4ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ବାମ ପାର୍ଶ୍ୱରେ 3ଟି ଓ ଡାହାଣ ପାର୍ଶ୍ୱରେ ଗୋଟିଏ ଗେଟ୍ ଖୋଲାଯାଇଛି। ଆଜି ଆଉ 5ଟି ଗେଟ୍ ପର୍ଯ୍ୟାୟକ୍ରମେ ଖୋଲାଯିବ ବୋଲି ହୀରାକୁଦ ଜଳଭଣ୍ଡାରର ମୁଖ୍ୟ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧୁରୀ କହିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ଭୁବନେଶ୍ୱର ଓୟୁଏଟିଠାରେ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ କଲେ ଉପରାଷ୍ଟ୍ରପତି। ଗଭୀର

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସମୟ ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 5:30। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଶ୍ରୋତାବନ୍ଧୁ, ଆରମ୍ଭ କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଆର୍ଟି।

ଶ୍ରୋତାଙ୍କୁ ଏଇଟାକୁ ଆଜିର ପ୍ରାୟୋଜିତ କାର୍ଯ୍ୟକ୍ରମ NCERT ଆରମ୍ଭ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ଷ୍ଟୁଡ଼ିଓ ଘଡ଼ିର ସମୟ ବର୍ତ୍ତମାନ ସନ୍ଧ୍ୟା 6 ଆରମ୍ଭ କରୁଛୁ ଭକ୍ତି ଗୀତ କାର୍ଯ୍ୟକ୍ରମର ପ୍ରଥମ କଣ୍ଠଶିଳ୍ପୀରୁ ଗାଇଛନ୍ତି।

ପରବର୍ତ୍ତୀ କଣ୍ଠଶିଳ୍ପୀ ବାଦଲ କୁମାର, ଗୀତ ରଚନାରେ ବାଦଲ କୁମାର, ଅଲେଖ ବିଶ୍ୱାଳ। ଶୁଣନ୍ତୁ ବାଦଲ କୁମାରଙ୍କ କଣ୍ଠରୁ।

ଶ୍ରୋତାଙ୍କୁ ଦେଖୁଛୁ ଆଜିର ଭକ୍ତି ଗୀତର କାର୍ଯ୍ୟକ୍ରମ ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ କାର୍ଯ୍ୟକ୍ରମର ପ୍ରଥମ କଣ୍ଠଶିଳ୍ପୀ ଶ୍ୱେତ୍ରୀନା କଣ୍ଠରେ ତାଙ୍କର

0: ଆଜି ଆମେ କଥାବାର୍ତ୍ତା ହେବା ଜଣେ ଉଚ୍ଚ ଶିକ୍ଷିତ ସଫଳ ମହିଳା ଉଦ୍ୟୋଗୀଙ୍କ ସହିତ, ଯିଏକି ସରକାରଙ୍କ ଯୋଜନାରେ ସାମିଲ ହୋଇ ବହୁତ ବଡ଼ ଆକାରରେ କୁକୁଡ଼ା ଫାର୍ମଟିଏ କରିଛନ୍ତି। ତାହେଲେ ଆସନ୍ତୁ ପ୍ରଥମେ ତାଙ୍କର ପରିଚୟ ନେଇଯିବା। ଭଉଣୀ ନମସ୍କାର।
1: ନମସ୍କାର।
0: ଆପଣଙ୍କ ପରିଚୟ ଟିକେ ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ଦିଅନ୍ତୁ।
1: ମୁଁ ଶ୍ୱେତା ପାଢୀ, ମୁଁ ମାଲକାନଗିରିରେ ରହେ। ମୋ ବୟସ ହଉଛି 25 ବର୍ଷ। 2021ରେ ମୋର ବିଟେକ୍ କମ୍ପ୍ଲିଟ କରିଥିଲି।
0: ଘରେ କିଏ କିଏ ରହନ୍ତି ଭଉଣୀ?
1: ଗୋଟେ ବୋଲି ଝିଅ ବାପା ମାଙ୍କର। ମୋ ମା ଜଣେ ସରକାରୀ ଶିକ୍ଷୟତ୍ରୀ। ବାପା ପ୍ରଥମେ ଚାକିରି କରିଥିଲେ କିନ୍ତୁ ତାପରେ ବିଜନେସ କଲେ।
0: ଉଚ୍ଚ ଶିକ୍ଷିତ ହେଇକି ଆପଣ ବଡ଼ ଚାକିରି କରିପାରିଥାନ୍ତେ, ମୋଟା ଅଙ୍କର ଦରମା ମଧ୍ୟ ପାଇପାରିଥାନ୍ତେ, କିନ୍ତୁ ମାଲକାନଗିରି ଭଳି ଅଞ୍ଚଳରେ ନିଜ ଅଞ୍ଚଳରେ ସ୍ୱାବଲମ୍ବୀ ହେଇପାରିବେ ବୋଲି ପ୍ରଥମେ କେମିତି ଚିନ୍ତା କଲେ ଭଉଣୀ?
1: ଯେହେତୁ ଆମ ଅଞ୍ଚଳରେ ବ୍ରଏଲର କୁକୁଡ଼ା ପାଇଁ ଅଧିକାଂଶ ସମୟରେ ଆନ୍ଧ୍ରପ୍ରଦେଶ କିମ୍ବା ଛତିଶଗଡ଼ ଉପରେ ଆମ ଲୋକ ନିର୍ଭର ଥିଲେ, ସେଥିପାଇଁ ଏଇଟା ଆମ ଅଞ୍ଚଳରେ ଗୋଟେ ନୂତନ ରୂପେ ଆରମ୍ଭ କରିବାର ଯୋଜନା କଲି। ଆମ ବ୍ରଏଲର ଫାର୍ମଟା 6 ମାସ ହେଇଛି ଆରମ୍ଭ ହେଇକି। ଯେହେତୁ ଆମ ଅଞ୍ଚଳରେ ଏଇଭଳିଆ କିଛି ଗୋଟେ ପ୍ରୋଜେକ୍ଟ ନଥିଲା, ଏଇଭଳିଆ ପ୍ରୋଜେକ୍ଟ କରିବା ପରେ ଆମ ପାଖାପାଖି ଆମ ଗାଁର ପିଲାମାନେ ବି ରୋଜଗାର ପାଇଲେ। ମୁଁ ଯଦି ଚାକିରି କରିଥାନ୍ତି ତ ମୁଁ ଏକା ରୋଜଗାର କରିଥାନ୍ତି, ଏବେ ମୁଁ 5 ଜଣଙ୍କୁ ରୋଜଗାର ଦେଇପାରୁଛି।
0: ତାହେଲେ ପୁଣି ପ୍ରଥମେ କିପରି ଆରମ୍ଭ କଲେ?
1: ଯୋଉ ଆମର ଭେଟନାରୀ ଅଫିସ ଅଛି ସେଇଠି ଯାଇ ଆମେ ଭେଟନାରୀ CDPO ସହ କଥାବାର୍ତ୍ତା ହେଲୁ କି ଆମେ ଏଭଳି ଯୋଜନା କରୁଛୁ। ସେ ଆମକୁ ଠିକ ରାସ୍ତା ବତେଇଲେ କି କୋଉ ଭଳିଆ ରୂପେ ଆମେ ଅନଲାଇନରେ ରେଜିଷ୍ଟର କରିବାର ଅଛି, ରେଜିଷ୍ଟ୍ରେସନ କରିବା ପରେ ପ୍ରୋଜେକ୍ଟ ରିପୋର୍ଟ ବନେଇବାର ଅଛି, କଣ କଣ ଡକ୍ୟୁମେଣ୍ଟ ସବୁ ଦରକାର ସେସବୁ ଆମେ ସବମିଟ୍ କଲୁ। ତାପରେ ଆମକୁ ଗୋ ହେଡ୍ ସାର୍ଟିଫିକେଟ ମିଳିଲା। ତାପରେ ଆମେ ଆମର କନଷ୍ଟ୍ରକ୍ସନ କାମଟା ଆରମ୍ଭ କଲୁ।
0: ପ୍ରଥମେ କେତେ ଜାଗାରେ ଆରମ୍ଭ କରିବେ ବୋଲି ଯୋଜନା କଲେ?
1: ଗୋଟେ ଏକ ଜମିରେ ହିଁ ବିଲ୍ଡିଂ ଟା ଠିଆ ହେଇଛି। ନିଜେ ଇଲେକ୍ଟ୍ରିଫିକେସନ ସବୁ ଜିନିଷ ନେଲୁ, ନିଜେ ଠିଆ ଆଣିକି ତାକୁ ବଡ଼ କରି ଆମେ ମାର୍କେଟରେ ସପ୍ଲାଇ ଦଉଛୁ।
0: ଏସବୁ ବିଷୟରେ ପ୍ରଥମରୁ କିଛି ଧାରଣା ଥିଲା ନା ବୈଷୟିକ ଜ୍ଞାନ କେଉଁଠୁ ପାଇଲେ?
1: ଯେତେବେଳେ ଆମେ ପ୍ରଥମେ ଚିନ୍ତା କଲୁ କି ଏଭଳିଆ କିଛି ଗୋଟେ କରିବା ପାଇଁ ଆମେ ୟୁଟ୍ୟୁବ ଥ୍ରୁରୁ ଗଞ୍ଜାମରେ, ଖୋର୍ଦ୍ଧାରେ ଏସବୁ ଜାଗାରେ ଅଛି ସେଗୁଡାକୁ ଯାଇ ଭିଜିଟ୍ କଲୁ। ଭୁବନେଶ୍ୱର ସେଣ୍ଟ୍ରାଲ ପୋଲ୍ଟ୍ରି ଡେଭଲପମେଣ୍ଟ ଅଫିସକୁ ଯାଇ ଦେଖିଲୁ, କଥାବାର୍ତ୍ତା ହେଲୁ, ଆରମ୍ଭ କରିବାର କିଛି ଗୋଟେ ଆମକୁ ଆଇଡିଆ ମିଳିଲା।
0: ପ୍ରଥମେ କିଛି କିଛି ଅସୁବିଧା ଦେଖାଦେଲା କି ଯେତେବେଳେ ନୂଆ କରି ଆରମ୍ଭ କଲେ?
1: ହଁ, ଯେହେତୁ ଆମକୁ ସମ୍ପୂର୍ଣ୍ଣ ଜ୍ଞାନ ନଥିଲା, ଆମର କିଛି ଏକ୍ସପିରିଏନ୍ସ ନଥିଲା, ତ ସେଥିରେ ପ୍ରଥମେ ଆମକୁ ଲସ୍ ଦେଖିବାକୁ ପଡିଲା। କୁକୁଡ଼ା ମାନଙ୍କ ଦେହ ଟିକେ ଖରାପ ହେଲା। ତାପରେ ଆମେ ଧୀରେ ଧୀରେ ନିଜେ ସେ ଭୁଲ ଗୁଡାକୁ ସୁଧାରିଲୁ। ଏବେ ଆମେ ଫାର୍ମରେ କୁକୁଡ଼ା ସୁସ୍ଥ ରୂପେ ବାହାରୁଛନ୍ତି।
0: ପ୍ରାୟ କେତେ କୁକୁଡ଼ା ଅଛନ୍ତି ଆଉ କେଉଁ କେଉଁ ପ୍ରଜାତିରେ ମଧ୍ୟ ଅଛନ୍ତି?
1: କେବଳ ବ୍ରଏଲର ଚିକେନ ଅଛନ୍ତି ଯୋଉଟାକୁ ଆମେ ଖାଦ୍ୟ ପାଇଁ ବ୍ୟବହାର କରୁ। 15,000 କୁକୁଡ଼ା ଅଛନ୍ତି।
0: ସେମାନଙ୍କର ଯତ୍ନ କିପରି ନିଅନ୍ତି ଭଉଣୀ?
1: ସେମାନଙ୍କ ପାଇଁ 2 ଜଣ ଅଛନ୍ତି, ସେମାନଙ୍କୁ ଦିନ ସାରା ଖାଇବା ପାଇଁ ସଫା ପାଣି ଦିଆଯାଏ, ଭିଟାମିନ୍ସ ଦିଆଯାଏ, ଆଉ ତାଙ୍କ ଦାନା ବହୁତ ହାଇ କ୍ୱାଲିଟି ଭେଜିଟେରିଆନ୍ ଫୁଡ୍ ଦିଆଯାଏ। ଆମର କଷ୍ଟମର ଯିଏ ବି କିଣିକି ନେବେ ଖାଇବା ପାଇଁ ତାଙ୍କୁ କିଛି ହେଲ୍ଥ ଇସ୍ୟୁସ୍ ନ ରହୁ। ଏସବୁ ହାଇଜିନ୍ ରୂପେ ଆମେ ତାଙ୍କୁ ବଡ଼ କରୁ ଆଉ ମାର୍କେଟରେ ଛାଡ଼ୁ। ଯେତେବେଳେ ଆମେ ରେଜିଷ୍ଟର କରି ଗୋ ହେଡ୍ ସାର୍ଟିଫିକେଟ ପାଇବା ପରେ ସବସିଡି 40% ସବସିଡି ମିଳିଲା ଆମ ପ୍ରୋଜେକ୍ଟ ଉପରେ। ଆମର 70 ଲକ୍ଷର

0: ପ୍ରୋଜେକ୍ଟ ଅଛି ଆମର ବିଲ୍ଡିଂ କନଷ୍ଟ୍ରକ୍ସନ୍ ସବୁ ଜିନିଷର କଷ୍ଟ 70 ଲକ୍ଷ ସେଥିରେ ଆମକୁ 40% ସରକାରଙ୍କ ଠୁ ସାହାଯ୍ୟ ମିଳିଲା
1: କେଉଁ କେଉଁ କାଗଜ ପତ୍ର ପ୍ରଥମେ ଦେବାକୁ ପଡିଲା
0: ଜାଗାର ପଟ୍ଟା ଆଧାର କାର୍ଡ ପ୍ୟାନ କାର୍ଡ ଯାହା ବେସିକ ଆମର ପ୍ରମାଣ ପତ୍ର ସବୁ ଦେବାକୁ ପଡିଲା
1: ଚିଆ ମାନଙ୍କୁ କୋଉଠୁ ଆଣନ୍ତି ପୁଣି
0: ଓଡିଶାର ଯୋଉ ପ୍ରାଇଭେଟ ହେଚେରୀ ଗୁଡାକ ଅଛି ସେଇଠୁ ହିଁ ନେଇକି ଆସୁ
1: ସେମାନଙ୍କୁ କୋଉ ସାବଧାନତାର ସହିତ ଆଣିବାକୁ ପଡେ ଛୋଟ ଛୋଟ
0: ଆଜ୍ଞା ହଁ ସେମାନଙ୍କୁ ପ୍ରପରଲି ବକ୍ସରେ ପ୍ୟାକ୍ କରିକି ରଖାଯାଏ ଯେମିତି ଅକ୍ସିଜେନ୍ ବି ମିଳିବ ତାଙ୍କୁ ଆଉ ତାଙ୍କର ଶ୍ୱାସରୋଧ ବି ନ ହୁଏ ତାଙ୍କୁ ସଫା ସୁତରା ଗାଡିରେ ସାନିଟାଇଜ କରିକି ପ୍ରପର ଟେମ୍ପରେଚର ମେଣ୍ଟେନ କରିକି ଆଣିବାକୁ ପଡେ ଟାଇମ ଟୁ ଟାଇମ୍ ଭିଟାମିନ ପ୍ରପର ସଫିସିଏଣ୍ଟ ପାଣି ସଫିସିଏଣ୍ଟ ଫିଡ୍ ଯେତେବେଳେ ଛୋଟ ଥାନ୍ତି 7-8 ବସ୍ତା ଖାଆନ୍ତି ଧୀରେ ଧୀରେ ଯେମିତି ବଢନ୍ତି 30 ଦିନ 50 ବସ୍ତା ଦିନକୁ ଖାଆନ୍ତି
1: ମନେ କରନ୍ତୁ ଅଳ୍ପ କୁକୁଡ଼ାଙ୍କୁ ଦିନକୁ କେତେଥର ଦେବାକୁ ପଡେ
0: ଥର ଦେବାକୁ ପଡେ ସକାଳୁ ଆଉ ସନ୍ଧ୍ୟା ସଫା ପାଣି 24 ଘଣ୍ଟା ତାଙ୍କୁ ଦରକାର ଆମର ଡାଇରେକ୍ଟ ପାଣି ଟାଙ୍କି ସହିତ ପାଇପ ଲାଇନ କନେକ୍ସନ ଅଛି ପାଣି ଟାଙ୍କି ସବୁ ବ୍ୟାଚ ରେ ସଫା ହୁଏ ସବୁ ପାଇପ ଲାଇନ ସବୁ ସଫା ହୁଏ ଖାଇବା ଗିନା ସବୁ ଜିନିଷ ସବୁ ସଫା ହେଇକି ନୂଆ ବ୍ୟାଚ ପଡେ ଆଉ 24 ଘଣ୍ଟା ପାଣି ଫ୍ଲୋ ଚାଲିଥାଏ
1: ଏସବୁ ଦାନା ଆମକୁ ବାହାରୁ କିଣିବା ପାଇଁ ପଡେ ନା ନିଜେ ମଧ୍ୟ କିଛି ଆମେ ତିଆରି କରିପାରିବା
0: ଆମର ଓଡିଶାରୁ ବି ଆଭେଲେବଲ ଅଛି କମ୍ପାନୀ ଯୋଉମାନେ କି ଦାନା ପ୍ରୋଭାଇଡ କରନ୍ତି ଆନ୍ଧ୍ରପ୍ରଦେଶ ଛତିଶଗଡ଼ର ବି କମ୍ପାନୀ ଅଛନ୍ତି ଯୋଉମାନେ ଦାନା ଏସବୁ ପ୍ରୋଭାଇଡ କରନ୍ତି ଆମକୁ ଜେନେଟିକାଲି ସେ କୁକୁଡ଼ାର ଗଠନ ହିଁ ସେମିତି
1: 35%
0: ହେଇଯାଏ ଆମକୁ କିଛି ଦବାକୁ ପଡେନି ବାହାରୁ କିଛି ମେଡିସିନ କିଛି ଦବାକୁ ପଡେନି ଖାଲି କେବଳ ଆମେ ତାଙ୍କୁ ଦାନା ଆଉ ଭିଟାମିନ ସି ଦଉ ଯଦ୍ୱାରା କି ସେମାନେ ସୁସ୍ଥ ରହିବେ
1: କୋଉ ପ୍ରକାର ଲକ୍ଷଣ ଦେଖି ଜାଣନ୍ତି
0: ଯେତେବେଳେ ସେମାନଙ୍କୁ ଲିଭରରେ ପ୍ରୋବ୍ଲେମ ଥିବ ତ କିମ୍ବା କିଡ଼ନୀରେ ପ୍ରୋବ୍ଲେମ ଥିବ ତାଙ୍କ ଝାଡାରେ କଲର ଚେଞ୍ଜ ହେଇଯାଏ ଯଦି ନିମୋନିଆ ହେଇଥିବ ତ ସେମାନେ ଖାସିଲା ଟାଇପର ଖରଖର ସାଉଣ୍ଡ ହୁଏ ଏସବୁ ଜିନିଷ ଦେଖିକି ଆମେ ଜାଣୁ ଆଉ ଯଦି କିଛି ମୋର୍ଟାଲିଟି ହୁଏ କି କଣ ଆମ ପାଖରେ ଭେଟନାରୀ ଡକ୍ଟର ଅଛନ୍ତି ତାଙ୍କ ପାଖକୁ ନେଇ ପୋଷ୍ଟମର୍ଟମ କରିକି ତାଙ୍କଠୁ ଜାଣିବା କଣ କଣ କାରଣ ଥାଏ କଣ ସେଇ ହିସାବରେ ପ୍ରିକସନ ବି ନିଅନ୍ତି
1: ବିକ୍ରି ଉପଯୋଗୀ ହେଲା ବୋଲି କେମିତି ଜାଣନ୍ତି ପ୍ରାୟ 35 ଦିନ ହେଲା ପରେ ଜଣା ପଡିଯାଏ ନା ସେମାନଙ୍କର ଓଜନ
0: 35 ଦିନ ହେଲା ପରେ ଆମେ ଓଜନ ଚେକ୍ କରୁ ସପ୍ତାହ ଥରେ ୱେଟ୍ ମପାଯାଏ କେମିତି ଗ୍ରୋଥ ହଉଛି କେମିତି କଣ 2 କେଜି 200 ଗ୍ରାମ 2 କେଜି 500 ଗ୍ରାମ ହେଲେ ଆମେ ମାର୍କେଟରେ ଛାଡ଼ିଦେବୁ
1: କିଛି ସେମାନଙ୍କ ପାଇଁ ଟୀକାକରଣ ବ୍ୟବସ୍ଥା ରହିଛି କି ମ୍ୟାଡମ
0: ଭ୍ୟାକ୍ସିନେସନ ହୁଏ ଫାର୍ଷ୍ଟ ଯୋଉ ଦିନ ଜନ୍ମ ହୁଅନ୍ତି ସେଦିନ ହୁଏ 7 ଦିନରେ ହୁଏ 14 ଦିନରେ ହୁଏ 3 ଥର ଭ୍ୟାକ୍ସିନେସନ ହୁଏ ସେମାନଙ୍କର
1: କୃମିନାଶକ ଔଷଧ ମଧ୍ୟ ବେଳେବେଳେ ଦିଆଯାଉଛି କି ଆମର କୁକୁଡ଼ା ମାନଙ୍କୁ
0: ପ୍ରୋବାୟୋଟିକ୍ ଦିଆଯାଏ ଯୋଉଥିରେ କି ତାଙ୍କ ପେଟର ପାଚନ ଶକ୍ତିଟା ଭଲ ରହିବ କୃମି ଏସବୁ ନ ହବ ସେଟା ରେଗୁଲାର ବେସିସରେ ପ୍ରୋବାୟୋଟିକ୍ ଦିଆଯାଏ
1: କେତେ ଜଣ ଆପଣଙ୍କର ଫାର୍ମ ହାଉସରେ କାମ କରୁଛନ୍ତି ରୋଜଗାରକ୍ଷମ ହେଇପାରୁଛନ୍ତି ମ୍ୟାଡମ
0: 3 ଜଣ
1: ଏତିକି ଲୋକଙ୍କ ଦ୍ୱାରା 1500 କୁକୁଡ଼ାଙ୍କର ଠିକ ରେ ଯତ୍ନ ଜାଗ୍ରତ ହେଇପାରୁଛି ଖୁସିର କଥା ଯେ ନିଜେ ସ୍ୱାବଲମ୍ବୀ ହେବା ତା ସହିତ ଅନ୍ୟ ପରିବାରକୁ ମଧ୍ୟ ସ୍ୱାବଲମ୍ବୀ କରାଇପାରିବା ଅନ୍ୟମାନଙ୍କୁ ଆତ୍ମନିର୍ଭରଶୀଳ କରାଇପାରିବା ତାଠାରୁ ବଡ଼ ଖୁସି ଆମ ପାଇଁ ଆଉ କିଛି ନାହିଁ କୁକୁଡ଼ା ମାନଙ୍କର ବିକ୍ରି ବଟା ସମ୍ପର୍କରେ କିଛି କୁହନ୍ତୁ ମ୍ୟାଡମ
0: ଆମର ପାର୍ଟି ଯୋଉ ଥାନ୍ତି ଯୋଉମାନେ ସପ୍ଲାଇ ଦିଅନ୍ତି ସେମାନେ ଆମଠୁ ଆସିକି ନେଇଯାଆନ୍ତି ସେମାନଙ୍କର ବଡ ବଡ ଗାଡି ଥାଏ ସେମାନେ ଆମଠୁ ଆସିକି ବଲ୍କରେ ଉଠାନ୍ତି ଉଠେଇକି ଯୋଉମାନେ କଟିଂ ପାଇଁ ଯୋଉ ଭେଣ୍ଡର ମାନେ ଅଛନ୍ତି ସେମାନଙ୍କୁ ବାଣ୍ଟି ଦିଅନ୍ତି
1: କୋଉ କୋଉ ଅଞ୍ଚଳକୁ ଆପଣଙ୍କର ଫାର୍ମ ହାଉସ୍ର କୁକୁଡ଼ା ସବୁ ପଠାଯାଉ
0: ଆମ କୁକୁଡ଼ା କେବଳ ମାଲକାନଗିରିରେ ହିଁ ସପ୍ଲାଇ ହୁଏ
1: ଆଉ ଅନ୍ୟ ଜିଲ୍ଲାକୁ ଯାଉ ନାହିଁ
0: ନା ନା ବଜାରରେ ଚାହିଁବା ତ ବହୁତ ଅଛି ଆମେ ସେତିକି ପୂରଣ କରିପାରୁନୁ ଆମର ମାସକୁ ମାତ୍ର 3-4 ଦିନ ହିଁ ଆମ କୁକୁଡ଼ା ସପ୍ଲାଇ ହୁଏ ପୁରା ମାଲକାନଗିରିରେ ବାକି ସମୟ ପର୍ଯ୍ୟନ୍ତ କୁକୁଡ଼ା ବଡ଼ ହବା ପାଇଁ ଟାଇମ୍ ଲାଗେ ତ ସେଇ ଟାଇମ୍ରେ ସେମାନେ ବାହାରୁ ହିଁ ଆଣୁଛନ୍ତି ଆଶ କରୁଛି ମୁଁ ଆଉ 3-4 ଫାର୍ମ ବନେଇକି ପୁରା ବାହାର ରାଜ୍ୟ ଉପରେ ଯାହା ଆମର ନିର୍ଭରଶୀଳତା ସେଟା ପୁରା ବନ୍ଦ
1: ଯେତିକି ଆପଣ ଆଶା କରିଥାଉଛନ୍ତି ନିଜ ଅଞ୍ଚଳରେ ସମସ୍ତଙ୍କୁ ଯୋଗେଇକି ସେତିକି ମୂଲ୍ୟ ପାଇପାରୁଛନ୍ତି ନା ନାଇଁ କଣ
0: ଆଜ୍ଞା
1: ପାଇପାରୁଛନ୍ତି କିଛି ଅସୁବିଧା ହଉନାହିଁ ଆଗକୁ ନୂଆ ଯୋଜନା କଣ ରହିଛି ଆଉ ଟିକେ ଉନ୍ନତି କରିବା ପାଇଁ
0: ଆହୁରି 10-15 ହଜାର କ୍ୟାପାସିଟିର ଫାର୍ମ ବନେଇବାର ଆଶା ରଖିଛି ମୁଁ
1: ମା ଭଉଣୀ ମାନେ ଯଦି ଆମେ ବିଭିନ୍ନ ସରକାରୀ ଯୋଜନାରେ ସାମିଲ ହେବା ଅଧିକା ସବସିଡି ପାଇପାରିବା ବିଭିନ୍ନ ପ୍ରକାର ତାଲିମ ପାଇପାରିବା ଆଉ ସବୁ ପ୍ରକାର ଯୋଜନାରେ ଆମେ ଲାଭ ଉଠେଇ ପାରିବା ଏ ସମ୍ପର୍କରେ କେମିତି ଜାଣିବେ
0: ସେ ସମ୍ପର୍କରେ ନିଜ ନିକଟସ୍ଥ ଭେଟନାରୀ ଅଫିସ କିମ୍ବା ଏଗ୍ରିକଲଚର ଅଫିସକୁ ଯାଇକି ନିଜର ପ୍ରସ୍ତାବ ରଖିପାରିବେ କି ସେ ଯଦି ଚାହୁଁଛନ୍ତି ମାଛ ଚାଷ କରିବା ପାଇଁ କିମ୍ବା କୁକୁଡ଼ା ଚାଷ କିମ୍ବା ଛତୁ ଚାଷ କୋଉ ବି ଚାଷ ବିଷୟରେ ସେମାନେ ଯାଇକି ସେଠି କଥାବାର୍ତ୍ତା ହେଇପାରିବେ ଗଭର୍ଣ୍ଣମେଣ୍ଟର କଣ ସ୍କିମ୍ ଅଛି ସେସବୁ ବିଷୟରେ ବୁଝିପାରିବେ କାଗଜପତ୍ର କେମିତି କଣ ଦରକାର ସେସବୁ ପଚାରି ପାରିବେ ଏମିତି କରିକି ସେ ନିଜେ ସେ ବହୁତ କିଛି ଜାଣିପାରିବେ
1: ଆପଣ ଆମ ଅନୁଷ୍ଠାନ ପାଇଁ ସମୟ ଦେଲେ ଆମ ଚାଷୀ ଭାଇ ଭଉଣୀ

ଶୁଣିଲେ ଆକାଶବାଣୀ ଜୟପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ପ୍ରଯୋଜନା ମନୋଜ କୁମାର ପୂଜାରୀ ଉପସ୍ଥାପନା ବି ପ୍ରତିଭା ପାତ୍ର।

0: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଭୁବନେଶ୍ୱର ନାଇଜରର ପଞ୍ଚଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ ଉପରାଷ୍ଟ୍ରପତି। ବର୍ତ୍ତମାନ ଯୁଗରେ ପ୍ରଯୁକ୍ତି ବିଦ୍ୟାର ଦାୟିତ୍ୱପୂର୍ଣ୍ଣ ବ୍ୟବହାର କରିବାକୁ ଛାତ୍ରଛାତ୍ରୀଙ୍କୁ ଦେଲେ ପରାମର୍ଶ। ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରାକ୍ ପ୍ରସ୍ତୁତି। ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ନାମଲେଖା ପ୍ରକ୍ରିୟା ଆରମ୍ଭ। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଅନୁଷ୍ଠିତ ହେବ ଶ୍ରୀଜୀଉମାନଙ୍କ ଚକା ବିଜେ ନୀତି ଏବଂ ହୀରାକୁଦ ଜଳଭଣ୍ଡାରରୁ 10 ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। କୃତ୍ରିମ ବୁଦ୍ଧିମତା, କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା ଏବଂ ବିଭିନ୍ନ ଉନ୍ନତ ଜ୍ଞାନକୌଶଳ ଦେଶର ଅର୍ଥନୀତିକୁ ସୁଦୃଢ଼ କରୁଛି ବୋଲି ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ କହିଛନ୍ତି। ଭୁବନେଶ୍ୱର ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ ନାଇଜରର ପଞ୍ଚଦଶ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଉପରାଷ୍ଟ୍ରପତି କହିଛନ୍ତି, ଏହି ଅନୁଷ୍ଠାନ ବିଜ୍ଞାନ, ନବସୃଜନ ଏବଂ ବୌଦ୍ଧିକ ଶିକ୍ଷା କ୍ଷେତ୍ରରେ ଭାରତର ଆକାଂକ୍ଷାକୁ ପୂରଣ କରିଆସୁଛି। ମୌଳିକ ବିଜ୍ଞାନ ଆଧାରିତ ଅର୍ଥନୀତିରେ ବୈଜ୍ଞାନିକ ପ୍ରଯୁକ୍ତିବିଦ୍ୟା, ବୈଷୟିକ ଅଗ୍ରଗତି, ଜାତୀୟ ସୁରକ୍ଷା ଏବଂ ନିରନ୍ତର ବିକାଶର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜ୍ଞାନର ପ୍ରସାର ସହିତ ଦକ୍ଷ ମାନବ ସମ୍ବଳ ସୃଷ୍ଟି କରି ରାଷ୍ଟ୍ର ଗଠନରେ ଏହି ସଂସ୍ଥାନ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ବିଶ୍ୱ ବର୍ତ୍ତମାନ ସମୟରେ ଅନେକ ସୁଯୋଗ ଓ ପ୍ରତିବନ୍ଧକ ମଧ୍ୟରେ ଗତି କରୁଛି। ଏଭଳି ପରିସ୍ଥିତିରେ ନୈତିକ ଓ ସାମାଜିକ ମୂଲ୍ୟବୋଧକୁ ଧ୍ୟାନରେ ରଖି ପ୍ରଯୁକ୍ତିବିଦ୍ୟାର ଦାୟିତ୍ୱପୂର୍ଣ୍ଣ ବ୍ୟବହାର କରିବାକୁ ଉପରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ଉନ୍ନତି ଲାଗି କାର୍ଯ୍ୟ କରିବା ସହ ବିକଶିତ ଭାରତ ଗଠନ ପାଇଁ ଯୋଗଦାନ ଦେବା ଲାଗି ଆହ୍ୱାନ ଦେଇଛନ୍ତି।
1: अगर किसी भी देश या समाज को आगे बढ़ना है तो इसे साइंस और टेक्नोलॉजी में उत्कर्षता प्राप्त करना ही होगा। इसलिए यशस्वी प्रधानमंत्री नरेंद्र मोदी जी ने 1,00,000 करोड़ रुपया का रिसर्च डेवलपमेंट और इनोवेशन फंड बनाए हैं। विकसित भारत की हमारे ये अभियान में अब जैसे युवा वैज्ञानिकों का महत्वपूर्ण भूमिका रहेगा, खासकर विकसित भारत बनाने में अब जैसे क्रिएटिव नौजवानों का ଖାସ ଭୂମିକା ରହେଗା।
0: ଏହି ଅବସରରେ 260ରୁ ଉର୍ଦ୍ଧ୍ୱ ସ୍ନାତକ ଛାତ୍ରଛାତ୍ରୀଙ୍କୁ ସ୍ନାତକୋତ୍ତର ପ୍ରମାଣପତ୍ର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆଜି ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟଠାରେ ଗଭୀର ସମୁଦ୍ରରେ ଦୀର୍ଘସ୍ଥାୟୀ ମାଛ ଉତ୍ପାଦନ ଲାଗି ମତ୍ସ୍ୟଜୀବୀମାନଙ୍କୁ ଅନୁମୋଦନ ପତ୍ର ବଣ୍ଟନ କରିଥିଲେ। ଏଥିସହ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନର ଶୁଭାରମ୍ଭ ମଧ୍ୟ କରିଥିଲେ। ଉପରାଷ୍ଟ୍ରପତି କହିଥିଲେ, ଦେଶରେ ସାମୁଦ୍ରିକ କ୍ଷେତ୍ରରେ ଯୁଗାନ୍ତକାରୀ ପରିବର୍ତ୍ତନ ଆସିଛି। ମତ୍ସ୍ୟଜୀବୀ ସମୁଦାୟମାନେ ନିଜର କଠିନ ପରିଶ୍ରମ ବଳରେ ବିଶ୍ୱର ଅର୍ଥନୀତିକୁ ସୁଦୃଢ଼ କରୁଛନ୍ତି। ଭାରତୀୟ ପତାକାଧାରୀ ମାଛଧରା ଜାହାଜ ଦ୍ୱାରା ଦୀର୍ଘସ୍ଥାୟୀ ଗଭୀର ସମୁଦ୍ର ମାଛଧରା ପାଇଁ ମାର୍ଗଦର୍ଶିକା 2025 ଅଧୀନରେ ଅନୁମୋଦନ ପତ୍ର ହାସଲ କରିବା ବାଧ୍ୟତାମୂଳକ। ଏହା ଗଭୀର ସମୁଦ୍ର ମାଛଧରା କ୍ଷେତ୍ରରେ ଏକ ସ୍ୱଚ୍ଛ ଓ ଉତ୍ତରଦାୟୀ ଢାଞ୍ଚା ପ୍ରଦାନ କରିବ ବୋଲି ଉପରାଷ୍ଟ୍ରପତି କହିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଥିଲେ, ଆଧୁନିକ ମତ୍ସ୍ୟଚାଷ ଭିତ୍ତିଭୂମି ମାଛ ଉତ୍ପାଦନ ବୃଦ୍ଧି କରିବା ସହ ମତ୍ସ୍ୟଜୀବୀଙ୍କ ଆୟକୁ ଦ୍ୱିଗୁଣିତ କରିବ। ଆଗାମୀ 10 ବର୍ଷ ମଧ୍ୟରେ ସମୁଦ୍ରରେ 150 ନୂତନ ଅତ୍ୟାଧୁନିକ ଗଭୀର ସମୁଦ୍ର ମାଛଧରା ଜାହାଜର ନିୟୋଜନ କରାଯିବ ଏବଂ 500 ମାଛଧରା ଜାହାଜର ସମ୍ପୂର୍ଣ୍ଣ ଆଧୁନିକୀକରଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅଧ୍ୟକ୍ଷତାରେ ପୂର୍ବ ପ୍ରସ୍ତୁତି ନେଇ ଏକ ବୈଠକ ଅନୁଷ୍ଠିତ ହେବ। ସୂଚନା ଅନୁଯାୟୀ ଆସନ୍ତା 21 ତାରିଖରେ ଓସ୍ୱାନ୍ ପ୍ଲାଟଫର୍ମରେ ଆଭାସୀ ଜରିଆରେ ଏହି ବୈଠକ ହେବ। ଏ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖାଯାଇଛି। ପତ୍ରରେ ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ନୋଡାଲ ଅଧିକାରୀ, ନିର୍ବାଚନ ପଞ୍ଜୀକରଣ ଅଧିକାରୀମାନଙ୍କୁ ବୈଠକରେ ଯୋଗଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ବୁଥ୍ସ୍ତରୀୟ ନିର୍ବାଚନୀ ତାଲିକା ପ୍ରସ୍ତୁତି ପାଇଁ ଘରକୁ ଘର ସର୍ଭେ କାର୍ଯ୍ୟ ଅଗ୍ରଗତିର ସମୀକ୍ଷା କରାଯିବ। ଏଥିରେ 2022 ସହରାଞ୍ଚଳ ନିର୍ବାଚନ ସମ୍ବନ୍ଧୀୟ ବିଲ୍ ଏବଂ ବ୍ୟବହାର ପ୍ରମାଣପତ୍ର ସ୍ଥିତିର ସମୀକ୍ଷା କରାଯିବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଆଜିଠାରୁ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ 2026-27 ଶିକ୍ଷାବର୍ଷ ଲାଗି ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ଶିକ୍ଷାରେ 2578 ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 6,715 ଆସନ ମଧ୍ୟରୁ ଆଜି ପ୍ରଥମ ଦିନରେ 47,690 ଆସନରେ ଛାତ୍ରଛାତ୍ରୀମାନେ ନାମ ଲେଖାଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ଜ୍ଞାନୋଦୟ ଶିକ୍ଷାରୁ ସମୃଦ୍ଧି ଯୋଜନାରେ ସରକାରୀ ସମେତ ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ ଏବଂ ନୂତନ ଅନୁଦାନପ୍ରାପ୍ତ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଚଳିତ ଶିକ୍ଷାବର୍ଷଠାରୁ ନାମଲେଖା ଦେୟ ସମ୍ପୂର୍ଣ୍ଣ ମୁକ୍ତ କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଦଶମୀ ତିଥିରେ ଶ୍ରୀଜୀଉମାନଙ୍କ ଚକା ବିଜେ ନୀତି ଅନୁଷ୍ଠିତ ହେବ। ଅଣସର ଘରେ ଥିବା ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଏବଂ ଓଷ ଲାଗି ପରେ ମହାପ୍ରଭୁ ଆସନ୍ତାକାଲି ଶୋଇବା ଅବସ୍ଥାରୁ ଉଠି ବସିବେ। ମଧ୍ୟାହ୍ନ ଧୂପ ଓ ଭୋଗମଣ୍ଡପ ନୀତି ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟାଯାଇ ଅନବସର ନୀତି ଅନୁଷ୍ଠିତ ହେବ। ଏହି ନୀତି ଅନୁଯାୟୀ ଦୈତାପତିମାନେ ଶ୍ରୀଜୀଉମାନଙ୍କୁ ଚକା ଉପରେ ବିଜେ କରାଇବେ। ପରେ ଚକଟା ଓ ପଣାଭୋଗ ଲାଗି କରାଯିବ। ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ମଧ୍ୟାହ୍ନ ଧୂପ ପରେ ରାଜବୈଦ ଶ୍ରୀମନ୍ଦିର ଗାରଦକୁ 10 ମୋଦକ ହସ୍ତାନ୍ତର କରିବେ। ଏକାଦଶୀ ତିଥିରେ ମୋଦକ ସେବନ ପରେ ଶ୍ରୀଜୀଉମାନେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ବୋଲି ବିଶ୍ୱାସ ରହିଛି। ଅନ୍ୟପକ୍ଷରେ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ଚାଲିଛି। ଆଜି ତିନି ରଥରେ ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀ ଓ ମାର୍ଫତଦାରଙ୍କ ନାମରେ ଥିବା ଦସ୍ତାବିଜ ଜମିର ରେକର୍ଡ ଅଫ୍ ରାଇଟ୍ସ ଆର୍ଓଆର୍ ସଂଶୋଧନ କାର୍ଯ୍ୟ ଜାରି ରହିଛି। ଏହି କ୍ରମରେ ସତ୍ୟବାଦୀ ତହସିଲରେ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀଙ୍କ ନାମରେ ଥିବା 38 ଖାତାର ସଂଶୋଧନ କରାଯାଇଛି। ଏଥିରେ ସତ୍ୟବାଦୀର ବିଭିନ୍ନ ମୌଜା ଅନ୍ତର୍ଗତ ମୋଟ 696.106 ଏକର ଜମିର ଖତିଆନ ସଂଶୋଧନ କାର୍ଯ୍ୟ ସଫଳତାର ସହ ସମ୍ପୂର୍ଣ୍ଣ ହୋଇ ଏହି ଜମି ମହାପ୍ରଭୁଙ୍କ ସମ୍ପତ୍ତି ଭାବେ ଶ୍ରୀମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯାଇଛି। ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଉଥିବାରୁ ଆଜି ପୂର୍ବାହ୍ନ 11:00 ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି। ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରଥମ ଗେଟ୍ ଖୋଲିଥିଲେ। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର 10 ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି। ଆଜି ସକାଳେ ନିୟମ ଅନୁସାରେ ପ୍ରଥମେ 7 ଗେଟ୍ ଖୋଲାଯିବା ପରେ ପ୍ରଥମ ପର୍ଯ୍ୟାୟରେ 4 ଓ ଦ୍ୱିତୀୟ ପର୍ଯ୍ୟାୟରେ ଆଉ 6 ଗେଟ୍ ଖୋଲାଯାଇଥିଲା। ସନ୍ଧ୍ୟା 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର 615.21 ଫୁଟ ରହିଥିବାବେଳେ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 93,665 ଘନଫୁଟ ଜଳ ପ୍ରବେଶ କରୁଛି। ସେହି ସମୟ ମଧ୍ୟରେ 10 ସ୍ଲୁଇସ୍ ଗେଟ୍ ଦେଇ 1,50,870 ଘନଫୁଟ ଜଳ ନିଷ୍କାସିତ ହେଉଛି। ଭାରତୀୟ ବାୟୁସେନାରେ ଦେଶର ଯୁବଶକ୍ତିଙ୍କ ସହଭାଗିତାକୁ ଅଧିକ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଅଗ୍ନିବୀର ବାୟୁ ନିଯୁକ୍ତି ପାଇଁ ଚାଲିଥିବା ଅନ୍ଲାଇନ୍ ପଞ୍ଜୀକରଣ ପ୍ରକ୍ରିୟାକୁ ଜିଲ୍ଲାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚାଇବା ପାଇଁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅନ୍ଲାଇନ୍ ମାଧ୍ୟମରେ ଆବେଦନ ପ୍ରକ୍ରିୟା, ଆବଶ୍ୟକୀୟ ଯୋଗ୍ୟତା ମାନଦଣ୍ଡ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଅଗ୍ନିବୀର ବାୟୁ ନିଯୁକ୍ତିରେ ଅନ୍ଲାଇନ୍ ପଞ୍ଜୀକରଣ ଆସନ୍ତା 26 ପର୍ଯ୍ୟନ୍ତ ଚାଲିବ। ଝାରସୁଗୁଡ଼ା ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ରହିଥିବା ବିଭିନ୍ନ ଚାଷୀ ଅଭିମୁଖୀ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି। ଜିଲ୍ଲାପାଳ କୁଣାଲ ମୋତିରାମ ଚୌହାନ କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରି କିଷାନ ସାରଥି ଡିଜିଟାଲ ପ୍ଲାଟଫର୍ମର କାର୍ଯ୍ୟକାରିତା ସମୀକ୍ଷା କରିଥିଲେ। ସୂଚନା ଅନୁଯାୟୀ ଚଳିତ ବର୍ଷ ଜିଲ୍ଲାର 5 ବ୍ଲକର 30 ଗ୍ରାମରେ କ୍ଷେତ ବଞ୍ଚାଅ ଅଭିଯାନ, ସନ୍ତୁଳିତ ସାର ପ୍ରୟୋଗ ଓ ପ୍ରାକୃତିକ ଚାଷ ଉପରେ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ସଚେତନତା ସୃଷ୍ଟି କରାଯାଇଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବଲାଙ୍ଗୀର ଗସ୍ତରେ ଯାଇ କଗାଁ ଗ୍ରାମର ଧବଳେଶ୍ୱର ମନ୍ଦିର ପରିସରରେ ଆୟୋଜିତ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପରେ ଏକ ପେଡ୍ ମା କେ ନାମ ଅଭିଯାନ ଅଧୀନରେ ମିର୍ଦ୍ଧାପାଲିଠାରେ ଚାରାରୋପଣ କରିଥିଲେ। ନୟାଗଡ଼ ପୁଲିସ୍ ପ୍ରଶିକ୍ଷଣ ସ୍କୁଲରେ କ୍ୟାଡର ଡ୍ରାଇଭର ପ୍ରଶିକ୍ଷାର୍ଥୀଙ୍କ ଦ୍ୱିତୀୟ ଏବଂ ପଞ୍ଚମ ବ୍ୟାଚ୍ର ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଛି। ଏଥିରେ 209 ଜଣ ପିଏମ୍ଟି କ୍ୟାଡର ଡ୍ରାଇଭର

ଭାବେ ସ୍ୱାବଲମ୍ବୀ ହୋଇପାରିବେ। ଗତ ଆର୍ଥିକ ବର୍ଷରେ ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନୀ 73,890 କୋଟି ଟଙ୍କାରେ ପହଞ୍ଚିଥିଲା। ରାଜ୍ୟର ପ୍ରାୟ 575 କିଲୋମିଟର ଦୀର୍ଘ ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ମତ୍ସ୍ୟଜୀବୀଙ୍କ ବିକାଶରେ ଏହି ମିଶନ ଏକ ବଡ଼ ପଦକ୍ଷେପ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।

0: ଆଜିର ପ୍ରସଙ୍ଗରେ ଶୁଣିଲେ ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ସୁବାସ ଚନ୍ଦ୍ର ଶତପଥୀ।
1: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା। ଷ୍ଟୁଡ଼ିଓ ଘଡ଼ିର ସମୟ ବର୍ତ୍ତମାନ ରାତି 7:00। ଆରମ୍ଭ କରୁଛୁ ଆଦିବାସୀ ସଙ୍ଗୀତର କାର୍ଯ୍ୟକ୍ରମ। ଉପସ୍ଥାପନାରେ ଅଛନ୍ତି ପଦ୍ମିନୀ ହସ୍ତା। ଶୁଣନ୍ତୁ ଆଜି ସାନ୍ତାଳୀ ଗୀତ।
2: ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣନ୍ତୁ ସାନ୍ତାଳ ସମ୍ପ୍ରଦାୟର ଲାଗଣେ ଗୀତ, ପରିବେଷଣ କରିଛନ୍ତି ସାନ୍ଦୁର୍ଗା।
1: କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଶୁଣି ନିଅନ୍ତୁ କିଛି ବିଜ୍ଞାପନ।
3: ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ର ବିଜୁଳି ଉପଭୋକ୍ତା ଗଣ ଧ୍ୟାନ ଦିଅନ୍ତୁ। ବିଜୁଳି ସେବାରେ ସୁବିଧା ପାଇଁ TPN ଓ DL ଆପଣଙ୍କ ପାଇଁ ଆଣିଛନ୍ତି ମାଇ ଟାଟା ପାୱାର ମୋବାଇଲ ଆପ୍। ଏହାକୁ ଆପଣ ଗୁଗୁଲ ପ୍ଲେ ଷ୍ଟୋର ଅଥବା ଆପଲ୍ ଷ୍ଟୋରରୁ ଡାଉନଲୋଡ୍ କରିପାରିବେ। ସେଥିରେ ବିଜୁଳି ବିଲ୍ ପୈଠ କରି ପାଆନ୍ତୁ 5% ପର୍ଯ୍ୟନ୍ତ ରିହାତି। ବିଜୁଳି ବ୍ୟବହାର, ଅଭିଯୋଗ ଦାଖଲ, ନିଜେ ମିଟର ରିଡିଂ, ବିଲ୍ ପ୍ରସ୍ତୁତି ଆଦି ସୁବିଧା ସବୁ ସେଥିରେ ରହିଛି। ଏହା ଓଡ଼ିଆ ଏବଂ ଇଂରାଜୀରେ ମଧ୍ୟ ଉପଲବ୍ଧ। ଆପଣଙ୍କ ପାଇଁ, ଆପଣଙ୍କ ସହିତ ସର୍ବଦା TPN ଓ DL। ପ୍ରିୟ TP ନଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ର ବିଜୁଳି ଉପଭୋକ୍ତା ଗଣ ଧ୍ୟାନ ଦିଅନ୍ତୁ। ଆପଣଙ୍କ ବିଜୁଳି ଦେୟ ନିକଟସ୍ଥ ବିଜୁଳି କାର୍ଯ୍ୟାଳୟ ଅଥବା ଅନ୍ଲାଇନ୍ରେ ନିର୍ଦ୍ଧାରିତ ଅବଧି ମଧ୍ୟରେ ପୈଠ କରନ୍ତୁ ଏବଂ ନିଶ୍ଚିନ୍ତ ରୁହନ୍ତୁ। ବର୍ତ୍ତମାନ ବିଜୁଳି ବିଲ୍ ଫୋନ୍ ପେ, ପେଟିଏମ୍, ଗୁଗୁଲ୍ ପେ, ଆମାଜନ୍ ପେ, ଏୟାରଟେଲ୍ ମନି, ଆକ୍ସିସ୍ ପେ କିମ୍ବା ମୋବାଇଲ୍ ବ୍ୟାଙ୍କିଂ ପ୍ରଭୃତି ଡିଜିଟାଲ୍ ମାଧ୍ୟମ ଦ୍ୱାରା ପୈଠ କରନ୍ତୁ ଏବଂ 3% ରିହାତି ପାଆନ୍ତୁ। ଆବଶ୍ୟକ ସମୟସୀମା ମଧ୍ୟରେ ଏହି ଦେୟ ପୈଠ କଲେ ଆପଣ 2% ଅତିରିକ୍ତ ରିହାତି ମଧ୍ୟ ପାଇପାରିବେ। ଆପଣଙ୍କ ପାଇଁ, ଆପଣଙ୍କ ସହିତ ସର୍ବଦା TPN ଓ DL।
2: ସାନ୍ତାଳ ସମ୍ପ୍ରଦାୟର ଲୋକମାନେ ସାଧାରଣତଃ ଦିନବେଳେ କାର୍ଯ୍ୟ ବ୍ୟସ୍ତରେ ଥାଆନ୍ତି। ସନ୍ଧ୍ୟା ହେଲେ ସମସ୍ତେ ନିଜ ନିଜର ଥକାକୁ ମେଣ୍ଟାଇବା ପାଇଁ ମାଦଳର ତାଳେ ତାଳେ ନାଚି ଗୀତ ଗାଇଥାନ୍ତି। ସେହି ସମୟର ନାଚ ଗୀତର ଶବ୍ଦ ଯେମିତି ସ୍ୱର୍ଗପୁରରେ ପ୍ରତିଧ୍ୱନିତ ହୋଇଥାଏ ଏବଂ ସ୍ୱର୍ଗପୁରରୁ ଦେବତାମାନେ ଓହ୍ଲାଇ ଆସି ଏହି ନାଚ ଗୀତରେ ସାମିଲ ହୋଇଥାନ୍ତି ବୋଲି ବିଶ୍ୱାସ କରାଯାଏ।

ସାନ୍ଦୁର୍ଗା ସରେନ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ବାଢ଼ା ମାରଣ୍ଡି, ସଳିତା ସରେନ, କାପୁରା ସରେନ, ସୁନାରାମ ସରେନ, ମିଥୁନ ସରେନ, ସୁନ୍ଦରମୋହନ ହେମ୍ବ୍ରମ, ବାବୁଲାଲ ମାରଣ୍ଡି, ଲିଲିମଣି ହେମ୍ବ୍ରମ ଏବଂ ପରାୟଣୀ ସରେନ।

ଶ୍ରୋତାବନ୍ଧୁ ଏଇଠି ରଖୁଛୁ ଆଜିର ଆଦିବାସୀଙ୍କର କାର୍ଯ୍ୟକ୍ରମ, ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆର ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ।

0: ବ୍ୟାପକତାକୁ ଅଧିକ ସମ୍ପ୍ରସାରଣ କରିବା ସହିତ ଭାରତକୁ ବିଶ୍ୱର ତୃତୀୟ ବୃହତ୍ ମେଟ୍ରୋ ନେଟୱାର୍କରେ ପରିଣତ କରିଛି। ଅଷ୍ଟ୍ରେଲିଆ ମେଲବୋର୍ଣ୍ଣସ୍ଥିତ ମାର୍ଭେନ୍ ଷ୍ଟାଡିୟମ୍ଠାରେ ମେଲବୋର୍ଣ୍ଣ ମିଟ୍ସ ମୋଦି ଶୀର୍ଷକ ଏକ ଜନସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି ଭାରତ ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ସମ୍ପର୍କ ନୂତନ ଶିଖରକୁ ସ୍ପର୍ଶ କରିଛି। 12 ବର୍ଷ ମଧ୍ୟରେ ଅଷ୍ଟ୍ରେଲିଆକୁ ତାଙ୍କର ଏହା ତୃତୀୟ ଗସ୍ତ ଭାବେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ଏ କ୍ଷେତ୍ରରେ କୂଟନୈତିକ ହ୍ୟାଟ୍ରିକ୍ ପୂରଣ ହୋଇଛି। ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱର ମୂଳଦୁଆକୁ ଅଧିକ ସୁଦୃଢ଼ କରିଥିବାରୁ ପ୍ରବାସୀ ଭାରତୀୟଙ୍କୁ ଶ୍ରୀ ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ଅଧିକ ବଢ଼ନ୍ତୁ, ଅଧିକ ହାସଲ କରନ୍ତୁ ଦୃଷ୍ଟିକୋଣ ଆଧାରରେ ଭବିଷ୍ୟତ ପାଇଁ ପ୍ରସ୍ତୁତ ଏବଂ ବିକଶିତ ଭାରତ ପାଇଁ ଏକ ଶକ୍ତିଶାଳୀ ଢାଞ୍ଚା ଉପରେ ପ୍ରଧାନମନ୍ତ୍ରୀ ଏହି ଅବସରରେ ଆଲୋକପାତ କରିଛନ୍ତି। ଚିପ୍ସରୁ ଜାହାଜ ପର୍ଯ୍ୟନ୍ତ ବ୍ୟାପକ ଉତ୍ପାଦନ ଭିତ୍ତିକ ଇକୋସିଷ୍ଟମ ଉପରେ ଆଲୋକପାତ କରି ଶ୍ରୀ ମୋଦି ମେକ୍ ଇନ୍ ଇଣ୍ଡିଆ, ଇଲେକ୍ଟ୍ରୋନିକ୍ସ, ଅଟୋମୋବାଇଲ୍ସ ଏବଂ ଔଷଧ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ବ୍ରାଣ୍ଡରେ ପରିଣତ ହୋଇଛି ବୋଲି କହିଛନ୍ତି।
1: 21वीं सदी का भारत आज विकसित होने के लक्ष्य पर काम कर रहा है। ये वो भारत है जो कहता है ग्रो मोर अचीव मोर। हम 140 करोड़ एस्पिरेशन से भरे राष्ट्र है। हम अधीर है, बेसब्र है। हम दुनिया की सबसे तेजी से बढ़ती इकोनॉमी है।
0: ରଣନୈତିକ ସୁରକ୍ଷା ତଥା ନବସୃଜନ କ୍ଷେତ୍ରରେ ଭାରତର ସ୍ୱଦେଶୀ ପ୍ରତିରକ୍ଷା କ୍ଷେତ୍ର ଉପରେ ବିଶ୍ୱସ୍ତରୀୟ ବିଶ୍ୱସନୀୟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଅପରେସନ୍ ସିନ୍ଦୁରର ସଫଳତା ଉପରେ ବର୍ଣ୍ଣନା କରିଥିଲେ। ଭାରତ ବିଶ୍ୱର ତୃତୀୟ ସର୍ବବୃହତ୍ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଭାବେ ପରିଗଣିତ ହୋଇଛି। ଦେଶର ମହାକାଶ କ୍ଷେତ୍ରର ବିକାଶ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ଘରୋଇ ମହାକାଶ ଷ୍ଟାର୍ଟଅପ୍ ଭବିଷ୍ୟତରେ ନିଜସ୍ୱ ରକେଟ୍ ବ୍ୟବହାର କରି ଉପଗ୍ରହ ଉତ୍କ୍ଷେପଣ କରିବାକୁ ସକ୍ଷମ ହେବ।
1: भारत ने मून के साउथ पोल पर चंद्रयान लैंड कराया। दुनिया में कोई और देश ऐसा नहीं कर पाया। लेकिन भारत इतने भर से संतुष्ट नहीं रहा। भारत अब स्पेस में अपना गगनयान भेजने की तैयारी कर रहा है। भारत अब अपना स्पेस स्टेशन बनाने के लक्ष्य पर चल रहा है।
0: ଆସନ୍ତା 2030 ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବାକୁ ଭାରତ ପ୍ରସ୍ତୁତ ହେଉଛି। 2036 ଅଲମ୍ପିକ୍ସ ଆୟୋଜନ ନେଇ ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ କ୍ରୀଡ଼ା ସହଯୋଗ କ୍ଷେତ୍ର ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ ଅଷ୍ଟ୍ରେଲିଆର ବିକାଶରେ ପ୍ରବାସୀ ଭାରତୀୟଙ୍କ ସକ୍ରିୟ ଅଂଶଗ୍ରହଣକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଦୁଇ ଦେଶ ମଧ୍ୟରେ ସହଭାଗିତାକୁ ଅଧିକ ସୁଦୃଢ଼ କରିବାରେ ଏହା ଏକ ଜୀବନ୍ତ ସେତୁ ଭାବେ କାର୍ଯ୍ୟ କରୁଛି ବୋଲି ଶ୍ରୀ ଆଲବାନିଜ୍ ବର୍ଣ୍ଣନା କରିଛନ୍ତି। ରାଷ୍ଟ୍ର ନିର୍ମାଣ ପାଇଁ ବିଜ୍ଞାନ ଓ ନବସୃଜନକୁ ଉପଯୋଗ କରିବା ସହିତ ଦେଶର ଅଖଣ୍ଡତା ଓ ସାମାଜିକ ଦାୟିତ୍ୱର ସର୍ବୋଚ୍ଚ ମାନଦଣ୍ଡକୁ ବଜାୟ ରଖିବାକୁ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ

ଯୁବ ବୈଜ୍ଞାନିକଙ୍କୁ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱର ସ୍ଥିତ ଜାତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ପ୍ରତିଷ୍ଠାନ ନାଇଜରର ପଞ୍ଚଦଶ ସମାବର୍ତ୍ତନ ସମାରୋହକୁ ସମ୍ବୋଧନ କରି ଉପରାଷ୍ଟ୍ରପତି ବିଜ୍ଞାନ ନବସୃଜନ ଏବଂ ବୌଦ୍ଧିକ ନେତୃତ୍ୱ କ୍ଷେତ୍ରରେ ଭାରତର ଆକାଂକ୍ଷାକୁ ନାଇଜର ଅନୁଷ୍ଠାନ ପରିପୂରଣ କରିପାରୁଛି ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଅର୍ଥନୀତି ପ୍ରଯୁକ୍ତିବିଦ୍ୟା ବିକାଶ ଜାତୀୟ ସୁରକ୍ଷା ଏବଂ ନିରନ୍ତର ବିକାଶକୁ ସୁଦୃଢ଼ କରିବାରେ ଏହି ପ୍ରତିଷ୍ଠାନଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ବୈଜ୍ଞାନିକ ଶିକ୍ଷା ଏବଂ ଗବେଷଣାର ଏକ ପ୍ରମୁଖ କେନ୍ଦ୍ର ଭାବେ ନାଇଜର ଉଭା ହୋଇଥିବା ବେଳେ ଦେଶ ପାଇଁ ଦକ୍ଷତା ସମ୍ପନ୍ନ ବୈଜ୍ଞାନିକ ମାନବ ସମ୍ବଳ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି ବୋଲି ଶ୍ରୀ ରାଧାକ୍ରିଷ୍ଣନ କହିଛନ୍ତି। ବିଜ୍ଞାନ ଏବଂ ନବସୃଜନ ଉପରେ ଭାରତର ଅଗ୍ରଗତି ଉପରେ ଆଲୋକପାତ କରି ଉପରାଷ୍ଟ୍ରପତି କହିଛନ୍ତି ମହାକାଶ ମିଶନ ଟିକା ବିକାଶ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି ଏବଂ ନବୀକରଣୀୟ ଶକ୍ତି କ୍ଷେତ୍ରରେ ସଫଳତା ଦେଶକୁ ବିଶ୍ୱସ୍ତରୀୟ ସ୍ୱୀକୃତି ପ୍ରଦାନ କରିଛି। ଗବେଷଣା ଚିନ୍ତାଧାରା ଏବଂ ଅଖଣ୍ଡତା ଦୃଷ୍ଟିକୋଣ ଆଧାରିତ ଭବିଷ୍ୟତ ସମାଜ ଗଠନ ଦିଗରେ ବ୍ରତୀ ହେବାକୁ ଉପରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଦେଶର ଇଲେକ୍ଟ୍ରୋନିକ୍ସ କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାର କେତେକ ବ୍ୟବହୃତ ସାମଗ୍ରୀ ଉପରେ ମୂଳ ସୀମା ଶୁଳ୍କ ଛାଡ଼ କରିଛନ୍ତି। ସ୍ମାର୍ଟଫୋନ୍ ଲ୍ୟାପ୍ଟପ୍ ଇୟରଫୋନ୍ ହେଡ୍ଫୋନ୍ ଏବଂ ସ୍ମାର୍ଟ ଟିଭି ଭଳି ଇଲେକ୍ଟ୍ରୋନିକ୍ସ ଉପକରଣର ଘରୋଇ ଉତ୍ପାଦନ ପାଇଁ ବ୍ୟବହୃତ ହେଉଥିବା ଡିସ୍ପ୍ଲେ ଆସେମ୍ବ୍ଲି ଲିଥିୟମ୍ ଆଇଅନ୍ ସେଲ୍ ଏବଂ ଇଣ୍ଡକ୍ଟର କଏଲ୍ ଆଦି ସାମଗ୍ରୀ ଅନ୍ତର୍ଭୁକ୍ତ। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତ ତିନୋଟି ପୃଥକ୍ ପୃଥକ୍ ବିଜ୍ଞପ୍ତି ଜାରି ହୋଇଛି। ପିଏଲ୍ଆଇ ଯୋଜନା ଅଧୀନରେ ଘରୋଇ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରକୁ ଏହା ସହଯୋଗ ପ୍ରଦାନ କରିବା ଲକ୍ଷ୍ୟରେ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଶୁଳ୍କ ଛାଡ଼ ଦ୍ୱାରା ଆମଦାନୀ ନିର୍ଭରଶୀଳତା ହ୍ରାସ ପାଇବ ଏବଂ ସ୍ଥାନୀୟ ଉତ୍ପାଦନ ବୃଦ୍ଧି ସହ ଇଲେକ୍ଟ୍ରୋନିକ୍ ଇକୋସିଷ୍ଟମ୍ ଅଧିକ ମଜବୁତ ହୋଇପାରିବ। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ସଚିବ ଏସ୍ କ୍ରିଷ୍ଣନ୍ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଏହି ପଦକ୍ଷେପ ଦେଶରେ ମୂଲ୍ୟ ଶୃଙ୍ଖଳ ଏବଂ ଇକୋସିଷ୍ଟମ୍କୁ ଅଧିକ ସଶକ୍ତ କରିବାରେ ସହାୟକ ହେବ। କେରଳର କୋଚିଠାରେ ଚାଲିଥିବା ବ୍ରିକ୍ସ ମହିଳା ମନ୍ତ୍ରୀଙ୍କ ବୈଠକ ଉଦ୍ଯାପିତ ହୋଇଛି। ଉଦ୍ଯାପନୀ ଅଧିବେଶନରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଯୋଗଦେଇ କହିଛନ୍ତି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଭୁକ୍ତ ମନ୍ତ୍ରୀଗଣ ମହିଳା ବିକାଶ ସହିତ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ନିଜର ମତ ଉପସ୍ଥାପନ କରିଛନ୍ତି। ଏଭଳି ଚିନ୍ତାଧାରା ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଏ କ୍ଷେତ୍ରର ଆଲୋଚନାକୁ ପ୍ରୋତ୍ସାହନ ପ୍ରଦାନ କରିବା ସହିତ ସହଯୋଗକୁ ଅଧିକ ସୁଦୃଢ଼ କରିବ ବୋଲି ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଆଶାବ୍ୟକ୍ତ କରିଛନ୍ତି। ମହିଳା ନେତୃତ୍ୱ ବିକାଶ ଉପରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସହଯୋଗକୁ ତ୍ୱରାନ୍ୱିତ କରିବାରେ ଏହି ସମ୍ମିଳନୀ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିଛି। ଗତ 6 ତାରିଖରୁ ଆରମ୍ଭ ହୋଇଥିବା ଚାରିଦିନିଆ ଆଲୋଚନା ବୈଠକଗୁଡ଼ିକରେ ବ୍ରିକ୍ସ ମହିଳା କାର୍ଯ୍ୟଗୋଷ୍ଠୀ ଏବଂ ବ୍ରିକ୍ସ ମହିଳା ମନ୍ତ୍ରୀସ୍ତରୀୟ ବୈଠକ ଅନ୍ତର୍ଭୁକ୍ତ ଥିଲା। ପ୍ରଯୁକ୍ତିବିଦ୍ୟା ଏବଂ ଡିଜିଟାଲ ଦକ୍ଷତା ବୃଦ୍ଧି ନେଇ ଭାରତର ପ୍ରସ୍ତାବକୁ ବୈଠକରେ ସ୍ୱାଗତ କରାଯାଇଛି। ସମାବେଶୀ ଏବଂ ନିରନ୍ତର ଅଭିବୃଦ୍ଧିର ଏକ ପ୍ରମୁଖ ମାଧ୍ୟମ ଭାବେ ମହିଳା ନେତୃତ୍ୱାଧୀନ ବିକାଶ ପ୍ରତି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସେମାନଙ୍କର ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଆଜି ସୀମାନ୍ତ ଜିଲ୍ଲାଗୁଡ଼ିକର ପୁଲିସ୍ ଅଧୀକ୍ଷକଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଜାମ୍ମୁ କାଶ୍ମୀର ପଞ୍ଜାବ ଉତ୍ତରାଖଣ୍ଡ ରାଜସ୍ଥାନ ଗୁଜରାଟ ଉତ୍ତରପ୍ରଦେଶ ବିହାର ପଶ୍ଚିମବଙ୍ଗ ଏବଂ ଉତ୍ତର ପୂର୍ବ ରାଜ୍ୟଗୁଡ଼ିକ ସମେତ ସୀମାନ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପୁଲିସ୍ ଅଧୀକ୍ଷକ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ସମ୍ମିଳନୀରେ ଯୋଗ ଦେଇଛନ୍ତି। ସୀମାନ୍ତ ଅଞ୍ଚଳଗୁଡ଼ିକର ପରିସ୍ଥିତିର ସମୀକ୍ଷା ସହିତ ଉନ୍ନତ କାର୍ଯ୍ୟାନ୍ୱୟନ ପାଇଁ ମାର୍ଗ ଚିହ୍ନଟ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜିଠାରୁ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ମ୍ୟାଚ୍ ଆରମ୍ଭ ହେଉଛି। ବୋଷ୍ଟନ୍ଠାରେ ଆଜି ବିଳମ୍ବିତ ରାତିରେ ପ୍ରଥମ କ୍ୱାର୍ଟର ଫାଇନାଲରେ ଫ୍ରାନ୍ସ ଏବଂ ମରକୋ ପରସ୍କରକୁ ଭେଟିବେ। ଭାରତ ଇଂଲଣ୍ଡ ଚତୁର୍ଥ ପୁରୁଷ ଟି20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଆଜି ବ୍ରିଷ୍ଟଲ୍ରେ ଖେଳାଯିବ। ଏହି ମ୍ୟାଚ୍ ସ୍ଥାନୀୟ କାଉଣ୍ଟି ପଡ଼ିଆରେ ଭାରତୀୟ ସମୟ ରାତି 10:00 ଆରମ୍ଭ ହେବ। ଜାତୀୟ ଶିକ୍ଷାନୀତି 2020 ଏବଂ ସମସ୍ତଙ୍କ ପାଇଁ ଜୀବନବ୍ୟାପୀ ସାକ୍ଷରତା କାର୍ଯ୍ୟକ୍ରମ ଉଲାସ ଅଧୀନରେ ନିର୍ଦ୍ଧାରିତ ବୟସ୍କ ସାକ୍ଷରତା

0: ମାନଦଣ୍ଡ ହାସଲ କରିବାରେ ଉତ୍ତରାଖଣ୍ଡ ଦେଶର ଷଷ୍ଠ ପୂର୍ଣ୍ଣ ସାକ୍ଷର ରାଜ୍ୟ ହୋଇଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ମେଲବୋର୍ଣ୍ଣ ସ୍ମିଥ୍ ମୋଦି ସମାବେଶକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ। ବିଜ୍ଞାନ ଓ ନବସୃଜନର ଉପଯୋଗ ମାଧ୍ୟମରେ ରାଷ୍ଟ୍ର ନିର୍ମାଣ ପାଇଁ ଯୁବ ବୈଜ୍ଞାନିକଙ୍କୁ ଆହ୍ୱାନ ଦେଲେ ଉପରାଷ୍ଟ୍ରପତି। ନାଇଜର ଭୁବନେଶ୍ୱରର ପଞ୍ଚଦଶ ସମାବର୍ତ୍ତନ ସମାରୋହକୁ କଲେ ସମ୍ବୋଧନ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଫ୍ରାନ୍ସ ଏବଂ ମରକୋ ମଧ୍ୟରେ ଖେଳାଯିବ ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚ୍। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମାଲକାନଗିରି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ମାଲକାନଗିରି ସମ୍ବାଦଦାତା ଦୁର୍ଗା ପ୍ରସାଦ ପଟ୍ଟନାୟକ। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ରାଜ୍ୟ ସରକାରଙ୍କ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ କହିଛନ୍ତି କେନ୍ଦ୍ର ସରକାରଙ୍କ 12 ବର୍ଷ ଏବଂ ରାଜ୍ୟ ସରକାରଙ୍କ 2 ବର୍ଷରେ କୃଷି ସ୍ୱାସ୍ଥ୍ୟ ପାନୀୟ ଜଳ ଯୋଗାଯୋଗ ଓ ମହିଳା ସଶକ୍ତିକରଣ କ୍ଷେତ୍ରରେ ଅନେକ କଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ମାଲକାନଗିରିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଜିଲ୍ଲାର ସାମଗ୍ରିକ ବିକାଶ ନେଇ ଆଶା ପ୍ରକାଶ କରିଥିଲେ। ସେ କହିଥିଲେ
2: କୃଷି କ୍ଷେତ୍ରରେ ଜଳସେଚନର ବ୍ୟବସ୍ଥା, ଚାଷୀମାନଙ୍କର ଧାନର ମୂଲ୍ୟ ବୃଦ୍ଧି, ଉଠା ଜଳ ସେଚନରେ ଅନେକ ଯୋଜନା ନେଇଛୁ, ଆଉ ଚାଷୀମାନଙ୍କର ପାଇଁ PM କିଷାନ ଚେନ୍ କିଷାନ ବି ବର୍ତ୍ତମାନ ଦେବାର ବ୍ୟବସ୍ଥା କରୁଛୁ। ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ବହୁତ ଗୁଡ଼ିଏ ବର୍ତ୍ତମାନ ପଦକ୍ଷେପ ନିଆଯାଇଛି, ଯେଉଁଟାକି ଡାକ୍ତର ସମସ୍ୟା ଥିଲା, ଆମେ ଆସିଲା ପରେ ଅନେକ ନିଯୁକ୍ତି ଦେଇଛୁ, ଆଉ ବର୍ତ୍ତମାନ ବି ଅନେକ ନିଯୁକ୍ତି ଦେବାର ବର୍ତ୍ତମାନ ପ୍ରକ୍ରିୟା ଚାଲିଛି। ଆମେ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ ବର୍ତ୍ତମାନ ପାଖାପାଖି ଆମେ 30,000 ଉପରୁ କର୍ମଚାରୀ, ରେଗୁଲାର କର୍ମଚାରୀ ଆମେ ନିଯୁକ୍ତି ଦେଇସାରିଛୁ ବିଭିନ୍ନ ଡିପାର୍ଟମେଣ୍ଟରେ। ତ ଆମେ 2 ବର୍ଷ ଭିତରେ ଯେତିକି ପ୍ରତିଶ୍ରୁତି ଦେଇଥିଲୁ ପାଖାପାଖି ଆମେ ପ୍ରତିଶ୍ରୁତି ପାଳନ କରିଛୁ। ତେଣୁ ପ୍ରଧାନମନ୍ତ୍ରୀଙ୍କର ଯେଉଁ ଲକ୍ଷ୍ୟ ଅଛି ଗୋଟେ 2047 ଗୋଟେ ବିକଶିତ ରାଷ୍ଟ୍ର ଗଠନ କରିବା ପାଇଁ, ଗୋଟେ ଆତ୍ମନିର୍ଭର ଭାରତ ଗଠନ କରିବା ପାଇଁ, ସେଥିରେ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ମାଝୀ ମଧ୍ୟ ସମୃଦ୍ଧ ଓଡ଼ିଶା ଗଠନ କରିବା ପାଇଁ 2036 ଲକ୍ଷ୍ୟ ନେଇ ରଖିଛନ୍ତି। ଯେହେତୁ ସ୍ୱତନ୍ତ୍ର ପ୍ରଦେଶ ଗଠନ ହୋଇଥିଲା 1936, 2036 ତାକୁ 100 ବର୍ଷ ପୂର୍ତ୍ତି ହେବ। ତେଣୁ ଏ ଯୋଜନା ଗୁଡ଼ାକ ଯେଭଳି ଭାବରେ କାର୍ଯ୍ୟକାରୀ ହେଉଛି ତାକୁ କେମିତି ଜନସାଧାରଣଙ୍କ ପାଖରେ ପହଞ୍ଚିବ, ଆଉ ଯୋଜନା ଯୋଜନାରେ ରହିବ ନାହିଁ, ତ ସେଥିପାଇଁ ଆମର ଜନପ୍ରତିନିଧି, ଜିଲ୍ଲାପାଳ, ସମସ୍ତ କର୍ମଚାରୀ, ଆମ ଦଳର କର୍ମକର୍ତ୍ତା ଆଉ ବିଶେଷ କରି ସାମ୍ବାଦିକ ବନ୍ଧୁମାନଙ୍କୁ ବି ଆମେ ଅନୁରୋଧ କରୁଛୁ, ଆମର ଯେଉଁଠି ଅସୁବିଧା ରହୁଛି କି ଦୋଷ ଦୁର୍ବଳତା ରହୁଛି ତାକୁ ଯେହେତୁ ଆପଣ ଚତୁର୍ଥ ସ୍ତମ୍ଭ ହିସାବରେ କେମିତି ଲୋକଲୋଚନକୁ ଆଣିବେ, ଆଉ ଆମେ ତାକୁ ସମ୍ପୂର୍ଣ୍ଣ କରିବୁ। ଆଜି ଏହି କାର୍ଯ୍ୟକ୍ରମରେ ଆସିକି ଆମେ ବିଭିନ୍ନ ଡିପାର୍ଟମେଣ୍ଟଙ୍କ ସହିତ ବି ଆଲୋଚନା କଲୁ। ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଘର ଘର ଯୋଜନାରେ କୋଟି କୋଟି ଟଙ୍କା ଦେଇଛନ୍ତି, ବିଭିନ୍ନ କମ୍ପାନୀମାନେ ନେଇକି ଟେଣ୍ଡର ଆଜି ପର୍ଯ୍ୟନ୍ତ 2019 ନେଇକି କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ କିଏ 2019 କିଏ 2021 ଟେଣ୍ଡର ଏଗ୍ରିମେଣ୍ଟ କରିଛନ୍ତି, କିନ୍ତୁ ଦୁଃଖର ଆଉ ପରିତାପର ବିଷୟ 3 ବର୍ଷ ଭିତରେ କମ୍ପ୍ଲିଟ୍ ହେଲା ମଧ୍ୟ ଆଜି 2026 ଦ୍ୱାରା ପ୍ରାୟ 50% କାମ ହୋଇପାରିନାହିଁ। ତ ଆମ ସରକାର ଆସିଲା ପରେ ଡେଲି ମନିଟରିଂ କରାଯାଉଛି, ଆଉ ଜିଲ୍ଲା ପ୍ରଶାସନ ହେଉ କି ବିଭାଗୀୟ ଯେଉଁମାନେ ଅଛନ୍ତି, ପାନୀୟ ଜଳ ବିଭାଗ, ପଞ୍ଚାୟତରାଜ, ସେମାନେ ଯେଭଳି ଭାବରେ ତଦାରଖ କରୁଛନ୍ତି ଆଉ ଯେଭଳି ଭାବରେ କାମ ଚାଲିଛି ଖୁବ୍ ଜଲ୍ଦି ତାର ସମାଧାନ ହେବ ବୋଲି ମୁଁ ଆଶା କରୁଛି।
1: ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମର 2 ବର୍ଷ ପୂର୍ତ୍ତି ଅବସରରେ ମାଲକାନଗିରିରେ ଜିଲ୍ଲାସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ବିଧାୟକ ନରସିଂହ ମାଡକାମି ଓ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍କେ ଜିଲ୍ଲାର ବିକାଶ ଯାତ୍ରାକୁ ଆହୁରି ତ୍ୱରାନ୍ୱିତ କରିବାକୁ ଆହ୍ୱାନ ଦେଇଛନ୍ତି। ବିଭିନ୍ନ ବିଭାଗର ସଫଳ କର୍ମଚାରୀଙ୍କୁ ଏହି ଅବସରରେ ସମ୍ମାନିତ କରାଯାଇଥିଲା। ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଜିଲ୍ଲାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରି ଅସମ୍ପୂର୍ଣ୍ଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟ, ଶିକ୍ଷା, ସଡ଼କ, ପାନୀୟ ଜଳ, ଏୟାର ଷ୍ଟ୍ରିପ୍ ଓ ଜୟପୁର ମାଲକାନଗିରି ରେଳ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା ହୋଇଛି। ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମାଲକାନଗିରି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମରେ ଜିଲ୍ଲାସ୍ତରୀୟ ଯୋଗ ଶିବିର ଅନୁଷ୍ଠିତ ହୋଇଥିଲା। ବିଧାୟକ ନରସିଂହ ମାଡକାମୀ ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ କରିବାକୁ ଆହ୍ୱାନ ଦେଇଥିଲେ। ଜିଲ୍ଲାସ୍ତରୀୟ ଶିଶୁ ଓ କିଶୋର ଶ୍ରମିକ ନିରାକରଣ ସଚେତନତା ବୈଠକରେ ମାଲକାନଗିରିକୁ ଶିଶୁ ଶ୍ରମମୁକ୍ତ ଜିଲ୍ଲା ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ସମନ୍ୱିତ

ପଦକ୍ଷେପ ଉପରେ ଗୁରୁତ୍ୱ ଦିଆଯାଇଛି। କାଲିମେଳା ଥାନା ଅଞ୍ଚଳର ଜଙ୍ଗଲରୁ ପୋଲିସ ବିପୁଳ ପରିମାଣର ମାଓବାଦୀ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଆରକ୍ଷୀ ଅଧୀକ୍ଷକ ବିନୋଦ ପାଟିଲ କହିଛନ୍ତି, ସୂଚନା ଆଧାରରେ ଏଭଳି ତଲାସୀ ଅଭିଯାନ ଜାରି ରହିବ। ଜିଲ୍ଲାର ସାଂସ୍କୃତିକ ଓ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍କେ ଜନଜାତି ସଂଗ୍ରହାଳୟ ଓ ନିର୍ମାଣାଧୀନ ସ୍ପୋର୍ଟସ୍ କମ୍ପ୍ଲେକ୍ସ କାର୍ଯ୍ୟ ସମୀକ୍ଷା କରି ନିର୍ଦ୍ଧାରିତ ସମୟରେ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାଲକାନଗିରିରେ ଭାରତ ସରକାରଙ୍କ ଭିଭିଜି ରାମଜୀ ଯୋଜନାର ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳ କହିଛନ୍ତି, ଏହି ଯୋଜନା ମାଧ୍ୟମରେ ପ୍ରକୃତ ଶ୍ରମଜୀବୀଙ୍କ ପାଖରେ ସରକାରୀ ସୁବିଧା ପହଞ୍ଚାଇ ଗ୍ରାମୀଣ ଆର୍ଥିକ ସଶକ୍ତିକରଣକୁ ଗୁରୁତ୍ୱ ଦିଆଯିବ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ।

0: ହଁ ବଡ଼ ଭାଇ, ବର୍ତ୍ତମାନ ଦେଖ ଚାଷରେ ବହୁତ ପରିବର୍ତ୍ତନ ହେଲାଣି, ହେଲା କି? ଆମେ ଆଗରୁ ଜାଗା ଭାବୁନଥିଲେ ଯେ ଏମିତି ବି ଚାଷ ହବ, ସେ ପ୍ରକାର ଚାଷ ଆଜିକାଲି ଦେଖୁଛେ, ନାଇଁ କି? ଦେଖୁନ ବିନା ମାଟିରେ ବି ଚାଷ ହଉଛି,
1: ପାଣିରେ ଚାଷ ହେଇଯାଉଛି, ପାଇପ୍ ଗୁଡ଼ାକରେ କଣା କରିକି, ମୋଟା ପାଇପ୍କୁ କଣା କରିକି କିଛି ବ୍ୟବଧାନରେ ସେଠି ବି ଚାଷ ହଉଛି,
0: ଯୋଉଟାକୁ ହାଇଡ୍ରୋପୋନିକ୍ସ ଚାଷ ପଦ୍ଧତି କହୁଛନ୍ତି। ସେମିତି ପୋଖରୀ ନଥାଇକି ବି ଆମେ ମାଛ ଚାଷ କରିପାରୁଛୁ,
1: ବାୟୋଫ୍ଲକ୍ ଯୋଉଟା କହୁଛୁ,
0: ବାୟୋଫ୍ଲକ୍
1: ନନ୍ଦ ଗୁଡ଼ାକୁ ଆଣିକି କରିଦେଲେ 5-6 ଦେଇକି ତା ଉପରେ ପଲିଥିନ୍ ଦେଇକି ସେଠି ପାଣି ଜମା କରିଦେଲେ, ଦେଇକି
0: କୁଣ୍ଡରେ ବି କରୁଛନ୍ତି। ଆଉ ଏବେ ଏବେ ଦେଖୁଛେ ଆମେ ଯେ ଯୋଉ ଜଳ ଭଣ୍ଡାର ଯୋଉଗୁଡା ଅଛି ବଡ଼ ବଡ଼ ବନ୍ଧ, ସେଥିରେ ସବୁ ଘେରି ମାନେ ଜାଲି କରିକି ତା ଭିତରେ ମାଛ ଚାଷ ହେଉଛି, ଅର୍ଥାତ୍ ସେମାନେ ସେ ଘେରି ଭିତରୁ ଆଉ କାଢ଼େ ବାହାରକୁ ଯାଇପାରିବେନି, କିନ୍ତୁ ସେମାନେ ସେଇ ପାଣିରେ ରହିଥିବେ। ତେଣୁ ଚାଷରେ ବହୁତ ପରିବର୍ତ୍ତନ ହେଇଛି, ହଉଛି ବି, ଆକୁ ବି ଆହୁରି ଦେଖିବା। କିନ୍ତୁ କଥା ହେଉଛି ଆମର ଯୋଉ ପାରମ୍ପରିକ ଚାଷ ଯୋଉଟାକି ଆମେ ଧାନ ପନିପରିବା ଆମର ତୈଳବୀଜ ଫସଲ ବା ଅନ୍ୟାନ୍ୟ ଫସଲ ସବୁ ଆମେ ଚାଷ କରୁଥିଲୁ, କେମିତି କରୁଥିଲୁ, ସେ ସମୟରେ କେମିତି ଚାଷବାସ ହଉଥିଲା, ଏ ବିଷୟରେ ଆଜି ଟିକେ ଆଲୋଚନା କରିବା, ବୁଝିଲ କି?
1: ଆମର ଦେଖ ଆମର ସୃଷ୍ଟିରେ ପରିବର୍ତ୍ତନ ଗୋଟେ ନିୟମ ଏବଂ ସେଟା ବଳବତ୍ତର ରହିବ ସବୁବେଳେ, କେତେବେଳେ ସକାରାତ୍ମକ କେତେବେଳେ ନକାରାତ୍ମକ ଏମିତି ପରିବର୍ତ୍ତନ ହଉଛି। ତେବେ ଆମେ ଯାହା ଦେଖୁଛୁ ବର୍ତ୍ତମାନ ସୁଦ୍ଧା ଆମର ବହୁତ କିଛି ପରିବର୍ତ୍ତନ ହେଇଛି ଚାଷରେ, ଏବଂ ଚାଷ ସହିତ ସମ୍ପର୍କ ଥିବା ଅନ୍ୟାନ୍ୟ ଜିନିଷରେ, ଯେମିତି ଆମେ ମାଛ ଚାଷ କଥା କହୁଛେ ବା ପ୍ରାଣୀ ପାଳନ କଥା କହୁଛେ, ସବୁ କିଛିରେ ପରିବର୍ତ୍ତନ ହେଇଛି। ଆଉ ପାରମ୍ପରିକ କୃଷି ସାଙ୍ଗରେ ଯଦି ଆମେ ଟିକେ ବ୍ୟବଧାନ ଦେଖିବା, ତଫାତ ଦେଖିବା, ତାହେଲେ ଆମେ ନିହାତି ଜଣେ
0: ବୟୋଜ୍ୟେଷ୍ଠ
1: ଚାଷୀ ଭାଇଙ୍କ ସାଙ୍ଗରେ କଥା ହେଲେ ଜଣାପଡ଼ିବ। ଏବଂ ଆମ ଗହଣରେ ଆସିକି ପହଞ୍ଚି ଗଲେଣି ଆମର ପ୍ରତାପପୁରର ପ୍ରହଲ୍ଲାଦ ଦାସ, ଯାହାକୁ ଆମେ ବାଇନ ଭାଇ ବୋଲି ଡାକୁ। ଆଉ ଭାଇ ନମସ୍କାର।
2: ନମସ୍କାର ଭାଇ।
0: ସେ ଆମର ରେଡିଓର ନିୟମିତ ଶ୍ରୋତା, ଅନେକ ଚିଠି ବି ଦିଅନ୍ତି, ବିଭିନ୍ନ ବିଷୟରେ ଲେଖନ୍ତି, ସମାଜକୁ ସଚେତନ କରିବା ପାଇଁ ବିଭିନ୍ନ କଥା ମଧ୍ୟ ଉପଦେଶ ଦିଅନ୍ତି,
1: ବହୁତ ମୂଳକ କଥାବାର୍ତ୍ତା ବି କରନ୍ତି ଆମ ସମାଜକୁ ଶିଖେଇବା ପାଇଁ। ତେବେ ଆଜି ଯୋଉ ଆମେ କଥା ହେବା, ଆପଣଙ୍କୁ କେତେ ବୟସ ହେଲାଣି? 87 ହେଲାଣି। ଆପଣଙ୍କ ବାପା ବି ଚାଷ କରୁଥିଲେ? ଚାଷ କରୁଥିଲେ ସେଇ ପ୍ରତାପପୁରରେ, ସେଠି ଦଧିବାମନ
0: ଅଛନ୍ତି,
2: ସେ ପ୍ରତାପ ରୁଦ୍ରଦେବ ଆଣିଥିଲେ। ଯେତେବେଳେ ଚୈତନ୍ୟ ଦେବ ପୁରୀକି ଗଲେ,
1: ଏଇ ରାସ୍ତା ଦେଇକି ଯାଇଥିଲେ?
2: ନା, ସେଇ ପୁରୀରେ ଯାଇକି ସେଇଠି ସେ ଯେତେବେଳେ ତା ସବୁ କଥାବାର୍ତ୍ତା ସବୁ ପୁଥି ଶାସ୍ତ୍ରକୁ ଆଲୋଚନା କଲେ, ପ୍ରତାପ ରୁଦ୍ର ସେଥିରେ ଏକଦମ ବିହୋଳିତ ହେଇଗଲେ, ତାଙ୍କୁ ଗୁରୁ କହିଲେ।
1: ହଁ, ଆମ ମୟୂରଭଞ୍ଜର ରାଜା ପ୍ରଥମେ ଥିଲେ ଶାକ୍ତ, ତାପରେ ହେଲେ ଶୈବ, ତାପରେ ହେଲେ ବୈଷ୍ଣବ, ଏବଂ ରସିକରାଇ ମନ୍ଦିର ଆପଣଙ୍କର ହରିପୁରରେ
2: ଅଛି।
1: ଆଉ ଏପଟେ ସେ ଯେତେବେଳେ କଲିକତାରୁ ପୁରୀ ଯାଉଥାନ୍ତି, ଯାହା ଇତିହାସ କହୁଛି ଯେ ଏଇ ରାସ୍ତା ଦେଇକି ଯାଆନ୍ତି, ଏବଂ ପ୍ରତାପପୁର, ମାଣତ୍ରୀ ଏବଂ ରେମୁଣା, ଯୋଉ ରେମୁଣା ହେଇକି ସେ ଯାଉଥିଲେ ସେପଟେ, ଆଉ ଫେରିଲା ବେଳେ କୁଆଡେ ତାଙ୍କର ରାସ୍ତା ଅଲଗା ଥିଲା। ତ ଏନିୱେ, ଆପଣ ଚାଷକୁ ତାହେଲେ କେତେ ବର୍ଷ, ଆପଣ ବୟସ ବର୍ତ୍ତମାନ 87 ହେଲାଣି, କେତେ ବର୍ଷରୁ ଆପଣ ଚାଷ ତାହେଲେ ଚାଷ ସହିତ ସମ୍ପର୍କ?
2: ମୋର 10 ପାଖରୁ ମୁଁ ଚାଷରେ ନେଇଛି, ପାଠପଢା ଛାଡ଼ିଦେଲି, ଆଉ କରିବା ପାଇଁ କେହି ନାହିଁ।
1: 77 ବର୍ଷ ତା ମାନେ କହିବାକୁ ଗଲେ ଆପଣ

0: ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ ଚାଷ ସହିତ। ତେବେ ମାଇନ ଭାଇ, ବର୍ତ୍ତମାନ ପରିସ୍ଥିତିରେ ଯେଉଁ ଚାଷ ହେଉଛି, ଆପଣ ତ ଜାଣିଥିବେ ମଝିରେ ଆମେ ଆମ ଭାରତରେ ଖାଦ୍ୟ ଅଭାବ ଥିଲା ଏବଂ ସେଥିରେ ଗ୍ରୀନ ରିଭଲ୍ୟୁସନ୍ ଯେଉଁଟାକୁ
1: ସବୁଜ ବିପ୍ଳବ,
0: ସବୁଜ ବିପ୍ଳବ ବୋଲି କୁହାଯାଏ, ତାକୁ ଆମେ ବିଭିନ୍ନ ରକମ ରୂପ ଦେଲେ ଏବଂ ଆମର ଖାଦ୍ୟ ଅଭାବକୁ କମସେ କମ ଆଗରୁ ଯେଉଁ ବାହାରୁ ଆଣିତେ ହେଉଥିଲା, କିଛି ନହେଲେ ଆମର ଖାଇବା ପାଇଁ ଚାଉଳ ହଉ ବା ଗହମ ହଉ, ସେଟା ଆମର ହେଇଛି, କିନ୍ତୁ ପରିବର୍ତ୍ତନଟା ଆପଣଙ୍କୁ କେମିତି ଲାଗୁଛି?
2: ପରିବର୍ତ୍ତନଟା ଦେଖାଉଛି ଯେ ଆଗରୁ ସବୁ ପ୍ରତି ଘରେ ହଳ ହଳିଆ ଥିଲା, ଗାଈ ଥିଲା, ସବୁ ଗୁଠେ ଗୁଠୁ ଗୋରୁ ଥିଲେ, ଗୋବର ହଉଥିଲା, ଛେଳି ରଖୁଥିଲେ, ଛେଳି ଗୁନାଡ଼ି ଗୋବର ଆଉ ପୋଖରୀ ପଙ୍କ ଆକୁ ଆଣିକି ବିଲରେ ପକେଇକି ଚାଷ ହଉଥିଲା। ଆଉ ଏ ରୋଗ ଫୋଗ ନାଗିଲେ ଇଏ ତାକୁ ସବୁ ଇଏ ଅଲଗା ଔଷଧ ଗଛ ଚେର ମୂଳ ପତ୍ର ନେଇକି ସବୁ ରସ କରିକି ଫିଙ୍ଗି ଦଉଥିଲେ କି ପୋତି ଦଉଥିଲେ, ସେ ପୋକ ସବୁ ଚାଲିଲା।
0: ତାମାନେ କବିରାଜୀ ଯେମିତି ଆୟୁର୍ବେଦିକ ଚିକିତ୍ସା ଏବଂ ହୋମିଓପାଥିକ ଚିକିତ୍ସା ଏଲୋପାଥିକ ଚିକିତ୍ସା ଆମ ଦେହ ପାଇଁ କରୁଥିଲେ, ଆମ ପ୍ରାଣୀମାନଙ୍କ ପାଇଁ କରୁଥିଲେ, ଚାଷରେ ବି ସେଇ ସମାନ
2: ଥିଲା। ହଁ, ଏ ଅନ୍ତମୂଳ ଟିକେ ନେଇକିରି ସେ ଶନିବାର ରବିବାର ଅମୁଧୁଆ ଯାଇକିରି ଧୁବଲି ରୋଗ ରହିବ ନାହିଁ ବିଲରେ, ଏମିତି ସବୁ ଯାକ ଥିଲା।
0: ଏବଂ ସିଏ ବିଜ୍ଞାନସମ୍ମତ ହେଇଥିବ ନିହାତି, ନହେଲେ ଯେ ତୁଟକା ତ କହିଦେଲା
1: ଭୁଲ ହବ,
0: ଭୁଲ ହବ, କିନ୍ତୁ ବିଜ୍ଞାନସମ୍ମତ ଜିନିଷ ଏବେ କିନ୍ତୁ ଆସ୍ତେ ଆସ୍ତେ ସେଟା ଲୀନ ହେଇଗଲା।
2: ସେଗା ଆଉ କିଛି ନାହିଁ, ବର୍ତ୍ତମାନ ଗୁରୁ ଗାଈ ତ ନାହିଁ, ଆଗରୁ ପଡ଼ିଆ ଥିଲା, ଗୁରୁ ଚରୁଥିଲେ, ଏଇଟା ପଡ଼ିଆ ନାହିଁ, ସବୁ ଘର ଦ୍ୱାର କରିକି ଯେ ଝାର ବାଗାର ପାନ କରିକି ସେ ଗୁରୁ ଚରୁକୁ ସବୁ ମାରିଦେଲେ।
0: କିନ୍ତୁ ବିଭାଗ ଅଛି, ପ୍ରାଣୀ ବିଭାଗ ଅଛି, ରୀତିମତ ଡାକ୍ତର ଫାକ୍ତର ସବୁ ଅଛନ୍ତି, କିନ୍ତୁ ପ୍ରାଣୀ ଆମ ପାଖରେ
2: ନାହିଁ। ତାହେଲେ ଗୋବର ଅଭାବ ହେଉଛି, ଏଇଟା ସାର, ଖାଲି ସାର ଢାଳିକିରି ଚାଷ ହେଉଛି,
0: ରାସାୟନିକ
2: ସାର।
1: ଆପଣ ଦେଖିବାରେ କେତେ ବର୍ଷ ହେଲାଣି, ମାନେ ସବୁଜ ବିପ୍ଳବ ବୋଧେ 60 ଦଶକରେ ହେଇଥିଲା ନା କି?
0: ଏଇ ଯୋଉ ପରିବର୍ତ୍ତନ ହେଲା, ଆପଣ ଏମୋନିଆ କଥା କହୁଛନ୍ତି,
1: ୟୁରିଆ
0: ଆମେ ସେଟାକୁ ବ୍ୟବହାର କରୁଛେ, କେତେବେଳେ ବିଭିନ୍ନ ପ୍ରକାର ପଟାସ ବି ଆଣୁଛେ, ଯେହେତୁ ସିଏ ଗଛର ବା ଯାହା ଆମେ ଫସଲ କରିବା ତାର ରୋଗ ନିରୋଧକ ଶକ୍ତି ଏବଂ ପୋକ ସମ୍ଭାଳିବାର ଶକ୍ତି ବଢ଼େଇବା ପାଇଁ ଆମେ ପଟାସ ବି ଦଉଛେ। ତ ବର୍ତ୍ତମାନ କିନ୍ତୁ ଚାଷୀ ଭାଇମାନେ ତ ପରିବର୍ତ୍ତନ କରିଛନ୍ତି, କରିବେ ମଧ୍ୟ, କିନ୍ତୁ ଆପଣ ଜାଣିବା ଭିତରେ ଆମେ ଯୋଉ ପାରମ୍ପରିକ କୃଷି କରୁଥିଲୁ ବା ଆମର ଧାନ,
2: ଆମର ସେତେବେଳେ ମାଣଟାରେ 5 ପୋଟି 6 ପୋଟି ଧାନ ଏମିତି ହଉଥିଲା,
1: ଅମଳ ହଉଥିଲା,
2: ଅମଳ ହଉଥିଲା, ଏଇଟା 15 ପୋଟ 20 ପୋଟ ଧାନ ହଉଛି, ଲୋକ ସେଟାକୁ ଛାଡ଼ି
0: ଚାଉଳରେ ଯୋଉ ବଳଟା ରହିବା କଥା ସେ ବଳ
2: ନା ନାଇଁ ସ୍ୱାଦ ବି ନାହିଁ।
1: ସେ କୋଉ କୋଉ ଧାନ ଥିଲା ଆପଣ ମନେ ଥିବ?
2: ମକେଇ, ଅସିଣା, କାଶିପୁଲ, ମାଳତ, ଆଉ ନୁଆଗୁଡ଼ି, ବେଲମଞ୍ଜି, ଆଉ କର୍ଣ୍ଣଶାଳ, ଧୂଳିଆ, ଆଉ ଜାମାଇନାଡୁ, ଖଇ ପାଇଁ
0: ଜାମାଇନାଡୁ,
1: ମୁଢି ପାଇଁ,
2: ମୁଢି ପାଇଁ ସେ ମକେଇ, ଅସିଣା, ମୁଢି ଭଲ
1: ଭଲ ହଉଥିଲା,
2: ସେ ସବୁ ହଉଥିଲା
1: ଧୀରେ ଧୀରେ। ସେ
2: ଆମର ଏଇ ଭଉଣିଆ ମାରୁଡ଼ି ଘର ଜମି ଅଛି, ସେଠି ବାରିପଦାରେ ଭଉଣିଆ ମାରୁଡ଼ି ଅଛି, ସେ ତାଙ୍କର ଜମି ଅଛି, ସେ ଯାଇକି ପ୍ରଥମ ଯେ ଚାଷ କରିଥିଲା ଏଇ ଚାଇଚୁଙ୍ଗ ଧାନ, ଚାଇଚୁଙ୍ଗ ଧାନ ଦେଖିଲେ ସମସ୍ତେ ଦେଖିକରି ଆରେ ବାବା ତାର ଏତିକି ସୁନ୍ଦର ଡେଟ୍ ଛାଡ଼ିଛି, ଆମେ ବି କରିବା ଆଉ
1: କେନ୍ଟା।
2: ସେଇଠୁ ଆସ୍ତେ ଆସ୍ତେ ସେ ସେଇ ଆଡ଼କୁ ଗଡ଼ିଲେ ଲୋକ, ଆସ୍ତେ ଜଣେ କଲା, ଦୁଇ ଜଣ କଲା, ପାଞ୍ଚ ଜଣ କଲା, ଦଶ ଜଣ କଲେ, ଏଇଟା ସାରା ଜମି ଯେତେ ଆଡ଼େ ଅଛି ସବୁଆଡ଼େ ସେଇ ଧାନ ହିଁ ଚାଷ ହେଉଛି, ଆଉ ପୁରୁଣା ଧାନ ବିଲକୁଲ ନାହିଁ, ଆଗକାର ଧାନ,
0: ସେଇ ବିହନ ବି ଆଉ କେହି ସାଇତିକି ରଖି
2: ନାହିଁ, ନାହିଁ ଅଛି, ସିଏ ମିଳିବ ହାଇ ପାହାଡ଼ ତଳଆଡ଼େ,
0: ଯେଉଁଠି ଆମର ପରିବର୍ତ୍ତନ ବେଶୀ ହେଇନି ବା ଚାଷୀ ଭାଇମାନେ ପୁରା ମାନେ ପୁରୁଣା ଅଭ୍ୟାସରେ ଅଭ୍ୟସ୍ତ ଏବଂ ସେମାନେ ଜିଦ କରିକି ତାକୁ ବଞ୍ଚାଇକି ରଖିଛନ୍ତି ସେମାନଙ୍କ ପାଖରୁ। କିନ୍ତୁ ଆମେ ଯୋଉ ଏଇ ପରିବର୍ତ୍ତନ କରିଦେଇଛୁ, ସାର ଔଷଧ ବ୍ୟବହାର କରିବା, ରାସାୟନିକ ବିଭିନ୍ନ କୀଟନାଶକ ଔଷଧ ବ୍ୟବହାର କରିବା, ତାପରେ ପୁଣି ହରମୋନ୍ ଏବେ ଦେଲେଣି, ଆଉ ଘାସ ମରିବା ପାଇଁ ହାର୍ବିସାଇଡ୍ ବି ବ୍ୟବହାର କରୁଛେ, ତେବେ ଆପଣ ଜାଣିବା ଭିତରେ ଆପଣ କେତେ ବର୍ଷ ହେଲାଣି ଏଇ ପରିବର୍ତ୍ତନଟା ଦେଖିଲେଣି? ଆମେ ତ କହୁଛେ 60 ବା 70 ଦଶକର ହେଇଛି, କିନ୍ତୁ ଆପଣ ଜାଣିବା
2: 45-50 ବର୍ଷ
0: ହେଇଗଲାଣି। ତେବେ କିନ୍ତୁ ଗୋଟେ କଥା, ଆମେ ଯୋଉ ପରିମାଣ ପାଉଥିଲେ ସେ ପରିମାଣରେ ବହୁତ ପରିବର୍ତ୍ତନ ହେଇଛି, ପରିମାଣ ଅଧିକା ପାଉଛେ।
2: ମୋର ବାପା କୁହନ୍ତି ଆମର ଭାରତରେ ଥିଲେ 14 କୋଟି ଲୋକ, 14 କୋଟି ନା 150 କୋଟି ଲୋକ ହେଲେ, ତାହେଲେ ଖାଇବାଟା ଯେମିତି ହବ, ତାହେଲେ ସେତେବେଳକୁ ବୈଜ୍ଞାନିକ ମାନଙ୍କୁ କୁହାଗଲା ଯେ ତୁମେ ଗବେଷଣା କର, ଅଧିକ ଅମଳକ୍ଷମ ବିହନ ବାହାର କର, ସେମାନେ ଗବେଷଣା ଚାଲିକି ବାହାରେଇ ଦେଉଛନ୍ତି। ଆଉ ଏଇଟା
0: ମାନଙ୍କୁ ଯେତେବେଳେ ମାନେ ସେମାନେ ଚାଲିଗଲେ, ସେଟା ହଉଛି ଆମର 1947 ଯୋଉ କୁହା ହଉଛି, ସେତେବେଳକୁ ଆମର 40 କୋଟି ଥିଲା, ଆପଣଙ୍କ ବାପା ଆଉ ଟିକେ କମ କହୁଛନ୍ତି, 14 କୋଟି ମାତ୍ର ଥିଲା ଲୋକସଂଖ୍ୟା। ତେବେ ତାପରେ ବଢିଯାଇଛି ଲୋକସଂଖ୍ୟା, ଏବଂ କ୍ରମବର୍ଦ୍ଧିଷ୍ଟ ଲୋକସଂଖ୍ୟାକୁ ଆଖି ଆଗରେ ରଖିକି ଆମ ପରିମାଣକୁ ବଢେଇଲେ ଏବଂ ଫସଲରେ କେମିତି ଅଧିକା ଅଧିକା
2: 47 ସାଲରେ ତ ପ୍ରତାପ ମହନ୍ତ ଛାଡ଼ିଲେ ରାଜାପତି
0: ନା, ମୟୂରଭଞ୍ଜର

0: ରାଜା ଯେଉଁ ଥିଲେ ଶ୍ରୀରାମଚନ୍ଦ୍ର ଭଞ୍ଜ ବି କିଛି କମ୍ ନଥିଲେ, ଏବଂ ମୟୂରଭଞ୍ଜର
1: ତାଙ୍କରି ତ ପୁଅ ଏମାନେ ପୂର୍ଣ୍ଣଚନ୍ଦ୍ର
0: ପ୍ରସାଦ ଏମାନେ। ତେବେ ପରିବର୍ତ୍ତନର ସ୍ରୋତ ସେଇଦିନୁ ଲାଗିଛି, କିନ୍ତୁ ବର୍ତ୍ତମାନ ଆପଣ ଯେଉଁ କହୁଛନ୍ତି ଯେ ଆମେ ଗୁଣ ଆଉ ଦେଖିଲୁନି, ଯାହା ଆମେ ଅମଳ କଲୁ ତାର ଆଉ ଗୁଣବତ୍ତାକୁ ଦେଖିଲୁ, ଆମର ଖାଲି ପରିମାଣ ଟିକେ ବେଶୀ ଦରକାର ହେଲା, ଏବଂ ପରିମାଣ ହିସାବରେ ଆମେ ପାଇଲୁ ବି, ପରୋକ୍ଷ ଭାବରେ ଆମର କ୍ଷତି କିସ ହେଇଛି ଆପଣ ଜାଣିବା ଭିତରେ?
1: ଯେଉଁ ରୋଗ ବ୍ୟାଧି ସବୁ ବଢି ଚାଲିଛି, ଡାକ୍ତରଖାନା ବି ବଢି ଚାଲିଛି, ରୋଗ ବି ବଢି ଚାଲିଛି, ସଂଖ୍ୟା ବି ବଢି ଚାଲିଛି, ଆଉ ଚାଷ ବି ବଢି ଚାଲିଛି।
0: କିନ୍ତୁ ଏଇଠି ଏଇଠି ଆପଣ ବାଇନ ଭାଇ ନିହାତି ରାଜି ହେବେ ଆମ ସହିତ ଯେ ଆଗରୁ ବି ରୋଗ ଥିଲା, ବହୁତ କିଛି ରୋଗ ଥିଲା ଯୋଉଥିରେ କି ବହୁତ ଲୋକ ମରିଯାଉଥିଲେ, ଇଭିନ୍ ଆମର ରାଜକୀୟ ଯୋଉ ଆମର ରାଜାଙ୍କର ବଂଶ ରହିଥିଲେ ସେ ଭିତରେ ଗୋଟେ ରୋଗ ହଉଥିଲା ଆପଣଙ୍କର ସ୍ମଲ ପକ୍ସ ବୋଲି ତାକୁ କୁହାହଉଛି,
2: ହାଡ଼ଫୁଟି
0: ହାଡ଼ଫୁଟି ରୋଗ, କିନ୍ତୁ ସେଟା ହଉଛି ଭାରି ଜୀବନ
1: ମିଳିମିଳା ବସନ୍ତ ଗୁଣ୍ଡି
0: ନା ମିଳିମିଳା ତ ଏବେ ବି ଅଛି, ଆଉ ଗୋଟେ ସାଧାରଣ ପକ୍ସ ବି ଏବେ ବି ଅଛି, କିନ୍ତୁ ଆଉ ଗୋଟେ ସ୍ମଲ ପକ୍ସ ବୋଲି ରୋଗ ହଉଥିଲା ଯୋଉଥିରେ କି ଦେଖାଯାଉନଥିଲା, ଆଉ ବହୁ ଜଣ ମରିଯାଉଥିଲେ, ରାଜମାତା ମରିଛନ୍ତି, ରାଜକୁମାରୀ ମରିଛନ୍ତି, ରାଜକୁମାର ମରିଛନ୍ତି ଆମ ମୟୂରଭଞ୍ଜ ଜିଲ୍ଲାରେ, ଆଉ ସେଗୁଡାକ ଆମେ ପ୍ରତିହତ କରିପାରିଛୁ।
2: ଦେହପା ତ ଖରାପ ହେଲା, ପରବର୍ତ୍ତୀ ସମୟରେ ଆମେ ଯୋଉ ଏଇ ଯୋଉ ଜିନିଷ ଯୋଉ ଗୁଣବତ୍ତାରେ ପରିବର୍ତ୍ତନ ହେଲା, ଆମର ଖାଦ୍ୟ ଜୀବନଶୈଳୀରେ ପରିବର୍ତ୍ତନ ହେଲା, ଖାଦ୍ୟର ପରିମାଣରେ
1: ସବୁଥିରେ ପରିବର୍ତ୍ତନ ହେଲା, ପାଣି ବି ପରିବର୍ତ୍ତନ ହେଇଗଲା, ନଦୀ ପୋଖରୀ ଗଡ଼ିଆ ପୋଖରୀ ଯେତେ ଯେତେ ସବୁ ପାଣି ବି ବ୍ୟବହାର ହଉଛି ସେ ବି ସବୁ ଖରାପ ହେଇଗଲା,
0: ସେ ତ ହେଇଛି, କିନ୍ତୁ ସେ ଯୋଉ ରୋଗଟା ଆମେ କହୁଥିଲେ ତାପରେ ବାହାରିଲା ଗବିଜ ଟୀକା, ଏବଂ ଗବିଜ ଟୀକା ପ୍ରାୟ ସମସ୍ତେ ନେଇଛନ୍ତି, ଆପଣଙ୍କ ହାତରେ ବି ଥିବ, ତାପରେ କୁହାଗଲା ଯେ ସେ ସ୍ମଲ ପକ୍ସ ଆଉ ଭାରତ ବର୍ଷରେ ନାହିଁ, ପୃଥିବୀରେ ବି ନାହିଁ। ତ କିନ୍ତୁ ବର୍ତ୍ତମାନ ଆଉ ଅଲଗା ପ୍ରକାର ରୋଗ ଯେମିତି କୁହାଯାଏ ଆମର କର୍କଟ ରୋଗ ବା ଅଳ୍ପ ବୟସରୁ ଯୋଉଗୁଡା ହବା କଥା ନୁହେଁ, ମଧୁମେହ ହଉ, ଉଚ୍ଚ ରକ୍ତଚାପ ହଉ,
1: ମଧୁମେହଟା ବହୁତ ବଢିଛି, ବହୁତ 12-14 ବର୍ଷ 15 ବର୍ଷ ପିଲା ଆଗ ସବୁ ମଧୁମେହ।
0: ଆପଣ ଏବେ କେତେ ଚାଷ କରୁଛନ୍ତି ବା ଆପଣଙ୍କ ପରିବାରରେ?
1: ଆମର ପରିବାର ରହିଲେ ଆମର ଅଧମାଣି ଜମି ଭାଗ।
0: ଆଚ୍ଛା, ଚାଷ ହଉଛି ବର୍ତ୍ତମାନ?
1: ହଁ,
0: କିସ କିସ କରନ୍ତି ସବୁ?
1: ଆମର ସେଇ ସ୍ୱର୍ଣ୍ଣଟା
0: ସ୍ୱର୍ଣ୍ଣ ଧାନ, ସେ ବି କହିବାକୁ ଗଲେ ଅଧିକ ଅମଳକ୍ଷମ ଧାନ ସ୍ୱର୍ଣ୍ଣଟା ପ୍ରାୟ ଆମର ମୟୂରଭଞ୍ଜ ଜିଲ୍ଲାରେ 26ଟା ଯାକ ବ୍ଲକରେ ହଉଛି। ତେବେ ଆଉ ପୁରୁଣା ଧାନ କିଛି ଆପଣ ବି ରଖିପାରିନାହାନ୍ତି?
1: ଆମର ତ ଗୋରୁ ଗାଈ ନାହିଁ, ଗୋବର ନାହିଁ, ଏଇଟା ଗୋଟେ ଗୋବର କିଣିବାର 2000 ଟଙ୍କା ଦରକାର, ଆଉ ସେ ଯଦି ଖର୍ଚ୍ଚ କରିବା
0: ତାହେଲେ କୋଉଠୁ ବି କୋଉଠୁ କିଣିବେ
1: ବି ନାହିଁ,
0: କମ୍ ତ ସିଏ ବି ତ କମ୍ ହେଇଛି ନା, ବହୁତ କମ୍ ଲୋକ ରଖୁଛନ୍ତି।
2: ତାପରେ ଏବେ ଯୋଉ ଗାଈ ପାଳନ ବା ଇଏ କଥା କୁହାହଉଛି, ଯୋଉମାନେ କ୍ଷୀର ପାଇଁ ବ୍ୟବସାୟ ପାଇଁ କରୁଛନ୍ତି ସେମାନେ ଉନ୍ନତ ଜାତିର ଗାଈ ଆଣୁଛନ୍ତି, ଯୋଉଟା କି ଜର୍ସି ହଲଷ୍ଟିନ୍ ଅନ୍ୟାନ୍ୟ ଜାତିର, ସେ ଗାଈର ଗୋବର ଆଉ ଦେଶୀ ଗାଈର ଗୋବର ଭିତରେ ଅନେକ
1: ପ୍ରଭୁତ୍ୱ ପାର୍ଥକ୍ୟ
2: ନାଇଁ,
1: ଏଇଟା ଦାନା ଖିଆ
2: ଦାନା ଖିଆ
1: ଏଗୁଡା ସବୁ ସାର ଖିଆ ଗୋବର, କିନ୍ତୁ ଆମର ଖାଲି ଘାସ କୁଟା କୁଣ୍ଡା
2: ଚୁଡ଼ାଡ଼ି।
0: ଆପଣଙ୍କ ଗାଈ ଆପଣଙ୍କ ଘରେ ଆପଣ ଦେଖିବା ଭିତରେ କେତେ ବର୍ଷ ହେଲାଣି ଆଉ ଗୋପାଳନ ନାହିଁ ବା
1: ଗାଈ? 20-25-30 ବର୍ଷ ଖଣ୍ଡେ ହେଇଗଲାଣି ଗାଈ, ଆଉ
0: କ୍ଷୀର ତ ଖାଇପାରୁନଥିବେ?
1: ନାହିଁ, ଯାହା କିଣା ହଉଛି ଏଇ କ୍ଷୀରବାଲା ଗାଡ଼ି ଆସିନେ ସେ ତା ପାଖରୁ 40 ଟଙ୍କା କିଲୋ
0: କିଣା, ସେଥିରେ ଛୁଆ ପିଲା ସମସ୍ତେ ଖାଇଲା ବେଳକୁ ସେ ତ ନିଅଣ୍ଟ ହେଇଯିବ।
1: ହଁ, ଅସୁବିଧା ହଉଛି।
0: ଆଚ୍ଛା, ଭାତଟା କିନ୍ତୁ ଆପଣଙ୍କର ଯେତିକି ଧାନ ଚାଷ କରନ୍ତି ସେଥିରେ ଭାତଟା
1: ହେଇଯାଏ? ଭାତଟା ହେଇଯାଏ।
0: କେତେ ପିଲା ପିଲି ଆପଣଙ୍କର?
1: ମୋର 2 ପୁଅ 2 ପୁଅ, ଇଏ ହେଲା ବଡ଼, ଇଆର 5, ସେ ତାର ହଉଛି 3 ପୁଅ 2 ଝିଅ।
0: ଆଚ୍ଛା,
1: ସାନ ପୁଅ ଯିଏ ସେ ସାଇକେଲ ଦୋକାନ କରେ ସେ ତାର 2ଟା ପୁଅ ଗୋଟେ ପୁଲିସ ଚାକିରି କରୁଛି ଆଉ ଜଣେ ଇଲେକ୍ଟ୍ରି କାମ କରୁଛି।
0: ନାତି ନାତୁଣି କେତେ ହେଇଗଲେଣି ଆପଣଙ୍କର?
1: ମୋର ବର୍ତ୍ତମାନ ହେଇଗଲେ 5, ସେ 2-7।
0: 7 ଜଣ? ଝିଅ ନାହିଁ?
1: ମୋର ଝିଅ ନାହିଁ।
2: ତାପରେ ନାତି ନାତୁଣୀ ପରିବାର ତମାନେ ସଂଖ୍ୟା କେତେ ସବୁ ସମସ୍ତଙ୍କୁ ଯଦି
1: ମିଶାଏ? ଆମର 2ଟା ବୋହୁ, ମୋ ସ୍ତ୍ରୀ ତ ମରିଗଲା ସେ ନାହିଁ, ଆଉ 2ଟା ବୋହୁ, ଏଇ ଛୁଆମାନେ ଆଉ ଏଇ 2 ପୁଅ,
2: କେତେ
1: ଏମାନେ 7, ଆଉ ଇଏ 8, 9, 10, 11 ଜଣ, ମୁଁ ବସିକି 12 ଜଣ।
2: ଏ ସବୁ ମାନେ ମିଶିକି ଅଛନ୍ତି ନା ଭିନ୍ନ ଭାଗ?
1: ନାହିଁ, ସାନ ଅଲଗା ଅଛି, ବଡ଼ ଭିତରେ ଅଲଗା ଅଛି।
2: ଆପଣ କାହା ସାଙ୍ଗରେ?
1: ମୁଁ ବଡ଼ ପାଖରେ।
2: ଆଚ୍ଛା, ଆଉ ଗୋଟେ କଥା ବି ଦେଖନ୍ତୁ, ଆମେ ଯଦି ପନିପରିବା ଦେଖିବା, ଆଗରୁ ସବୁ ପନିପରିବା ଯୋଉଗୁଡ଼ା ରହୁଥିଲା ବା ଯୋଉ ଯାହା ସବୁ ଉତ୍ପାଦନ ହଉଥିଲା ଏବେକାର ପରିବା ଦେଖୁଥିବେ, ଏବେ ଅଦିନିଆ ପରିବା ବି ବହୁତ ମିଳିଲାନି,
1: ଫୁଲକୋବି ବନ୍ଧାକୋବି ମିଳୁଛି।
2: ହଁ, ଏଗା ସବୁ ଅଦିନିଆ
1: କୁହାଯାଉଛି, 60 ଟଙ୍କା ଲେଖା ଗୋଟେ ଫୁଲକୋବି, ଆଉ ବନ୍ଧାକୋବି ହେଲାଣି 30-40 ଟଙ୍କା କରୁଛନ୍ତି କିଲୋ
2: ଓଜନରେ ଦଉଛନ୍ତି, କିନ୍ତୁ ସେଟା ଯେହେତୁ ଆମେ ଜାଣୁ ଯେ ଶୀତ ଦିନରେ କୋବି ହୁଏ, କିନ୍ତୁ ଏହା ଖରାଦିନେ ବି ସବୁ ବାହାରୁ ଆସୁଛି।
1: ଏଇଟା।

0: ପରି ଜିନିଷ ବାହାରୁଛି ସେତେବେଳେ ନିୟମ ଭିତରେ କିଛି ଜିନିଷ ଆଉ ନାହିଁ, ଏଇଟା ନୂଆ ନିୟମରେ ସବୁ ଜିନିଷ ଯେତେ
1: ଏଇ ପରିବର୍ତ୍ତନଟା ଦେଖିଲା ପରେ ଆପଣ ବି ତାପରେ ଯାହା ଯାହା ଘଟୁଛି ଆମର ଆମ ସହିତ ବା ସମାଜ ସହିତ ମନ ତ ବେଳେ ବେଳେ ଆନ୍ଦୋଳିତ ହଉଥିବ ଆପଣ?
0: ନିଶ୍ଚୟ ନା, ଆଉ ରୋଗ ଘରେ ଘରେ ସମସ୍ତ ରୋଗ ବାହାରି ପଡ଼ିଲା, କାର ଗଣ୍ଠି ବଥା, ଅଣ୍ଟା ବଥା, ପିଠି ବଥା, କାର ପେଟ ଗୁଣମାଳ, ଆଉ କାର ମଧୁମେହ, ଏହା ତ ମଧୁମେହ, ଏହା ବହୁତ ବି ମଧୁମେହ, ଏମିତି ସବୁ ପଇସା ଖର୍ଚ୍ଚ ହଉଛି ଡାକ୍ତର ନଉଛନ୍ତି।
2: ତଥାପି ବାଡ଼ି ଘରେ ଯଦି ଦେଖିବା ଆମେ,
0: ବାଡ଼ି ଘରେ ମୁଁ ଦେଖିଲି ଆମର ହଉଛି ବାରମାସୀ ଗଛ, ପପୁଆ ଗଛ, କଦଳୀ, ଏଇଟାକୁ ବିନା ସାରରେ କରି ହଉଛି ବା କରି ହବ, ଏମିତି ସମସ୍ତେ ଯଦି ଏଇ ଚାଷଟାକୁ ବଢ଼ାନ୍ତେ ଭଲ ହୁଅନ୍ତା। ଆଉ ଗୋବର ଦେଇ ଯୋଉ ବାଇଗଣ ଚାଷ ହଉଛି, ବାଇଗଣ ଯଦି ଚାଷ କରନ୍ତେ କୁନ୍ଦୁରି ଖାଲି ମଣ୍ଡଳରେ କରିଦେଇ ରାନ୍ଧା ଦେଇଦେଲେ ସେଠି ଗୁଡ଼ ହାତ ଧୁଆ ପାଣି ଜାଣିନି କୁନ୍ଦୁରି ଗଛ ଫଳିବ, କିନ୍ତୁ ସେ କେହି କରୁନା।
1: ଦେଖିଛୁ
2: ଆମେ ବି ଦେଖୁଛୁ ଯେ ଅନେକ ଗାଁ ଗହଳିରେ ଯୋଉଠି ସେମାନେ ସବୁ ବାସନ ଫାସନ ମଜା ମଜି କରନ୍ତି, ସେଇ ପାଖରେ କୁନ୍ଦୁରି ଗଛ ଅନ୍ୟାନ୍ୟ କିଛି ଗଛ ରହିଥିଲେ ସେଇ ସେଇ ପାଣି ମାଡ଼ିକି ସେ ଫଳ ବି ଦଉଥିଲା ଆଉ ଇଏ ବି ହଉଥିଲା। ତାପରେ ସେ ଆଉ ଗୋଟେ ଜିନିଷ ହଉଛି ଆଗ ପରିବା ଭଳିଆ ଇଏ ପରିବା ମାନେ ବେଶୀ
0: ଖାଲି ଛେନ୍ ଛେନ୍ ଦଉଛି ଡେଲି ବିଳା ଶାଗ ଖାଲି ଛେନ୍ ଛେନିଆ, କିନ୍ତୁ ଦେଖିବା ପାଇଁ ଗୋବର ମେଲେଇ ଦେଇକି ସେ ମଞ୍ଜି ଦୁଇଟା ଭେଣି ଦେଇକି ଯୋଉ ଶାଗ କାଟିକି ନଟିଆ ଶାଗ ଖାଉଛନ୍ତି ସେ ଶାଗ ଖାଲି ନୁଣ ଟିକେ ପକେଇ ଦେଇ ଭାଜିଦେନି ଆପଣ ଖାଇଦେବେ ଆରମ୍ଭରେ, କିନ୍ତୁ ଏଥିରେ ମସଲା ଦେଲେ ବି ସେ ଶାଗ ବି ଭଲ ଲାଗୁନି।
1: ତାପରେ ଆମେ ଯୋଉ ବିଭିନ୍ନ ପ୍ରକାର ଡାଲି ବି ବ୍ୟବହାର କରୁ, ଆମର ପୁରା ପିଲାବେଳର କଥା ମନେ ଅଛି ଯୋଉ ଆମେ ଡାଲି ବ୍ୟବହାର କରୁଥିଲୁ,
0: ଆମର ଆଗକୁ ହଉଥିଲା କୁଳ୍ଥ, ମୁଗ, ବିରି ଆଉ ସେ ରାମପୁରା ପାଡ଼ର ଯେତେ ହଉଥିଲା ହରଡ଼ ଚାଷ ବହୁତ ହଉଥିଲା,
1: ସେ ବାସ୍ନା ବି ହଉଥିଲା ଘରକୁ ପୁରା ମହକେଇ
0: ଦଉଥିଲା, ବୋଉଟି ହଉଥିଲା ଆମର ସେ ବେରାଘର ଖାଲି କୁଳ୍ଥ ଦୁଇ କିଲୋ ଦେଇକି ପୋଖରୀ ଚାଡ଼ିଛି କୁଳ୍ଥି ପୋଖରୀ କୁହନ୍ତି ଦୁଇ କିଲୋ ଯେତେବେଳେ ଆଠ ଟଙ୍କା ମଜୁରୀ ଆଉ କୁଳ୍ଥ ଦୁଇ କିଲୋ ହେଲେ
1: ସେପଟେ ବାଲିଆ ସାହି ଆଡ଼େ ରାସ୍ତାରେ।
0: ହଁ,
1: ତାହେଲେ ମୋଟାମୋଟି ଭାବରେ ଆପଣ କହୁଛନ୍ତି ଯେ ପରିବର୍ତ୍ତନ ଆମର ହେଇଛି ଏବଂ କୃଷି ତ ଆମର ଜୀବିକା ଥିଲା ନାଇଁ କି, ଏବେ ବି ଆମର ଭାରତ କୃଷି ପ୍ରଧାନ ଦେଶ,
0: ଚାଷ କର ଧାନ କାଟ ଚାଲ ଭାଇ ଭଲ ବାଟ।
1: ଗାଁରେ କେତେ ଲୋକ ସଂଖ୍ୟା କେତେ ପରିବାର ଅଛନ୍ତି ବର୍ତ୍ତମାନ?
0: ପରିବାରଟା 600 ଘର,
1: 600 ଯାକ ଘର ଚାଷ କରନ୍ତି କି କମ ସେ କମ? ନା, ଆପଣ କହିଲେ ଯେ ବାରମାସୀ ଗଛ ଗୋଟେ, କଦଳୀ ଗଛଟା କି ପପେୟା ଗଛଟା, କୁନ୍ଦୁରି ନଟା ଗୋଟେ,
0: ଆମ୍ବ ଗଛ ଗୋଟେ କି ପଣସ ଗଛ ଗୋଟେ ଅଛି, ସମତର ଅଛି ଗଛ ଅଛି,
2: ଘର ବାଡ଼ିରେ କିଛି ଗଛ
0: ଅଛି ଅଛି।
2: ଆପଣ କେତେ ଫଳ ଗଛ ଲଗେଇଛନ୍ତି?
0: ମୁଁ ତ ସେ ଗୁଣ୍ଡିଚା ବାଡ଼ିଟାକୁ ଯେତେ 2000 ମସିହାରେ ଆସିଲି ରାଉରକେଲାରୁ, ମୁଁ କହିଲି କିଆରି କିସ କରିବି, ଏଇ ଲଗେଇକି ଭର୍ତ୍ତି କରୁଛନ୍ତି ତାକି ସଫା କରିବି କହିକି ମୁଁ ଜଣକୁ କହିଲି, ମୁଁ ଚାଲିଲା ଏଇ ରାସ୍ତାରେ ରୋଡ଼ ଉପରେ ବି ଆଉ ଇଏ କହୁଛି ଖେଜୁର ଗଛ ଆଇଯାଇଛି, ସେ ତାଡ଼ି ଗୁଡ଼ା ସଫା କରିଦେବା, ଏଇଟା ସବୁ କଥା ଆଉ ଝାଡ଼ା ପେଜ ଦେବାନି, ସେ କହିଲା ରାଜି ହେଲା। ମୁଁ କହିଲି ବେ ମୁଁ ମାଟି ଜଗେଇବି, ତୁ ସେ ଗଛ କାଟିବୁ, ତାପରେ ଆମେ ଜଗିବା ଆଉ ଝାଡ଼ା ପେଜ ଦେବାନି ଆଉ, ଏମିତି କରି ଲାଗିକି ତାକୁ ସେ ଭାଙ୍ଗା ଘାଟ ପାଖରୁ ତାପରେ ଘାଟ ପର୍ଯ୍ୟନ୍ତ ପହଞ୍ଚେଇ ଦେଲେ ଗୁଣ୍ଡିଚା ବାଡ଼ିରୁ ମନ୍ଦିର ପାଖାପାଖି।
1: ପ୍ରତାପପୁର ସହିତ ମାନେ ଯଦି ଆମେ ରାସ୍ତା କହିବା, ରାସ୍ତାରେ ବି ଗୋଟେ ସର୍ଟକାଟ ରାସ୍ତା ଗୋଟେ ହେଇଯାଇଛି ନାଇଁ କି, ବଜାରରୁ ଯୋଉଟା ରାସ୍ତାଟା
0: ଏଇଟା
1: ପୁଲ ହେଇଯାଇଛି, ସେଟା ବୁଢ଼ାବଳଙ୍ଗ ନଦୀ,
0: ବୁଢ଼ାବଳଙ୍ଗ ନଦୀ ପୁଲ ହଉଥିଲା ଯେ ଅଧା ଖଣ୍ଡିଆ ଇଏ ପଡି ରହିଛି।
1: ଆଚ୍ଛା ଆପଣଙ୍କ ପିଲାବେଳେ ତାହେଲେ ହରିପୁର ଗଡଟା ତ ଥିଲା ସେତେବେଳେ, ତାପରେ ସିନା ଭଗ୍ନାବଶେଷ ହେଲା ଭାଙ୍ଗିଗଲା ଘର, କିନ୍ତୁ ଆପଣଙ୍କ ପିଲାବେଳେ ଦେଖିଛନ୍ତି?
0: ନା, ରାଜା ଥିଲା ବେଳେ
1: ରାଜା ତ ସେତେବେଳକୁ ଉଠି ଆସିଛନ୍ତି, ଆପଣ କହୁଛନ୍ତି 86 ବର୍ଷ।
0: ହଁ, ସେତେବେଳେ ସେ ଯୋଉ ଭୂଇ ଘର ଆଗ ସିଏ ଏକ ମାଟି ପୂରଣ ଏତେ ହେଇଥିଲାନି, ସିଏ ପଶି ଯାଇ ହଉଥିଲା ଦେଖି ହଉଥିଲା, ତାପରେ ବୋଧେ ସେଠି ଆଉ ପଶି ହଉନି। ଆଉ ଗୋଟେ ଇଏଟା କହୁଥିଲା ବାକି କୂଅ, ବାକି କୂଅଟା ସେଟା ଚାଲି ଚାଲି ଯିବ, ହଁ ବାମ୍ପି ସେଠି ଯିବ ପାଣି ଉଠେଇକି ଘୁରି ଘୁରିକି ଉଠିବ, ସେଗା
2: ଥିଲା
0: ପୋତି ଗଲାନି,
1: ପୋତିଗଲାନି। ଏବଂ ରସିକରାଇ ମନ୍ଦିରଟା ବି ଆଉ ନାହିଁ, ଠାକୁର ଯାଇକି ଜଣଙ୍କ ଘରେ ମନ୍ଦିର ହେଇଛି ତାଙ୍କରି ଘରେ ପୂଜା ପାଉଛନ୍ତି ରସିକରାଇ,
0: ରସିକରାଇ
1: ଆଉ ଗାଁରୁ ତ ସେଟା ପାଖ ନଦୀଟା ଖାଲି ପାରି ଆସିଲେ ହରିପୁର,
0: ହରିପୁର
1: ତେବେ
0: ଏଇ ଯୋଉ ଜଗନ୍ନାଥ ବଳରାମ ସୁଭଦ୍ରା ସେ ହରିପୁରରେ ଥିଲେ, ସେମାନେ ସେ ଏଇ ଯୋଉ ଡାକ୍ତର ନନୀ ପୁଅ
1: ଡକ୍ଟର
0: କରୁଣାକର ମହାପାତ୍ର ତାଙ୍କରି ଘର କରିଦେ ଗୋଟେ ଭଙ୍ଗା ମନ୍ଦିରଟା ଅଛି, ସେଇ ମନ୍ଦିରରେ ସେ ରହୁଥିଲେ। ତାପରେ ଏଠି ଯେତେବେଳେ ରାଜା ପଳେଇଲେ ଆମର ଦଧିଆମଣି ଯୋଉ ଏଠି ରହିଲେ ଗୋଟେ ଚାଳ ଘର ହେଲା, ସେ ଚାଳ ଘରେ ରହିଲେ, ତାପରେ ପରେ ସେ ଠାକୁର ଆସିକି ଏଠିକି ରଖିଲେ, ତାପରେ ମନ୍ଦିର ତିଆରି ହେଲା।
1: ତେବେ ଆପଣଙ୍କୁ ବର୍ତ୍ତମାନ ରୋଗ ଫୋଗ କିଛି ନାହିଁ ତ? ଆମେ
0: ମୋର ମୋତେ ଶ୍ୱାସ
1: ଶ୍ୱାସ
0: ମୁଁ ଏଇ ଯୋଉ କୀର୍ତ୍ତନ 60 ବର୍ଷ କୀର୍ତ୍ତନ ଦଳ ଚଲେଇଲି, ମୁଁ ଚାରିଆଡ଼େ ଯାଇଛି କୌଣସି ଜାଗାରେ ମୁଁ ଫେଲ୍।

0: ବେଙ୍ଗଲ ବିହାର ଯେତେ ଦଳ କୀର୍ତ୍ତନ ଯେଠି ଆସନ୍ତି କରତେ ନାମ କୀର୍ତ୍ତନ ହୁଏ, ଯଜ୍ଞ ଗୁଡ଼ା ନାମ ଯଜ୍ଞ ହୁଏ, ହିଜିଡ଼ିରେ ମୋର ଖଞ୍ଜା ଥିଲା ଏ ବାରିପଦାରେ, ସେ ଯେଉଁ ବନ୍ଧ କରେ ଯେଉଁ କିସ୍କି ସାହି କୁହନ୍ତି, ସେଠି ସେ ମାର୍କେଟରେ ଯେଉଁ ସେ ସାହୁ ହେରିକା କରୁଥିଲେ ସେଠି ମୁଁ ଆସି କୀର୍ତ୍ତନ କରିଛି
1: ବହୁତ ଜାଗାରେ,
0: ଆଉ ପୋଲିସ ଲାଇନରେ ଏଠି ଯେଉଁ ମରଳେଶ୍ୱର ମହାଦେବ ପାଖରେ, ହଁ ସେଠି ସେଠି ମୁଁ ଆସେ ଦଳ ନେଇକିରି। ଆଉ ସେତେବେଳେ ଆମର ନଟ ବାବା ଥିଲେ, ସେ ପୂଜା ପଇସା କରୁଥିଲେ, ଆଉ ଏଠି ଯଜ୍ଞ ବି ହେଲା, ପଞ୍ଚଯଜ୍ଞ ହେଲା,
1: ସେଥିରେ ଦଳ ଶ୍ୱାସ ପାଇଁ ମେଡିସିନ ଖାଉଛନ୍ତି।
0: ହଁ
1: କୋଉ ମେଡିସିନ ଖାଆନ୍ତି?
0: ଆୟୁର୍ବେଦିକ।
1: ଭଲ ଅଛନ୍ତି ତ?
0: ଟିକେ କମିଯାଇଛି, ଢେରଟା କମିଯାଇଛି।
2: ଏବେ ଦିନଚର୍ଯ୍ୟା କେମିତି ଆପଣଙ୍କର ଚାଲିଛି, ମାନେ ସକାଳୁ ଉଠିକି ରାତି?
0: ସକାଳୁ ଉଠି ମୁଁ 3ଟାରୁ ଉଠେ।
2: ଆଚ୍ଛା,
0: ରାତି ଯିଏ

0: ମନେଶ୍ୱର ମହାଦେବ ପାଖରେ ହଁ ସେଠି ସେଠି ମୁଁ ଆସେ ଦଳ ନେଇକିରି। ଆଉ ସେତେବେଳେ ଆମର ନଟ ବାବା ଥିଲେ, ସେ ପୂଜା ପଇସା କରୁଥିଲେ। ଆଉ ଏଠି ଯଜ୍ଞ ବି ହେଲା, ପଞ୍ଚଯଜ୍ଞ ହେଲା,
1: ସେଠି ଦଳ ଶ୍ୱାସ ପାଇଁ ମେଡିସିନ ଖାଉଛନ୍ତି।
0: ହଁ
1: କୋଉ ମେଡିସିନ ଖାଆନ୍ତି?
0: ଆୟୁର୍ବେଦିକ।
1: ଭଲ ଅଛନ୍ତି ତ?
0: ଟିକେ କମିଯାଇଛି, ଢେରଟା କମିଯାଇଛି।
2: ଦିନଚର୍ଯ୍ୟା କେମିତି ଆପଣଙ୍କର ଚାଲିଛି, ମାନେ ସକାଳୁ ଉଠିକି ରାତି?
0: ସକାଳୁ ଉଠି ମୁଁ ତିନିଟାରୁ ଉଠେ। ଯିଏ ବେଳ ବାହାରିଲା ବେଳେ ଶୋଇବ ତାକୁ କେବେ ସେ ଫୁର୍ତ୍ତି ହେଇପାରିବନି, କିଛି କାମ କରିପାରିବନି, କାମର ଉନ୍ନତି ବି ହବନି।
1: ସେଟା ବି ପରିବର୍ତ୍ତନ ହେଇଯାଇଛି, ଚାଷରେ ବି ପରିବର୍ତ୍ତନ ହେଇଛି, ଆମ ଜୀବନଶୈଳୀ ଏମିତି ହେଇଯାଇଛି।
2: ଆଗରୁ
1: ମାନେ ଆଜିକାଲି 10:00-11:00 ବେଳେ ଉଠୁଛନ୍,
2: ଆଗରୁ ସନ୍ଧ୍ୟା ବୁଡ଼ିଲା ପରେ ଲୋକ ଖାଇପିଇକି
0: ମାନେ ଉଠିଲା ବେଳକୁ ମୁଁ ଯାଇକି ପାଛିଏ ଫୁଲ ତୋଳିଆ, ତିନିଟା ସାଇଡ଼ ଫୁଲ ଉଡ଼େଇ ଆଣିକି ରଖିଦେବି,
1: ତାପରେ ଫୁର୍ତ୍ତି ରୁହେ, ଦେହ ବି ଠିକ୍ ରୁହେ,
0: ଫୁଲ ଗୁନ୍ଥିକିରି ମନ୍ଦିରକୁ।
1: ତେବେ ଭାଇନ ଭାଇ ଆପଣଙ୍କର କହିବାକୁ ଗଲେ ଆମର ଯୋଉ ପରିବର୍ତ୍ତନ ହେଇଛି, ପ୍ରାୟ କହିବାକୁ ଗଲେ ଆମେ ନକାରାତ୍ମକ ପରିବର୍ତ୍ତନକୁ ବେଶୀ ଆପଣେଇଛେ, ଏବଂ ସମାଜର ଭଲ ପାଇଁ, ଆମ ଚାଷର ଭଲ ପାଇଁ, ଆମର ଅମଳଟା ଭଲ ହବା ପାଇଁ, ଗୁଣବତ୍ତା ରହିଥିବା ଫସଲଟା ପାଇବା ପାଇଁ ହେଲେ ଆମକୁ ଫେର ସକାରାତ୍ମକ ପରିବର୍ତ୍ତନ କରିବାକୁ ହବ, ଗୋରୁ ଗାଈ ରଖିବାକୁ ହବ, ଗୋବର ଖତ ବ୍ୟବହାର କରିବାକୁ ହବ, ଏବଂ ଜୈବ କୃଷି କରିବାକୁ ହବ। ନାଇଁ ଆମେ ରାସାୟନିକ ଔଷଧକୁ ବେଶୀ
0: ନା ନା ସେଟା କମେଇବା ପାଇଁ
1: ନଦେଇକି
0: କମେଇବା ପାଇଁ ହେଲେ ସେ ଆକୁ ତାକୁ ବେଶୀ ଆକୁ ଟିକେ ଟିକେ ଅଳ୍ପ ଅଳ୍ପ ଦେଇଦେଇକି ଆସ୍ତେ ଆସ୍ତେ କମେଇ
1: ସମୁଦାୟ ପୁରା ବାଦ କରିବା
0: ବାଦ କରିବା।
1: ହଉ ଭାଇନ ଭାଇ, ଆପଣ ଆମ ସହିତ ବହୁତ ସମୟ କଥା ହେଲେ, ସେଥିପାଇଁ ଆମର ଶ୍ରୋତାବନ୍ଧୁ ମାନଙ୍କ ତରଫରୁ ଏବଂ ଚାଷୀ ଭାଇମାନଙ୍କ ତରଫରୁ ସମସ୍ତଙ୍କ ତରଫରୁ ପୁଣି ଆକାଶବାଣୀ ବାରିପଦା ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଭାଇ। ନମସ୍କାର।
2: ନମସ୍କାର। ନମସ୍କାର। ହଉ ସମୟ ହେଇଗଲାଣି, ସବୁଦିନ ଭଳି କହିବା ଯେ ଭାଇମାନେ ଆମର କାର୍ଯ୍ୟକ୍ରମ ଶୁଣିକି ନିଶ୍ଚିତ ମତାମତ ଲେଖିକି ଚିଠି ଦେବେ, ଆମ କାର୍ଯ୍ୟକ୍ରମରେ ଆଉ କିଛି ପରିବର୍ତ୍ତନ କରିବା ଦରକାର ହେଉଛି, ବା କେମିତି କଲେ ଆଉ ଟିକେ ଭଲ ଲାଗିବ, କି ଯେଉଁ ବିଷୟ ସବୁ ସ୍ଥାନ ପାଉଛି ସେ ବିଷୟ ଛାଡ଼ିକି ଅନ୍ୟ ବିଷୟ କୋଉଟା ଦିଆଯାଇପାରିବ, ଏଇସବୁ ବିଷୟରେ ଟିକେ ଦିଧାଡ଼ି ଲେଖିକି ଜଣେଇଲେ ଆମକୁ ମଧ୍ୟ ସୁବିଧା ହେବ।
3: କିଛି ନହେଲେ ତାଙ୍କ ପରିବାର ବିଷୟରେ ବି ଲେଖିକି, ବନ୍ଧୁ ବାନ୍ଧବ କଥା, ପରିବାର କଥା, କି କିଛି ଗୋଟେ ଯୋଉ ଚାଲିଚଳଣୀର ପରିବର୍ତ୍ତନ କଥା, କେତେ କଥା ସବୁ ଦେଖାଯାଉଛି। ଆଉ ସେମାନେ ସବୁ ଆମର ଶ୍ରୋତା ବନ୍ଧୁମାନେ ବହୁତ କଥା ଆଲୋଚନା କରୁଛନ୍ତି, ଏଇ କେଠି ଖଟିରେ, କେଠି ଚା ଦୋକାନରେ, କେଠି ପାନ ଦୋକାନରେ, ଯଦି ଆମ ସାଙ୍ଗରେ ଟିକେ ଆଳାପ କରନ୍ତେ ଭାଇ ଚିଠି ଜରିଆରେ, ତାହେଲେ ଆମକୁ ଭଲ ଲାଗନ୍ତା। ଆଉ ହଉ, ଆମ ଠିକଣା ଚାଷୀ ଭାଇମାନଙ୍କୁ କହିଦେବା, ଶ୍ରୋତା ବନ୍ଧୁମାନଙ୍କୁ କହିଦେବା ଆଉ ଥରେ, ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ ବାରିପଦା, ପିନ୍ ନମ୍ବର 757002, ଜିଲ୍ଲା ମୟୂରଭଞ୍ଜ।
2: ଆଜି କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଭଉଣୀମାନଙ୍କୁ ଧନ୍ୟବାଦ ଏବଂ ଶୁଭେଚ୍ଛା ସହ କାର୍ଯ୍ୟକ୍ରମକୁ ଆଜି ପାଇଁ ଏଇଠି ରଖିବା।
1: ନମସ୍କାର।

0: ଶ୍ରୋତାଙ୍କୁ ଶୁଣିଲେ, ଚାଷୀ ଭାଇମାନଙ୍କ ନିମିତ୍ତ କାର୍ଯ୍ୟକ୍ରମ ଚାଷବାସ ପ୍ରଯୋଜନା କରିଥିଲେ ନାଗଭୂଷଣ ମାଝି। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 8ଟା। ଶ୍ରୋତାବନ୍ଧ ଆରମ୍ଭ କରୁଛୁ ଆପଣମାନଙ୍କ ଅନୁରୋଧରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଅନୁରୋଧର ପ୍ରଥମ କଥାଚିତ୍ର 1942 ଏ ଲଭ୍ ଷ୍ଟୋରି। ଦ୍ୱୈତକଣ୍ଠ ଗାଇଛନ୍ତି କୁମାର ସାନୁ ଏବଂ କବିତା କ୍ରିଷ୍ଣମୂର୍ତ୍ତି। ଅନୁରୋଧ ଶୁଣିଛନ୍ତି ଆପଣମାନେ ହେଲେ ୱାର୍ଡ଼ ନମ୍ବର 22ରୁ ବୁଲୁ, ଝିଲି, ଶାନ୍ତନୁ, ତପନ, କୁନା, ରଞ୍ଜିତ, ସନୁ, ଦୀପା ଏବଂ ତାଙ୍କର ପରିବାରବର୍ଗ। ଶୁଣନ୍ତୁ କଥାଚିତ୍ର 1942 ଏ ଲଭ୍ ଷ୍ଟୋରି। ହେଲେ ଶ୍ରୋତାବନ୍ଧୁ ଶୁଣିବା ଆଗରୁ ଶୁଣି ନିଅନ୍ତୁ କିଛି ବିଜ୍ଞାପନ।
1: ଡିଷ୍ଟ୍ରିବ୍ୟୁସନ ଲିମିଟେଡର ବିଜୁଳି ଉପଭୋକ୍ତା ଗଣ ଧ୍ୟାନ ଦିଅନ୍ତୁ। ବିଜୁଳି ସେବାରେ ସୁବିଧା ପାଇଁ ଟିପିଏନ୍ ଓ ଡିଏଲ୍ ଆପଣଙ୍କ ପାଇଁ ଆଣିଛନ୍ତି ମାଇ ଟାଟା ପାୱାର ମୋବାଇଲ ଆପ୍। ଏହାକୁ ଆପଣ ଗୁଗୁଲ ପ୍ଲେ ଷ୍ଟୋର ଅଥବା ଆପଲ୍ ଷ୍ଟୋରରୁ ଡାଉନଲୋଡ୍ କରିପାରିବେ। ସେଥିରେ ବିଜୁଳି ବିଲ୍ ପୈଠ କରି ପାଆନ୍ତୁ 5% ପର୍ଯ୍ୟନ୍ତ ରିହାତି। ବିଜୁଳି ବ୍ୟବହାର, ଅଭିଯୋଗ ଦାଖଲ, ନିଜେ ମିଟର ରିଡିଂ, ବିଲ୍ ପ୍ରସ୍ତୁତି ଆଦି ସୁବିଧା ସବୁ ସେଥିରେ ରହିଛି। ଏହା ଓଡ଼ିଆ ଏବଂ ଇଂରାଜୀରେ ମଧ୍ୟ ଉପଲବ୍ଧ। ଆପଣଙ୍କ ପାଇଁ ଆପଣଙ୍କ ସହିତ ସର୍ବଦା।

ଶ୍ରୋତାଙ୍କୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz। ପରବର୍ତ୍ତୀ ଅନୁରୋଧର କଥାଚିତ୍ର ହେଉଛି 3 Idiots। ଅନୁରୋଧ କରିଥିବା ଶ୍ରୋତାମାନେ ହେଲେ ପାଟିଆ ଗାଁରୁ ସବିତା, କବିତା, ଗୀତାଞ୍ଜଳି, ହରି, ଜୁଲି, ରାନୀ, ମୋତି ଏବଂ ତାଙ୍କର ପରିବାରବର୍ଗ। ଶୁଣନ୍ତୁ କଥାଚିତ୍ର 3 Idiots।

ଶ୍ରୋତା ବନ୍ଧୁ ଏଥର ଶୁଣନ୍ତୁ, କଥାଚିତ୍ର ଦିଲ ତ ପାଗଲ ହେ ଝିଙ୍କିରିଆ ଗାଁରୁ ଅନୁରୋଧ ଜଣାଇଛନ୍ତି ଆପଣମାନେ ହେଲେ ସନ୍ତୋଷ, କମଳ, ଆଲୋକ, ସୁନି, ପ୍ରଭାସ, ପାୟଲ, ଅଶୋକ, ହରିଶ, ବିଜୟ, ଦାମ, ଲାଲଟୁ ଏବଂ ତାଙ୍କର ସାଥୀ ଶ୍ରୋତା। କଥାଚିତ୍ର ଦିଲ ତ ପାଗଲ ହେ ଯୁଗଳକଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ କୁମାର ଶର୍ମା।

0: କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ କଥାଚିତ୍ର ଫିଜାରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଆଲକା ୟାଗ୍ନିକ। ଅନୁରୋଧ ଜଣାଇଥିବା ଶ୍ରୋତାମାନେ ହେଲେ ବଡ଼ବିଲା ଗାଁରୁ ସୁକିବିଟି, ଫୁଲମଣି, ମଞ୍ଜୁ, ସଞ୍ଜୁ, ଲିଲି, ଟିକି, ଛବି, ବୁଧୁରାଣୀ ଏବଂ ତାଙ୍କର ପରିବାରବର୍ଗ। କଥାଚିତ୍ର ଫିଜା।
1: ଅନଲାଇନ୍ରେ ନିର୍ଦ୍ଧାରିତ ଅବଧି ମଧ୍ୟରେ ପୈଠ କରନ୍ତୁ ଏବଂ ନିଶ୍ଚିନ୍ତ ରୁହନ୍ତୁ। ବର୍ତ୍ତମାନ ବିଜୁଳି ବିଲ୍ ଫୋନ୍ ପେ, ପେଟିଏମ୍, ଗୁଗୁଲ୍ ପେ, ଆମାଜନ୍ ପେ, ଏୟାରଟେଲ୍।

0: ସମ୍ମାନିତ ଶ୍ରୋତା ଜାଣି ଆମେ ବହୁତ ଖୁସି ହେଲୁ। ସବୁ କାର୍ଯ୍ୟକ୍ରମ ମଧ୍ୟ ଆପଣ ଶୁଣୁଛନ୍ତି, ଭଲ ବି ଲାଗୁଛି, ଆଉ ବ୍ୟଙ୍ଗାତ୍ମକ ଆଲୋଚନା ଶୁଣିବାକୁ ଇଚ୍ଛା କରିଛନ୍ତି, ନିଶ୍ଚୟ ଶୁଣାଇବୁ। ଆପଣ ଅନୁରୋଧ କରିବେ ଆଉ ଆମେ ଶୁଣେଇବାନି, ଏମିତି ତ ଜମାରୁ ହେବନି। ଶ୍ରୋତା ବନ୍ଧୁ, ନିଶ୍ଚୟ ଆପଣ ନୂଆ ବ୍ୟଙ୍ଗାତ୍ମକ ଆଲୋଚନା ଶୁଣିବେ। ଆଉ ବର୍ଷା ଦିନ କଥା ଲେଖିଛନ୍ତି, ବର୍ଷା ଦିନେ ତ ପ୍ରାୟ ସମସ୍ତେ ଭିଜି ଯାଆନ୍ତି, ସେଥିପାଇଁ ଜ୍ୱର, କାଶ, ଥଣ୍ଡା, ତା ସହିତ ଅନ୍ୟାନ୍ୟ ରୋଗ ମଧ୍ୟ କ୍ରମ ଅନୁସାରେ ପହଞ୍ଚି ଯାଆନ୍ତି। ତେଣୁ ଶ୍ରୋତା ବନ୍ଧୁ, ଏଥିପାଇଁ ତ ଦେହ କେମିତି ସୁସ୍ଥ ରହିବ ସେ ସମ୍ପର୍କରେ ସଚେତନାତ୍ମକ କାର୍ଯ୍ୟକ୍ରମ ନିଶ୍ଚୟ ଶୁଣାଇବୁ। ନିୟମିତ କାର୍ଯ୍ୟକ୍ରମ ଶୁଣନ୍ତୁ ଆଉ ଦେହ ପାକୁ ନିଶ୍ଚିତ ଭାବରେ ଜଗିକି ଚଳନ୍ତୁ, ହେଲା। ପରବର୍ତ୍ତୀ ଚିଠି ନିବେଦିତା।
1: ପରବର୍ତ୍ତୀ ଚିଠିଟି ଦେଇଛନ୍ତି କୁମ୍ଭାର ମୁଣ୍ଡାକଟା ଗ୍ରାମରୁ। ସେମାନେ ହେଲେ ଦୋକାନୀ ବୁଧିଆ ବେହେରା, ବିଭୂତି ବାରିକ, ମନୋରଞ୍ଜନ ବେହେରା ଏବଂ ନାଣ୍ଡୁ ବେହେରା। ସେମାନେ ଲେଖିଛନ୍ତି, ସମୀପେଶୁର ଦୁଇ ଅପାଙ୍କୁ ଆମର ନମସ୍କାର।
0: ଆମର ମଧ୍ୟ ପ୍ରତି ନମସ୍କାର ଶ୍ରୋତା ବନ୍ଧୁ।
1: ପୁଣି ଲେଖିଛନ୍ତି, ବର୍ତ୍ତମାନ ଖରିଫ ଚାଷର ସମୟ, ତେଣୁ ଉନ୍ନତ କିସମର ବିହନ ସଂଗ୍ରହ ଓ ଜ୍ଞାନକୌଶଳ ସମ୍ପର୍କିତ କାର୍ଯ୍ୟକ୍ରମ ତଥା ସରକାରୀ ସୁବିଧା ସୁଯୋଗ ସମ୍ପର୍କିତ ଓ ଏସ୍ଏଚ୍ଜି ଗ୍ରୁପ୍ ଗୁଡ଼ିକର ଉନ୍ନତି ପାଇଁ କୃଷି ସମ୍ପର୍କିତ କାର୍ଯ୍ୟକ୍ରମ ରଖିବା ପାଇଁ ଅନୁରୋଧ ରହିଲା।
0: ହଁ ଶ୍ରୋତା ବନ୍ଧୁ, ଆପଣମାନଙ୍କର ଚିଠି ପାଇ ଆମେ ବହୁତ ଖୁସି ହେଲୁ। ଚାଷ ପାଇଁ ନୂତନ ଜ୍ଞାନକୌଶଳ ଏବଂ ସରକାରୀ ସୁବିଧା ସୁଯୋଗ ତଥା ଏସ୍ଏଚ୍ଜି ଗ୍ରୁପ୍ ମାନଙ୍କର ଉନ୍ନତି ପାଇଁ ମଧ୍ୟ କାର୍ଯ୍ୟକ୍ରମ କରି ଶୁଣାଇବା ପାଇଁ ଅନୁରୋଧ କରିଛନ୍ତି। ନିଶ୍ଚିତ ଭାବରେ ଆପଣଙ୍କର ଅନୁରୋଧ ମନେ ରହିଲା। ଆମର ଚାଷବାସ ଆଉ ମହିଳା ମହଲ କାର୍ଯ୍ୟକ୍ରମରେ ଏସବୁ କାର୍ଯ୍ୟକ୍ରମ ପ୍ରଚାର ପ୍ରସାର ହୋଇଥାଏ। ଆପଣମାନେ ଏସବୁ କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ, ନିଶ୍ଚିତ ଭାବରେ ଆପଣମାନଙ୍କର ମନପସନ୍ଦର କାର୍ଯ୍ୟକ୍ରମ ପାଇପାରିବେ, ହେଲା।
1: ତେବେ ଅପା, ସମୟ ତ ଅଫେରା ନଈ, ତାର କିଛି ଠିକଣା ନାହିଁ, ହେଲେ ହେଲେ ଆମର ତ
0: ଆମର ଠିକଣା ଅଛି, ଏଇଆ ତ।
1: ହଁ ଅପା।
0: ତେବେ ଶ୍ରୋତା ବନ୍ଧୁ, ଆଜି ତ ସମୟ ହେଇଗଲାଣି, ଆପଣମାନଙ୍କୁ ଅନୁରୋଧ, ବହୁ ସଂଖ୍ୟାରେ ଚିଠି ଦେବେ ନିଶ୍ଚୟ, ଜମାରୁ ଭୁଲିବେନି।
1: ଆମକୁ ଚିଠି ଲେଖିବାର ଠିକଣା,
0: ସମୀପେଶୁ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା, ପିନକୋଡ 7570002।
2: ତେବେ ଶ୍ରୋତା ବନ୍ଧୁ, ଆଜି ପାଇଁ ଏଇଠି ରହୁଛୁ, ନମସ୍କାର।

ଶ୍ରୋତା ମୋତେ ଶୁଣିଲେ ସମୀ ପିଶୁ କାର୍ଯ୍ୟକ୍ରମ ପ୍ରଯୋଜନା ନାଗଭୂଷଣ ମାଝୀ ଉପସ୍ଥାପନରେ ଥିଲେ ବୀଣାପାଣି ସିଂ ଏବଂ ନିବେଦିତା ବାରିକ ଆରମ୍ଭ କରୁଛି ଅତୀତର ଗୀତକୁ ନେଇ କାର୍ଯ୍ୟକ୍ରମ ଗୀତ ଅତୀତ ଶୁଣନ୍ତୁ ଓ କଣ ଥି କଥାଚିତ୍ରରୁ ଏହି ଗୀତଟି ଗାଇଛନ୍ତି ଲତା ମଙ୍ଗେସ୍କର।

ଶ୍ରୋତାମାନେ ଆଜିର ଝୁମୁର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିର ସମୟ ବର୍ତ୍ତମାନ ରାତି 10:30 ହେବାକୁ ଯାଉଛି। ଆରମ୍ଭ କରୁଛୁ ଏକକ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ହମ୍ ଦିଲ୍ ତେଜୁକି ସନମ କଥାଚିତ୍ରର କିଛି ଗୀତ। ସଙ୍ଗୀତରେ ଅଛନ୍ତି କପିଲ ଲହରୀ। ଶୁଣନ୍ତୁ କଥାଚିତ୍ର ହମ୍ ଦିଲ୍ ତେଜୁକି।